ଆକାଶବାଣୀ ବ୍ରହ୍ମପୁର ଆଜି ରବିବାର 1948 ଶକାବ୍ଦ ଜ୍ୟେଷ୍ଠ ତିନି ଦିନ 2026 ମସିହା ମେ ମାସର 24 ତାରିଖ ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:58। ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ମନର ଭାବନା ଯଦି ସୁନ୍ଦର ଆଉ ଉଚ୍ଚକୋଟୀର ହୋଇଥାଏ ତେବେ ସମଗ୍ର ବିଶ୍ୱ ମଧ୍ୟ ସୁନ୍ଦର ଲାଗିଥାଏ। ଆସନ୍ତୁ ଶ୍ରୋତାବନ୍ଧୁ ଏହି ଭାବନା ସହିତ ଆରମ୍ଭ କରିବା ଆଜିର ସକାଳ।

ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ପ୍ରସ୍ତୁତ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଭକ୍ତିରେ ମୋର ଶକ୍ତି, ଭଗବାନଙ୍କ ଉପରେ ଆସ୍ଥା, ନାମ ସ୍ମରଣିଲେ ମନକୁ ମିଳେ ଅସୀମ ଶାନ୍ତି। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଅକ୍ଷୟ ମହାନ୍ତିଙ୍କ ରଚନାରୁ ଗୀତଟି। କଣ୍ଠଦାନ କରିଛନ୍ତି ଗୀତା ଖୁଣ୍ଟିଆ।

ଦୁଃଖ ନାଶନ ଗରୁଡ଼ ଆସନ ପ୍ରଭୁ ତୁମେ ମୋର ସାହା ଭରସା, ତୁମକୁ ସ୍ମରଣ କଲେ ମିଳେ ମନକୁ ଅପାର ଆଶା। ଶୁଣନ୍ତୁ ଗୌରଚରଣ ଅଧିକାରୀଙ୍କ ରଚନାରୁ ଗୀତଟି, କଣ୍ଠଦାନ କରିଛନ୍ତି ନବକିଶୋର ମିଶ୍ର।

ଠାକୁରକୁ ବନ୍ଦନା ଭକ୍ତି ଗୀତର ସୁମଧୁର ସ୍ୱର ପ୍ରଭୁଙ୍କ ନାମରେ ଭରିଯାଏ ମନ ଓ ଆତ୍ମାର ଘର।

ଆଖିରେ ଶରଧା ତୁମେ, ମନର ଶାନ୍ତିର ଧାରା, ତୁମ ଦର୍ଶନରେ ଭରିଯାଏ ଭକ୍ତିର ସୁନା ଜଗତ ସାରା। ଶ୍ରୋତବନ୍ଧୁ ଶୁଣନ୍ତୁ ଅମରେନ୍ଦ୍ର ମହାନ୍ତିଙ୍କ ରଚନାରୁ ଗୀତଟି, କଣ୍ଠଦାନ କରିଛନ୍ତି ଚିତ୍ତ ଜେନା।

ଶ୍ରୋତାବନ୍ଧୁ ଶୁଣୁଥିଲି କେତୋଟି ଭକ୍ତିଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ। ଏଠି ଶେଷ ହେଲା ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଟ୍ଜ ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଅନୁଚିନ୍ତା, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ କିଛି କ୍ଷଣ ମଧ୍ୟରେ।

ଏଇ କିଛି ଦିନ ତଳେ ମୋର କେତେଜଣ ବନ୍ଧୁଙ୍କ ସହିତ ଦେଖା ହେଲା। ନିଜ ନିଜର ଭୌତିକ ସମ୍ପତ୍ତି ସମ୍ପର୍କରେ, ପଦୋନ୍ନତି ସମ୍ପର୍କରେ, ପିଲାମାନଙ୍କର ବିଦେଶ ଯାତ୍ରା ଆଦି ଭିନ୍ନ ଭିନ୍ନ କଥା ଉପରେ ବେଶ ଆଲୋଚନା ହେଲା। ହେଲେ ଶେଷରେ ସମସ୍ତଙ୍କର ସେଇ ଗୋଟିଏ କଥା, ଏ ଜଞ୍ଜାଳରେ ପଡ଼ି ବଡ଼ ଅଶାନ୍ତି ହେଉଛି। କାହାର ଘର କାମ ବାକି ରହିଯାଉଛି ତ କାହାର ନୂଆ ଗାଡ଼ି ଆସିବାରେ ଡେରି ହେଉଛି। ଏମିତି କଥା ସବୁ ଶୁଣି ଶୁଣି ଘରକୁ ଫେରିଲି। ଭାବିଲି ଏତେ ସବୁ ସୁଖ ତାଙ୍କ ଚାରିପାଖରେ ଅଛି, ଅଥଚ ସମସ୍ତେ ଏତେ ଅଶାନ୍ତ କାହିଁକି? ଏସବୁ ଦୁଃଖର କାରଣ କ'ଣ? ସେମାନଙ୍କର ଶେଷହୀନ କାମନା ନୁହେଁ ତ? ଭାଗବତର ସେ

ବାକି ରହିଯାଉଛି ତ କାହାର ନୂଆ ଗାଡ଼ି ଆସିବାରେ ଡେରି ହେଉଛି। ଏମିତି କଥା ସବୁ ଶୁଣି ଶୁଣି ଘରକୁ ଫେରିଲି। ଭାବିଲି ଏତେ ସବୁ ସୁଖ ତାଙ୍କ ଚାରିପାଖରେ ଅଛି, ଅଥଚ ସମସ୍ତେ ଏତେ ଅଶାନ୍ତ କାହିଁକି? ଏସବୁ ଦୁଃଖର କାରଣ କ'ଣ? ସେମାନଙ୍କର ଶେଷହୀନ କାମନା ନୁହେଁ ତ? ଭାଗବତର ସେ

ସେମାନେ ବୁଢ଼ାବୁଢ଼ୀ ହୋଇଯାଇଥିଲେ। ପୁଅ ବୋହୂ ନାତି ନାତୁଣୀଙ୍କୁ ତାଙ୍କ ସଂସାର ଭାର ସମର୍ପଣ କରିଦେଇ ସମ୍ପୂର୍ଣ୍ଣ ଭାବରେ ନିରାସକ୍ତ ଜୀବନଯାପନ କରୁଥିଲେ। କଥା କଥାକେ କହୁଥିଲେ, ଆମ ଜୀବନ ଆମେ ଜିଇଁ ସାରିଲୁଣି, ଏଥର ତମ ସଂସାର, ଆମେ ତମ ସଂସାରରେ ଏବେ ଅତିଥି। ଏମିତି କେତେ କଥା ଭାରି ଭଲ ଲାଗୁଥିଲା ସବୁ ଶୁଣିବାକୁ, ହେଲେ ଆଜି ସେସବୁ ସ୍ୱପ୍ନ। କେଉଁଠି ଶାଶୁର ଅତ୍ୟାଚାରରେ ବୋହୁ ଘର ଛାଡ଼ି ଦେଉଛି ତ, କେଉଁଠି ପୁଅ ବୋହୂମାନଙ୍କ ଦ୍ୱାରା ପିତାମାତା ଅବହେଳିତ, କେଉଁଠି ସେମାନଙ୍କ ଦ୍ୱାରା ଲାଞ୍ଛନା ପ୍ରାପ୍ତ ହୋଇ ଲାଞ୍ଛିତ ଜୀବନ ମଧ୍ୟ କଟାଉଛନ୍ତି। ଭୌତିକ ଜୀବନ ପାଇଁ ଆମର ଯେଉଁ ଭୟଙ୍କର ଆକର୍ଷଣ, ଏହା ହିଁ ତାର ପରିଣତି। ଏଇଠି ଗୀତାର ଗୋଟେ ଶ୍ଳୋକ ମନେ ପଡ଼େ, ଆପୂର୍ଯ୍ୟ ମାଣାମ ଅଚଳଂ ପ୍ରତିଷ୍ଠଂ ସମୁଦ୍ରମ ଆପହ ପ୍ରବିଶନ୍ତି ଯତ୍ପତ୍ ତତ୍ପତ୍ କାମାଜଂ ପ୍ରବିଶନ୍ତି ସର୍ବେ ସୋ ଶାନ୍ତମ ଆପ୍ନୋତି ନ କାମ କାମୀ। ଯେପରି ସମୁଦ୍ର ସର୍ବଦା ଜଳରେ ପରିପୂର୍ଣ୍ଣ ହୋଇ ରହିଥାଏ ଏବଂ ସେଥିରେ ଯେତେ ନଦୀ ଆସି ମିଶିଲେ ସୁଦ୍ଧା ସେ ବରାବର ସ୍ଥିର ରହେ, ସେହିପରି ଯେତେ କାମନା ଉଦିତ ହେଲେ ସୁଦ୍ଧା ଯଦି କୌଣସି ବ୍ୟକ୍ତି ସେଥିରେ ବିଚଳିତ ହୁଏ ନାହିଁ, ତାହେଲେ ଏକମାତ୍ର ସେ ହିଁ ଶାନ୍ତି ପ୍ରାପ୍ତ ହୋଇପାରେ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତୁଳସୀ ଓଝା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 45ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ସୁତ ଋଷିଙ୍କୁ ସୌନକ ପଚାରିଲେ, ଶୁକଙ୍କ ମୁଖରୁ ଯୋଗ ଏବଂ ମୁକ୍ତିର ମାର୍ଗଠାରୁ ଭକ୍ତି ମାର୍ଗ ଶ୍ରେଷ୍ଠ ବୋଲି ଶୁଣିବା ପରେ ପରୀକ୍ଷିତ ମହାରାଜା ଆଉ କି ପ୍ରଶ୍ନ କଲେ ତାହା ଆମ ସଭାରେ କୁହ। ସେ କଥା ଶୁଣିଲେ ଆମ୍ଭେମାନେ ମଧ୍ୟ ଭବତରଙ୍ଗିଣୀ ପାର ହେବୁ। ଏ ଜଗତରେ ଜୀବନ ଧରି ଯିଏ ନୀତି ହରି କଥା ନ ଶୁଣି ତାର ଜୀବନ ବ୍ୟର୍ଥ ହୁଏ। ପଶୁମାନେ ଘାସ ଖାଆନ୍ତି, ପାଣି ପିଅନ୍ତି, ମଳମୂତ୍ର ତ୍ୟାଗ କରନ୍ତି, ଅଜ୍ଞାନ ଭାବରେ ସେ ଜିଇଥାନ୍ତି। କୁକୁର, ଘୁଷୁରୀ, ଓଟ ଆଉ ଗଧ ଆଦି ପଶୁଙ୍କ ଭଳି ଏଇ ମଣିଷର ଜୀବନ। ଯେଉଁ କାନରେ କୃଷ୍ଣ ନାମ ଶୁଣାଯାଇନାହିଁ ସେ କାନ ଯେମିତି କାନ୍ଥରେ ଥିବା ଗାତ ପରି, ଯେଉଁ ଆଖି କୃଷ୍ଣ ରୂପ ନ ଦେଖିଛି ସେ ଅନ୍ଧ ସଙ୍ଗେ ସମାନ। ସୁତ କହିଲେ ରାଜା ପରୀକ୍ଷିତ ଶୁକଦେବଙ୍କ ତତ୍ତ୍ୱଜ୍ଞାନପୂର୍ଣ୍ଣ କଥା ଶୁଣିବା ପରେ ସ୍ଥିର ନିଶ୍ଚିତ ହେଲେ ଯେ ଶ୍ରୀକୃଷ୍ଣଙ୍କ ଛଡ଼ା ଆଉ କାହାରି ପୂଜା କରିବା ଉଚିତ ନୁହେଁ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 45ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ମୁଖ୍ୟତଃ ଖରାଦିନେ ପ୍ରାଣୀମାନଙ୍କର ଉତ୍ତାପ ଓ ଚାପ ସମସ୍ୟା ଦେଖାଯାଇଥାଏ। ଏହାଦ୍ୱାରା ସେମାନଙ୍କ ଶରୀରରେ ତାପମାତ୍ରା ବୃଦ୍ଧି ହୋଇଥାଏ। ଏହାର ପ୍ରଭାବରେ ସ୍ୱାସ୍ଥ୍ୟ, ରୋଗ ପ୍ରତିରୋଧକ ଶକ୍ତି, ପ୍ରଜନନ କ୍ଷମତା ଏବଂ ଉତ୍ପାଦନ ଶକ୍ତି ଗୁରୁତର ଭାବେ ପ୍ରଭାବିତ ହୋଇଥାଏ। ପ୍ରାଣୀମାନଙ୍କଠାରେ ଏଭଳି ସମସ୍ୟା ଦେଖାଦେଲେ ବିଭିନ୍ନ ଲକ୍ଷଣ ପ୍ରକାଶ ପାଇଥାଏ, ଯେମିତିକି ପ୍ରାଣୀମାନଙ୍କର ହୃତ୍ପିଣ୍ଡର ସ୍ପନ୍ଦନ ବୃଦ୍ଧି ହେବା ସହ ଅତ୍ୟଧିକ ଝାଳ ନିର୍ଗତ ହୋଇଥାଏ। ନିଶ୍ୱାସ ପ୍ରଶ୍ୱାସରେ ସେମାନଙ୍କୁ ସମସ୍ୟା ହୋଇଥାଏ। ପ୍ରାଣୀମାନେ ଧଇଁସଇଁ ହୋଇଥାନ୍ତି ଏବଂ ସେମାନଙ୍କ ପାଟିରୁ ଅତ୍ୟଧିକ ଲାଳ ନିର୍ଗତ ହୋଇଥାଏ। କିଛି ପ୍ରାଣୀମାନଙ୍କଠାରେ ଝାଡ଼ାବାନ୍ତି ଇତ୍ୟାଦି ଲକ୍ଷଣ ନଜରକୁ ଆସିଥାଏ। ସେମାନଙ୍କ ଆଚରଣ ବା ଗତିବିଧିରେ ପରିବର୍ତ୍ତନ ହୋଇଥାଏ। ଉତ୍ପାଦନ ଯେପରିକି କ୍ଷୀର, ଅଣ୍ଡା ଆକସ୍ମିକ ପରିବର୍ତ୍ତନ ଦେଖାଦିଏ। ପ୍ରାଣୀମାନଙ୍କ ଓଜନ ହଠାତ୍ କମିଯାଏ। ସେମାନଙ୍କର ଖାଦ୍ୟ ଖାଇବା ଏବଂ ପାଣି ପିଇବା ପରିମାଣ କମିଯାଏ। ଶରୀର ଶୁଷ୍କ ଦେଖାଯାଏ। ଶକ୍ତିହୀନତା, ଦୁର୍ବଳତା, ଆଳସ୍ୟତା ସେମାନଙ୍କ ଭିତରେ ପରିଲକ୍ଷିତ ହୁଏ। ସେମାନେ ଠିକ୍ ଭାବରେ ଚାଲିପାରନ୍ତି ନାହିଁ, ଠିଆ ହେବାରେ ମଧ୍ୟ ଅସୁବିଧା ହୋଇଥାଏ। ସ୍ନାୟୁଗତ ଲକ୍ଷଣ ଦେଖାଯିବା ସହ ପ୍ରାଣୀ ମୂର୍ଚ୍ଛା ଅବସ୍ଥାକୁ ଚାଲିଯାଆନ୍ତି। ପ୍ରାଣୀମାନଙ୍କଠାରେ ଉତ୍ତାପ ଚାପର

ପାଣି ପିଇବା ପରିମାଣ କମିଯାଏ। ଶରୀର ଶୁଷ୍କ ଦେଖାଯାଏ। ଶକ୍ତିହୀନତା, ଦୁର୍ବଳତା, ଆଳସ୍ୟତା ସେମାନଙ୍କ ଭିତରେ ପରିଲକ୍ଷିତ ହୁଏ। ସେମାନେ ଠିକ୍ ଭାବରେ ଚାଲିପାରନ୍ତି ନାହିଁ, ଠିଆ ହେବାରେ ମଧ୍ୟ ଅସୁବିଧା ହୋଇଥାଏ। ସ୍ନାୟୁଗତ ଲକ୍ଷଣ ଦେଖାଯିବା ସହ ପ୍ରାଣୀ ମୂର୍ଚ୍ଛା ଅବସ୍ଥାକୁ ଚାଲିଯାଆନ୍ତି। ପ୍ରାଣୀମାନଙ୍କଠାରେ ଉତ୍ତାପ ଚାପର

0: ଆପଣ ଦିଅନ୍ତୁ। ପ୍ରାଣୀମାନେ ବସବାସ କରୁଥିବା ଗୁହାଳରେ ଟିଣ ଛପର ଆଜବେଷ୍ଟସ୍ ଥିଲେ ଏହା ଉପରେ ଡାଳପତ୍ର କିମ୍ବା ନଡ଼ା ବିଛାଇ ଦିଅନ୍ତୁ। ଆବଶ୍ୟକ ପଡ଼ିଲେ ନଡ଼ା ଉପରେ ପାଣି ସିଞ୍ଚନ କରନ୍ତୁ। ସେମାନଙ୍କ ଶରୀରରେ ଭିଟାମିନ୍ ଡିର ମାତ୍ରା ଠିକ୍ ରହିଥାଏ। କୁକୁଡ଼ା ଚାଷୀମାନେ ପ୍ରତି 2-3 ଘଣ୍ଟା ମଧ୍ୟରେ ସତେଜ ପାନୀୟ ଜଳ ଦିଅନ୍ତୁ। ତା ସହିତ କୁକୁଡ଼ା ମଳକୁ ନିୟମିତ ବ୍ୟବଧାନରେ ସଫା କରନ୍ତୁ। ପ୍ରାଣୀମାନଙ୍କୁ ସନ୍ତୁଳିତ ଖାଦ୍ୟ ଯେପରିକି ସବୁଜ ଘାସ ନଡ଼ା ଏବଂ ପୁଷ୍ଟିକର ଖାଦ୍ୟ ଦିଅନ୍ତୁ। ତାପର ଆର୍ଦ୍ରତା ସୂଚକ ଯନ୍ତ୍ର ମଧ୍ୟ ବ୍ୟବହାର କରନ୍ତୁ। ଏହାଦ୍ୱାରା ଉତ୍ତାପ ବା ଚାପ ବା ଅଂଶୁଘାତର ଆଶଙ୍କାରୁ ପ୍ରାଣୀମାନଙ୍କୁ ରକ୍ଷା କରିପାରିବେ। ଆମେ ରଖୁଥିବା ଗୃହପାଳିତ ପ୍ରାଣୀମାନେ କଥା କହିପାରନ୍ତି ନାହିଁ। ସେମାନଙ୍କ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ସେମାନଙ୍କ ଦେହରେ ଦେଖାଯାଉଥିବା ଲକ୍ଷଣକୁ ଅନୁଧ୍ୟାନ କରି ସେଥିପ୍ରତି ସତର୍କତା ଅବଲମ୍ବନ କରି ପ୍ରାଣୀ ଚିକିତ୍ସକମାନଙ୍କ ଦ୍ୱାରା ସେମାନଙ୍କୁ ଯଥାଶୀଘ୍ର ଚିକିତ୍ସା କରି ପ୍ରାଣୀଧନର ସୁରକ୍ଷା କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅନ୍ୟ ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः दिव्यानन्द झाः। अथ वार्ताः। नवदिल्ल्यां हैदराबाद हाउस स्थले अद्य विदेशमंत्री डॉक्टर सुब्रह्मण्यम जयशंकरः अमेरिका देशीयेन विदेश सचिवेन मार्को रूबियो इत्यनेन समं द्विपाक्षिक संवादं करिष्यति। इतौ क्षेत्रीय वैश्विक शांति सुरक्षा संबद्धान् विषयान् समेत्य अनेकेषु भिन्न विषयेषु चर्चां करिष्यतः इति आशास्ते। अमेरिका विदेश मंत्री गतदिने प्रातः चतुर्दिवसीय यात्रा प्रसंगे भारतं संप्राप्तः। द्विपक्षीय संबंधान् सुदृढीकर्तुं अपि च वाणिज्य रक्षोर्जा सुरक्षा प्राविधिकी हिंद प्रशांत व्यूह रचनेत्यादिषु क्षेत्रेषु सहयोग विस्तारार्थं तस्य एषा भारत यात्रा नितरां महत्वाधायिनी वर्तते। गतवासरे सः प्रधानमन्त्रिणा नरेन्द्र मोदिना सह भारतामेरिका व्यापक वैश्विक रणनीति सन्धिं सुदृढयितुं चर्चाम् अकरोत्। प्रधानमन्त्री कार्यालयस्य विज्ञप्त्यनुसारि अमेरिका विदेश मन्त्रिणा रक्षा प्राविधिकी व्यापार निवेशोर्जा सुरक्षा संपर्क शिक्षा पारस्परिक जनसंबंधादिषु विविध क्षेत्रेषु द्विपक्षीय सहयोगस्य निरन्तर प्रगतेः विषये प्रधानमंत्री संसूचितः। अस्मिन् अवसरे श्रीमोदी शांति प्रयासेभ्यः भारतस्य सतत समर्थनं पुनरुदीरितवान् अपि च संभाषण कूटनीति माध्यमेन विवादानां शांतिपूर्ण समाधानाय पुनरेकदा आह्वानं कृतवान्। वाणिज्योद्योग मंत्री पीयूष गोयलः अद्यारभ्य भारतीय व्यापार नेतॄणां एकेन प्रतिनिधिमण्डलेन सह कनाडा देशस्य त्रिदिवसीय यात्रायां भविष्यति। वाणिज्य मंत्रालयेन सूचितं यत् श्री गोयलः व्यापार निवेश भारत कनाडा व्यापकार्थिक सहभागिता वार्तालापं प्रवर्तयितुं ओटावा टोरंटो नगरयोः द्विपक्षीय समागमं करिष्यति। संसदीय कार्य सूचना प्रसारण राज्य मंत्री एल मुरुगुनः अवदत् यत् प्रशासनं 47.2000 वर्ष पर्यन्तं विकसितं भारतं इति स्वप्नं साकारयति।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବା ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
3: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ, ହେଉଛନ୍ତି ମହେନ୍ଦ୍ର କୁମାର ମାଝି। କେନ୍ଦ୍ର ସରକାର ଭିବିଜି ରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜି ରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100-125 ଦିନକୁ ବୃଦ୍ଧି କରାଯାଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1 ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଭାରତ ଔଦ୍ୟୋଗିକ ବିକାଶ ଭବ୍ୟ ଯୋଜନା କାର୍ଯ୍ୟକାରିତା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି। କେନ୍ଦ୍ର ସରକାର 2026-27 2031-32 ଆର୍ଥିକ ବର୍ଷ ମଧ୍ୟରେ ଯୋଜନାରେ 100 ଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ 33,660 କୋଟି ଟଙ୍କା ଖର୍ଚ୍ଚ ହେବ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ ଭାରତ ନେଟ୍ ପରିଯୋଜନାର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ୍ ଇଣ୍ଡିଆ ସଂକଳ୍ପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ୍ ଭାବେ ସଶକ୍ତ କରିବା ଦିଗରେ ଭାରତ ନେଟ୍ ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ଇ ଗଭର୍ଣ୍ଣାନ୍ସ ଏବଂ ଡିଜିଟାଲ୍ ଅର୍ଥନୀତିକୁ ଗ୍ରାମସ୍ତରରେ ପହଞ୍ଚାଯାଇପାରିବ। ଏଥିମଧ୍ୟେ କେନ୍ଦ୍ର ସରକାର ରାଜ୍ୟକୁ 4,000 କୋଟି ଟଙ୍କା ପ୍ରଦାନ କରିବେ। ଆଗାମୀ 3 ବର୍ଷରେ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଙ୍ଗ୍ ରୋକିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି। ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଙ୍ଗ୍ ନେଇ ସଚେତନତା ସୃଷ୍ଟି ସହ ସୁରକ୍ଷିତ କ୍ୟାମ୍ପସ୍ ଗଠନ କରିବାକୁ ପଦକ୍ଷେପ ନେବା ଲାଗି ପତ୍ରରେ ଉଲ୍ଲେଖ ରହିଛି। ଏଥିସହ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ତତ୍କାଳ ଆଣ୍ଟି ର୍ୟାଗିଙ୍ଗ୍ କମିଟି, ଆଣ୍ଟି ର୍ୟାଗିଙ୍ଗ୍ ସ୍କ୍ୱାଡ୍ ଓ ସ୍ୱତନ୍ତ୍ର ତଦାରଖ ସେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ

0: ସରକାର ବରିଷ୍ଠ ପୁଲିସ ଅଧିକାରୀ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏହା ଅନୁସାରେ ନବରଙ୍ଗପୁର ଏସ୍ପି ଥିବା ମଡ଼କର ସନ୍ଦୀପ ସମ୍ପତଙ୍କୁ ସିଆଇଡି ଶିବିର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ବଦଳି ହୋଇଛି। ରାଜ୍ୟ ସରକାରଙ୍କ 6 ଜଣିଆ ଡାକ୍ତରୀ ଦଳ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ତଦାରଖ କରିଛନ୍ତି। ଏହି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମମାନ ସମୀକ୍ଷା କରିଥିଲେ। ଏହି ସମୟରେ ଡାକ୍ତରୀ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ୍ କେୟାର ୟୁନିଟ୍ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ବିଏଡ୍ ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ 2 ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ବଲାଙ୍ଗୀର ନବମ ଲୋକକଳା ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମୃଦ୍ଧ ଲୋକକଳା ସଂସ୍କୃତି ବାଦ୍ୟ ଓ ନୃତ୍ୟ ଲୋକମାନଙ୍କ ମଧ୍ୟରେ ନୂତନ ଉର୍ଜା ପ୍ରଦାନ କରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗଦେଇ ଜିଲ୍ଲାର ମହାନ କଳା ସଂସ୍କୃତିର ପ୍ରଶଂସା କରିଥିଲେ। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଇଛି। ପ୍ରତିବର୍ଷ ମେ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାରନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା ଆବେଗ ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗତକାଲି 19 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 45.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଳି ବୃଦ୍ଧି ପାଇବା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ବାରମ୍ବାର ଗର୍ଭପାତର କାରଣ ଓ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ହେମଲତା ସ୍ୱାଇଁ।
2: ପୂର୍ଣ୍ଣ ଭାବରେ ବୃଦ୍ଧିପ୍ରାପ୍ତ ଓ ବିକଶିତ ହୋଇ ସୁସ୍ଥ ସବଳ ଶିଶୁଟିଏ ଜନ୍ମ ନେବା ପୂର୍ବରୁ ତାକୁ ପ୍ରାୟ 40 ସପ୍ତାହ ବା 9-10 ମାସ ଧରି ମାତୃଗର୍ଭରେ ରହି ମାଆଠାରୁ ସାର ସଂଗ୍ରହ କରି ବଢ଼ିବାକୁ ପଡ଼ିଥାଏ। କିନ୍ତୁ ଗର୍ଭାବସ୍ଥାର 28 ସପ୍ତାହ ବା 7 ମାସ ପୂର୍ଣ୍ଣ ହେବା ପୂର୍ବରୁ ଯଦି ଭ୍ରୂଣଟି ଜନ୍ମ ହୋଇପଡ଼େ ତେବେ ବଞ୍ଚିପାରେ ନାହିଁ ଓ ଏହାକୁ ଅସଫଳ ଗର୍ଭ ବା ଗର୍ଭପାତ କୁହାଯାଏ। ବିଭିନ୍ନ କାରଣରୁ ଗର୍ଭପାତ ହୋଇଯାଇପାରେ। ସାଧାରଣରେ କୌଣସି କାରଣ ନଥାଇ ମଧ୍ୟ ଆପେ ଆପେ ନଷ୍ଟ ହୋଇଯାଏ। ଏହା ପ୍ରାୟ ପ୍ରଥମ 3 ମାସ ପୂରିବା ପୂର୍ବରୁ ହୋଇଥାଏ। ଏହିପରି ବିନା କାରଣରୁ ଆପେ ଆପେ ଥରେ ବା କଦବା 2 ଥର ଗର୍ଭ ନଷ୍ଟ ହୋଇଗଲେ ତାର କୁପ୍ରଭାବ ମାଆର ସ୍ୱାସ୍ଥ୍ୟ ଉପରେ ପଡ଼ିନପାରେ। କିନ୍ତୁ ଯଦି ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ବାରମ୍ବାର ଗର୍ଭପାତ ହୋଇଯାଏ ତେବେ ନିଶ୍ଚିତ ଭାବରେ ତାହା ମାତୃ ସ୍ୱାସ୍ଥ୍ୟହାନିର କାରଣ ହୋଇଥାଏ। ବିଶେଷ କରି 3 ମାସ ବା 12 ସପ୍ତାହ ଗର୍ଭ ପରେ ଗର୍ଭ ନଷ୍ଟ ହେଲେ ତାହା ସ୍ୱାସ୍ଥ୍ୟ ପ୍ରତି ଅଧିକ କ୍ଷତିକାରକ ହୋଇଥାଏ। ଆଉ ଗୋଟିଏ ବଡ଼ କଥା ହେଲା, ଆପଣ ଛାଏଁ ଛାଏଁ ଗର୍ଭପାତ ହେବା ଅପେକ୍ଷା ଇଚ୍ଛାକୃତ ଭାବେ ଗର୍ଭପାତ କରାଇବା ମାଆର ସ୍ୱାସ୍ଥ୍ୟ ପାଇଁ ବିଶେଷ କ୍ଷତିକାରକ ହୋଇଥାଏ। ତେବେ ଆପେ ଆପେ ହେଉ ବା ଇଚ୍ଛାକୃତ ଭାବେ ହେଉ, ଥରକୁ ଥର କରି ବାରମ୍ବାର ଅର୍ଥାତ 2 ଥରରୁ ଅଧିକ ଥର ଗର୍ଭପାତ ହେଲେ ବହୁତ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ। ସେଗୁଡ଼ିକ ହେଲା ଅତ୍ୟଧିକ ରକ୍ତସ୍ରାବ, ଗର୍ଭପାତ ସମୟରେ ଅତିରିକ୍ତ ରକ୍ତସ୍ରାବ ହେବା ବା ଗର୍ଭପାତ ପରେ ବହୁତ ଦିନ ଧରି ରକ୍ତସ୍ରାବ ବନ୍ଦ ରହିବା। ଏପରି ହେଲେ ରୋଗୀକୁ ବାରମ୍ବାର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୋଇଥାଏ, ନହେଲେ ରକ୍ତହୀନତା ଜନିତ ଜଟିଳତା ଦେଖାଯାଏ, ଯେପରିକି ଅତ୍ୟଧିକ ଦୁର୍ବଳ ଲାଗିବା, ଧଇଁସେଇଁ ହୋଇପଡ଼ିବା, ଗୋଡ଼ ମୁହଁ ଫୁଲିଯିବା, ଛାତି ଧଡ଼ଧଡ଼ ହେବା ବା ହୃଦଯନ୍ତ୍ର ବନ୍ଦ ହୋଇଯାଇ ମୃତ୍ୟୁ ହେବା। ବେଳେବେଳେ ଗର୍ଭପାତ କଲାବେଳେ ଗର୍ଭାଶୟ ଫୁଟିଯାଇଥାଏ ଓ ଅତ୍ୟଧିକ ରକ୍ତସ୍ରାବ ହୋଇ ବହୁତ

0: ଗୋଟିଏ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୁଏ ଓ ଅପରେସନ୍ କରି ଗର୍ଭାଶୟର ଫୁଟିଥିବା ବା ଚିରି ଯାଇଥିବା ଅଂଶକୁ ସିଲାଇ କରାଯାଏ। ସମୟ ସମୟରେ ଇଚ୍ଛାକୃତ ଗର୍ଭପାତ ସମୟରେ ଗର୍ଭାଶୟ ଫୁଟିଯିବା ସଙ୍ଗେ ସଙ୍ଗେ ଅନ୍ତନାଳୀ ପରିସ୍ରା ଯନ୍ତ୍ର ମଧ୍ୟ ଫୁଟି ଯାଇଥାଏ ଓ ଅହର ପରିସ୍ରା ବୋହୁଥାଏ ବା ଝାଡ଼ା ବାହାରୁଥାଏ। ଏପରି ଜଟିଳତା ହେଲେ ବାରମ୍ବାର ନିଶା ଦେଇ ଅପରେସନ୍ କରିବାକୁ ପଡ଼ିଥାଏ ଓ ରୋଗୀର ଜୀବନ ପ୍ରତି ବିପଦ ଥାଏ। ଆଉ ଗୋଟିଏ ଅସୁବିଧା ହେଉଛି ସେପ୍ସିସ୍, ଯେଉଁଟାକୁ ଆମେ ସେପ୍ଟିକ୍ ହେଇଯାଏ ବୋଲି କହୁ। ଗର୍ଭପାତ ପରେ ପରେ ସଂକ୍ରମଣ ହେତୁ ଗର୍ଭାଶୟରେ ଓ ପେଟ ଭିତରେ ପୁଜ ହୋଇଯାଏ ଓ ବହୁତ ଜ୍ୱର ହୁଏ, ରୋଗୀ ରକ୍ତହୀନ ହୋଇଯାଏ। ରୋଗୀକୁ ଭଲ କରିବା ପାଇଁ ବହୁ ଦାମିକିଆ ଔଷଧ, ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଓ ବେଳେବେଳେ ବଡ଼ ଧରଣର ପେଟ ଅପରେସନ୍ ଦରକାର ହୁଏ। ଏପରି ସ୍ଥଳେ ରୋଗୀକୁ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡ଼େ। ବାରମ୍ବାର ଗର୍ଭପାତ ହେଲେ ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯିବାର ସମ୍ଭାବନା ବେଶୀ ଥାଏ। ବେଳେବେଳେ ବେଶୀ ପରିମାଣରେ ରକ୍ତସ୍ରାବ ହୁଏ ବା ଶୀଘ୍ର ଶୀଘ୍ର ମାସିକ ଋତୁସ୍ରାବ ହୋଇଥାଏ ବା ଋତୁ ବନ୍ଦ ହୋଇଯାଏ। ସାଧାରଣତଃ ଇଚ୍ଛାକୃତ ଭାବେ ବାରମ୍ବାର ଗର୍ଭପାତ କରାଇଲେ ଜରାୟୁ ମୁଖଗହ୍ୱର ବନ୍ଦ ହୋଇଯାଏ ଓ ମାସିକ ଋତୁସ୍ରାବ ବାହାରକୁ ଆସିପାରେ ନାହିଁ। ଏହାଦ୍ୱାରା ତଳିପେଟରେ ଯନ୍ତ୍ରଣା ହୁଏ, ଝାଡ଼ା ପରିସ୍ରା କରିବାର କଷ୍ଟ ହୁଏ ଓ ମାସିକ ଋତୁସ୍ରାବ ବନ୍ଦ ରହିଥାଏ। ବେଳେବେଳେ ବାରମ୍ବାର ଗର୍ଭ ନଷ୍ଟ କଲେ ବନ୍ଧାତ୍ୟର ଶିକାର ମଧ୍ୟ ଜଣେ ନାରୀ ହୋଇପାରେ। ଏହା ପ୍ରାୟ ଗର୍ଭପାତ ପରର ସଂକ୍ରମଣ ଜନିତ କାରଣରୁ ହୋଇଥାଏ। ଯଦି କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ବାରମ୍ବାର ଗର୍ଭପାତ ହୋଇଯାଉଥାଏ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, ଥାଇରଏଡ଼୍ ଗ୍ରନ୍ଥି ରୋଗ, ସଂକ୍ରମଣ ଜନିତ ରୋଗ, ଜରାୟୁ ମୁଖଗହ୍ୱର ଢିଲା ରହିବା।
1: ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାରମ୍ବାର ଗର୍ଭପାତର କାରଣ ଓ ଚିକିତ୍ସା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ହେମଲତା ସ୍ୱାଇଁ, ଆକାଶବାଣୀ କଟକ। ସମୟ ସକାଳ 7:15 ହେବାକୁ ଯାଉଛି, ଶୁଣନ୍ତୁ ଓଡ଼ିଆ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିବି ଜିରାମି ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର, ଆସନ୍ତା ମାସ 21 ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2 ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ରୁବିଓ ଗତକାଲିଠାରୁ ଭାରତକୁ 4 ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଗତକାଲି ସାକ୍ଷାତ କରି ପ୍ରତିରକ୍ଷା, ରଣନୈତିକ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଓ ନିବେଶ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ନିରନ୍ତର ବିକାଶ ନେଇ ଆଲୋଚନା କରିଛନ୍ତି। ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ନିରନ୍ତର ସମର୍ଥନକୁ ପ୍ରଧାନମନ୍ତ୍ରୀ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସଙ୍କଟର ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ଆମେରିକାର ଦୃଷ୍ଟିକୋଣ ଉପରେ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ଆସନ୍ତା ମଙ୍ଗଳବାର 26 ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ଭିବି ଜିରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧି 100-125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ

ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ନୂତନ ଆଇନରେ ସମୟାନୁବର୍ତ୍ତିତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1ରୁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସହ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ତାଲିମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡର 23ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା ଭିତ୍ତିଭୂମି ଏବଂ ଅନ୍ୟାନ୍ୟ କ୍ଷେତ୍ର ହାର୍ଡୱେୟାର ହୋଇଥିବା ବେଳେ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସଫ୍ଟୱେୟାର ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଦେଶର ଯୁବ ଡାକ୍ତରଙ୍କ ନବସୃଜନ ଏବଂ ଅଙ୍ଗୀକାରବଦ୍ଧତା ସ୍ୱାସ୍ଥ୍ୟସେବା ଆହ୍ୱାନକୁ ମୁକାବିଲା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚିକିତ୍ସା ବିଜ୍ଞାନରେ ଜାତୀୟ ପରୀକ୍ଷା ବୋର୍ଡର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା କହିଛନ୍ତି ରୋଗୀ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ 11 ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ସମାରୋହରେ 26,396 ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡ ପକ୍ଷରୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ସାର୍ଟିଫିକେଟ୍ ଏବଂ ଫେଲୋସିପ୍ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବର୍ଗରେ 131 ଜଣଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକରେ ଆଜି ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ଏକ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ଆଜି 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ହର୍ମୁଜ ପ୍ରଣାଳୀ ଉନ୍ମୁକ୍ତ କରିବା ସହ ଚୁକ୍ତିର ଅଧିକାଂଶ ବ୍ୟବସ୍ଥା ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ଇସ୍ରାଏଲ୍ ଏବଂ ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ସହଯୋଗୀ ଦେଶଗୁଡ଼ିକ ସହ ଆଲୋଚନା ପରେ ଏହି ସମ୍ଭାବ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ପ୍ରଦାନ କରାଯିବ। ଖୁବ୍ ଶୀଘ୍ର ଏହି ଚୁକ୍ତି ନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ତେବେ ଘୋଷଣାର ନିର୍ଦ୍ଧାରିତ ସମୟସୀମା ନେଇ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନାହାନ୍ତି। ଚୁକ୍ତି ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଏଲ୍ ସମେତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କତାର, ପାକିସ୍ତାନ, ତୁର୍କୀ, ଇଜିପ୍ଟ, ଜୋର୍ଡାନ୍ ଏବଂ ବାହାରିନ୍ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ୍ ବାକାଇ ସେଠାକାର ସରକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗତ ସପ୍ତାହକ ମଧ୍ୟରେ ଆମେରିକା ଏବଂ ଇରାନ୍ର ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିଛି। ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଏବେ ମଧ୍ୟ ଆଲୋଚନା ଜାରି ରହିଛି। ଗତମାସ 8 ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହେବା ପରଠାରୁ ୱାଶିଂଟନ୍ ଏବଂ ତେହେରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଜାରି ରହିଛି। ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ ରଖିଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଆସନ୍ତାକାଲିଠାରୁ ତିନିଦିନିଆ କାନାଡ଼ା ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଗସ୍ତରେ ଯିବେ। ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ଅଧିକ ମଜବୁତ କରିବା ନେଇ ଉଭୟ ଦେଶ ମଧ୍ୟରେ ବ୍ୟାପକ ଆଲୋଚନା ହେବ। ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ଗୋଏଲ କାନାଡ଼ାର ଓଟାୱା ଏବଂ ଟରଣ୍ଟୋଠାରେ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ। ଭାରତ କାନାଡ଼ା ବ୍ୟାପକ ଅର୍ଥନୈତିକ ଅଂଶୀଦାର ଚୁକ୍ତି ସିଇପିଏ ଆଲୋଚନାକୁ ଗତିଶୀଳ କରିବା ପାଇଁ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଗତ ମାର୍ଚ୍ଚ ମାସରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନେଙ୍କ ଭାରତ ଗସ୍ତ ଅବସରରେ ଏହି ଦ୍ୱିପାକ୍ଷିକ ଚୁକ୍ତିର ରୂପରେଖ ସ୍ୱାକ୍ଷରିତ ହୋଇଥିଲା। ମାର୍ଚ୍ଚ ମାସରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଆଭାସୀ ମାଧ୍ୟମରେ ହୋଇଥିବା ବେଳେ ଗତ 8 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏକ ସୁବ୍ୟବସ୍ଥିତ ଏବଂ ଦ୍ୱିପାକ୍ଷିକ ଲାଭଦାୟକ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଦୁଇ ଦେଶ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ମହାରାଷ୍ଟ୍ର ନାସିକ୍ସ୍ଥିତ ଟିସିଏସ୍ କାର୍ଯ୍ୟାଳୟରେ କଥିତ ଯୌନ ନିର୍ଯାତନା ଏବଂ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ଉଦ୍ୟମ ମାମଲାରେ ପୁଲିସ ପକ୍ଷରୁ 1,500 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ମୁଖ୍ୟ ସନ୍ଦୀପ ମିଥକେ ଦେଇଥିବା ସୂଚନା ଅନୁଯାୟୀ 4 ଜଣ ପ୍ରମୁଖ କଥିତ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସେମାନେ ହେଲେ ମତିନ ପଟେଲ, ନିଦା ଖାଁ, ଦାନିଶ ଶେଖ ଏବଂ ତୌସିଖ ଅତାର। ଏହି ମାମଲା ସହିତ ଜଡ଼ିତ ପାଖାପାଖି ଅନ୍ୟ 8 ଜଣଙ୍କ ବିରୋଧରେ ଆସନ୍ତା 4 ଦିନ ମଧ୍ୟ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କାର୍ଯ୍ୟାଳୟରେ ଘଟିଥିବା ଏହି ସମ୍ବେଦନଶୀଳ ମାମଲାରେ ଗତ ମାର୍ଚ୍ଚ 25 ତାରିଖରେ ଦେଓଲାଲି କ୍ୟାମ୍ପ ପୁଲିସ୍ ଷ୍ଟେସନ୍

0: ମାମଲା ରୁଜୁ ହୋଇଥିଲା। ନିଦା ଖାଁଙ୍କ ବିରୋଧରେ ଦୁଇଟି ମାମଲା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ 6-9 ଲେଖାଏଁ ମାମଲା ପଞ୍ଜିକୃତ ହୋଇଥିବା ପୁଲିସ୍ ସୂଚନା ଦେଇଛି। ଏସ୍ଆଇଟି ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ସୁପରଜାୟନ୍ସ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 196 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋସ୍ ଇଂଲିସ୍ ସର୍ବାଧିକ 72 ରନ୍ ସଂଗ୍ରହ କରିଥିଲେ। 197 ରନ୍ର ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସ 18 ଓଭରରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ୍ ଆୟର ସର୍ବାଧିକ ଅପରାଜିତ 101 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ଠାରେ ଅପରାହ୍ନ 3:30 ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ହେବ। ଦ୍ୱିତୀୟ ମ୍ୟାଚ୍ କୋଲକାତା ଇଡେନ୍ ଗାର୍ଡେନ୍ସଠାରେ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଦିଲ୍ଲୀ ହରିୟାଣା ଚଣ୍ଡିଗଡ଼ ପୂର୍ବ ମଧ୍ୟପ୍ରଦେଶ ପୂର୍ବ ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ବିହାର ଛତିଶଗଡ଼ ଝାଡ଼ଖଣ୍ଡ ପଞ୍ଜାବ ରାଜସ୍ଥାନ ତେଲେଙ୍ଗାନା ପଶ୍ଚିମ ମଧ୍ୟପ୍ରଦେଶ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଆସାମ ମେଘାଳୟ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ର କେତେକ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିଭିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ ଗତକାଲିର ମ୍ୟାଚ୍ ଲକ୍ଷ୍ନୌ ସୁପରଜାୟନ୍ସକୁ 7 ୱିକେଟ୍ରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ଓଡ଼ିଆ ସମ୍ବାଦ ରିଲେରେ ପ୍ରଚାର କଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 7:25 କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।
2: घर बिल्कुल उस पिता की तरह होता है जो हर मौसम सहकर भी घर की नींव को कभी हिलने नहीं देता।
3: आपके घर के लिए भरोसे का दूसरा नाम चेटिनाड सीमेंट का मैक्स ग्रेड सीमेंट, 64 सालों की बुनियाद के साथ चेटिनाड सीमेंट, द परफेक्ट कंक्रीट चॉइस।
4: न्याय विभाग भारत सरकार ने गरीब और जरूरतमंदों को न्याय दिलाने की प्रक्रिया को किया और भी आसान।
5: हाँ बिल्कुल, टेलीलॉ और न्याय बंधु सेवाओं का हो गया है एकीकरण।
4: चाहे टेलीलॉ के माध्यम से मुफ्त कानूनी सलाह लेनी हो
5: या न्याय बंधु में पंजीकृत वकीलों से कोने निःशुल्क कानूनी सहायता के लिए जुड़ना हो,
4: अब दोनों एक ही ऐप पर उपलब्ध। डाउनलोड करें आज ही टेलीलॉ फॉर सिटीजंस मोबाइल ऐप और लॉग इन करें www.tel-law.in या अपने नजदीक CSE सेंटर से संपर्क करें। न्याय विभाग भारत सरकार द्वारा जनहित में जारी।
6: बेटा शोया, ये तुम्हारा रूम है जो पहले मेरा स्टडी था और उससे पहले तुम्हारे दादाजी का।
7: वाओ पापा, ये घर कितना पुराना है।
6: बेटा इस घर ने 3 पीढ़ियां देखी है
7: और अब तक इतना मजबूत खड़ा है।
3: कुछ चीजें वक्त के साथ और मजबूत होती है, जैसे यादें और चेटिनाड सीमेंट का सुपर ग्रेड सीमेंट, 65 सालों की बुनियाद के साथ चेटिनाड सीमेंट, द परफेक्ट कंक्रीट चॉइस।
1: कार्यक्रम सुनिछंती आकाशवाणी ब्रह्मपुर केंद्ररो। ଶ୍ରୋତାବନ୍ଧୁ, ପ୍ରସ୍ତୁତ କରୁଛୁ ଶିଶୁମାନଙ୍କ ପାଇଁ ଆମର ବିଶେଷ କାର୍ଯ୍ୟକ୍ରମ ଶିଶୁ ରାଇଜ। ଉପସ୍ଥାପନାରେ ଅଛନ୍ତି ବବିତା ମିଶ୍ର।

ଶେଷକ୍ରମେ ଦେବକୀ ବସୁଦେବଙ୍କର ବନ୍ଦୀ ଗୃହର କବାଟ ଖୋଲି ଯାଇଥିଲା। ଦେବକୀ ବସୁଦେବଙ୍କର ହାତରେ ଗୋଡ଼ରେ ଯେଉଁ ଶିଙ୍କୁଳି ବନ୍ଧା ହେଇଥିଲା, କଂସ ବାନ୍ଧିକି ରଖିଥିଲା ତାଙ୍କୁ, ତାହା ଆପେ ଆପେ ଖୋଲି ଯାଇଥିଲା। ଭଗବାନ ଶ୍ରୀକୃଷ୍ଣଙ୍କୁ ବସୁଦେବ ନେଇକି ନନ୍ଦ ରାଜାଙ୍କ ଘରେ ନେଇକି ଛାଡ଼ି ଦେଇଥିଲେ। ଆଉ ସେତେବେଳେ ଠିକ ସେହି ସମୟରେ ଯଶୋଦା ରାଣୀଙ୍କର ଏକ କନ୍ୟା ଜାତ ହୋଇଥିଲା, ତା ନାଁ ବିଜୁଳି କନ୍ୟା, ତାକୁ ନେଇକିରି ପଳେଇ ଆସିଥିଲେ। ମାନେ ବସୁଦେବ ନିଜ ପୁଅ କୃଷ୍ଣଙ୍କୁ ଯଶୋଦା ରାଣୀଙ୍କ କୋଳରେ ଶୁଆଇ ତାଙ୍କର ସଦ୍ୟଜାତ କନ୍ୟା ବିଜୁଳି କନ୍ୟାକୁ ନେଇକି ବନ୍ଦୀଗୃହକୁ ପଳେଇ ଆସିଥିଲେ। କଂସ ଯେତେବେଳେ ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲା, ବିଜୁଳି କନ୍ୟା ଶୂନ୍ୟରେ ଉଭେଇ ଯାଇଥିଲେ। ତେବେ ତୁମେ ତ ଜାଣିଛ ଏସବୁ ଘଟଣା। ତାପରେ କୃଷ୍ଣ ଗୋପରେ ବଢ଼ିଥିଲେ, ଗୋପରେ ବଢ଼ିବା କଥା ଜାଣିକି କଂସ ବହୁତ ଅସୁରଙ୍କୁ ପଠେଇଥିଲା, ଗୋପକୁ ପଠେଇଥିଲା, ଯେମିତି ପୁତନା ଆଉ ଅଘାସୁର, ବକାସୁର, ଶକଟାସୁର, ଏମିତି ବହୁତ ଅସୁରଙ୍କୁ ପଠେଇଥିଲା, ଯେଉଁମାନଙ୍କୁ କି କୃଷ୍ଣ ବହୁତ ସହଜରେ ମାରିଦେଇଥିଲେ। ତାପରେ କ'ଣ ହେଲା, କଂସ ଶେଷରେ ଧନୁସଭା କଲା। ସିଏ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ବୋଲି ଚଳନାରେ ଡାକିଲା କି ଧନୁସଭା ଦେଖିବା ପାଇଁ। କୃଷ୍ଣ ବଳରାମ ଗଲେ ସେଠିକୁ, ଆଉ ସେଠି କଂସ କୃଷ୍ଣଙ୍କୁ ଦେଖିକି ମଞ୍ଚରେ ପଡ଼ିକି ମରିଗଲା। କୃଷ୍ଣ ତାପରେ ଯଦୁବଂଶର ରାଜା ହେଲେ। ଯଦୁବଂଶର ରାଜା ହେଇକି ସେ ବଡ଼ ହେଇଗଲେ, ଇଏ ତ ପିଲାବେଳ କଥା ଥିଲା ନା, ଛୋଟ ପିଲାବେଳେ ସେ ଥିଲେ ଗୋପରେ। ତାପରେ ବଡ଼ ହେଲା ପରେ ସେ ଯଦୁବଂଶର ରାଜା ହେଲେ, ବଡ଼ ସମ୍ରାଟ ହେଲେ, ଚକ୍ରବର୍ତ୍ତୀ ସମ୍ରାଟ ହେଲେ। ସିଏ ବହୁତ ରାଣୀଙ୍କୁ ବିବାହ କରିଥିଲେ, ସେ ଭିତରେ ଥିଲେ ରୁକ୍ମିଣୀ, ସତ୍ୟଭାମା, ଏମାନେ ସବୁ ମୁଖ୍ୟ ଥିଲେ। ହେଲେ ଦିନେ ସେହି ରାଣୀମାନଙ୍କ ମଧ୍ୟରେ ମାନେ ପ୍ରତିଯୋଗିତା ହେଲା। ସବୁ ରାଣୀ କହିଲେ, ଆମେ ଭଗବାନ ଶ୍ରୀକୃଷ୍ଣଙ୍କୁ ବହୁତ ଭଲ ପାଉଛୁ। କୃଷ୍ଣ ଶୁଣିଲେ, ଶୁଣିଲା ପରେ ସେମାନଙ୍କୁ ଶିକ୍ଷା ଦେବାକୁ ଚାହିଁଲେ। କାହିଁକି ନା ଭଗବାନ ହେଉଛନ୍ତି ଗର୍ବ ଗଞ୍ଜନ ବାଣା ତାଙ୍କର, ଭଗବାନ କାହାରି ବି ଗର୍ବ ସହିପାରିବେ ନାହିଁ। ଭଗବାନଙ୍କୁ ପଛେ ଲାତ ମାରିଲେ ସହିବେ, ଭକ୍ତିରେ ଯଦି ଲାତ ମାରିବ, ଦେଖୁନ ଶ୍ରୀବତ୍ସ ବ୍ରାହ୍ମଣ ଭକ୍ତିରେ ଲାତ ମାରିବାରୁ ତାର ଭକ୍ତି ମନେ ରଖିବା ପାଇଁ ତାର ପାଦ ଚିହ୍ନକୁ ଭଗବାନ ଛାତିରେ ଧାରଣ କରିଛନ୍ତି। ଆଉ ସେ କ'ଣ କହିଥିଲେ ସେତେବେଳେ ଜାଣିଛ, ଆରେ ମୋର ଏତେ ବଡ଼ ଟାଣ ଛାତି, ମୋ ଭକ୍ତର କଣ ପାଦକୁ କାଟିଥିବୁ ନା, ଏମିତି କହିକିରି ତାର ପାଦ ଚିହ୍ନକୁ, ଭକ୍ତର ପାଦ ଚିହ୍ନକୁ ଭଗବାନ ନିଜ ବକ୍ଷରେ ଛାତିରେ ଧାରଣ କରିଛନ୍ତି। ତେଣୁ ଭଗବାନ ସବୁବେଳେ ଭକ୍ତର ଅଧୀନ, କିନ୍ତୁ ଭଗବାନ ଗର୍ବ କେବେ ସହିପାରନ୍ତିନି। ସିଏ ଦେଖିଲେ ଏଇ ରାଣୀମାନେ ତ ଗର୍ବ କରୁଛନ୍ତି, ସେମାନଙ୍କର ଗୋଟେ ଗର୍ବ ଅଛି ଯେ ଆମେ ଭଗବାନଙ୍କୁ ଭଲ ପାଉଛୁ, ଏଇ ମଧ୍ୟ ଆମେ ଭଗବାନଙ୍କୁ ବେଶୀ ଭକ୍ତି କରୁଛୁ, ଏଇଟା କହିବା ବି ଗୋଟେ ଗର୍ବ। ତେଣୁ ସେ ତାଙ୍କ ଗର୍ବ ଭାଙ୍ଗିବା ପାଇଁ ଆଉ ତାଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଭଗବାନ କ'ଣ କଲେ, ମନେ ମନେ ଗୋଟେ ଯୋଜନା କଲେ, ବୁଝିଲ, ବା ପ୍ଲାନ୍ କଲେ, କହିଲେ ଦେଖିବା ଏମାନଙ୍କୁ ପରୀକ୍ଷା କରିବା ଆଉ ଏମାନଙ୍କ ଗର୍ବ ବି ଭାଙ୍ଗିବା। ସେ କହିଲେ ମିଛ ମିଛ ବାହାନା କରି ଭଗବାନ ଶ୍ରୀକୃଷ୍ଣ ଗୋଟେ ଦିନ ପଲଙ୍କ ଉପରେ ବା ଖଟ ଉପରେ ଶୋଇ ରହିଲେ। ସବୁ ରାଣୀମାନେ ଆସି ପଚାରିଲେ, ଭଗବାନ ଆପଣଙ୍କର କ'ଣ ହେଲା, ଆପଣଙ୍କର କ'ଣ ହେଲା? ଭଗବାନ କହିଲେ, ଆଜି ମୋ ଦେହ ସୁସ୍ଥ ନାହିଁ, ମୋ ଦେହ ଅସୁସ୍ଥ, ମୋର ଆଜି ଭୀଷଣ ମୁଣ୍ଡ ବ୍ୟଥା କରୁଛି। କହିବାରୁ ରାଣୀମାନେ କହିଲେ, ସବୁ ବୈଦ୍ୟମାନଙ୍କୁ ଡକାଗଲା, ସବୁ ବୈଦ୍ୟ ଦେଖିକି କହିଲେ, ଆମେ ଯେତେ ଔଷଧ ଦେଉଛୁ ଭଗବାନଙ୍କର ତୁଣ୍ଡ ବଥା ଭଲ ହେଉନି, କ'ଣ କରିବା? ସେଇଠୁ ସେ ରାଣୀମାନେ କହିଲେ, ଆରେ ଭଗବାନ ତ ନିଜେ ଭଗବାନ, ସିଏ ନିଜେ ଜାଣୁଥିବେ କ'ଣ ପାଇଁ ସେଇ ମୁଣ୍ଡ ବଥା ହେଉଛି। ତେଣୁ ସେମାନେ ପଚାରିଲେ, ଆଚ୍ଛା ଭଗବାନ, ଆପଣ ତ ସ୍ୱୟଂ ଭଗବାନ ଆଉ ଆପଣ ସମସ୍ତ ଜ୍ଞାନର ଅଧିକାରୀ, ତେବେ ଆପଣ ନିଜେ କୁହନ୍ତୁ ଯେ କ'ଣ କଲେ ଆପଣଙ୍କର ଏଇ ମୁଣ୍ଡ ବ୍ୟଥାଟା ଭଲ ହେଇଯିବ। ଭଗବାନ ତ ଏମାନଙ୍କୁ ପରୀକ୍ଷା କରିବା ପାଇଁ କରିଛନ୍ତି ଏସବୁ ପ୍ଲାନ୍ ନା। ତେଣୁ ଭଗବାନ କହିଲେ କି, ଆଚ୍ଛା ହଁ, ଅଛି ମୋ ପାଖରେ ଗୋଟେ ଉପାୟ ଅଛି ଯେ, କିନ୍ତୁ ତୁମମାନଙ୍କ ଭିତରୁ କିଏ କରିବ? ସବୁ ରାଣୀ ଆଗଭର ହେଇକି କହିଲେ, ଆମେ କରିବୁ, ଆମେ କରିବୁ, ଆପଣ ଯାହା କହିବେ ଆପଣଙ୍କ ପାଇଁ ଆମେ ସବୁ କରିଦେବୁ, ଯେତେ ଧନରତ୍ନ ସବୁ ଦେଇଦେବୁ। ଭଗବାନ କହିଲେ, ଆଚ୍ଛା ଠିକ୍ ଅଛି, ଧନରତ୍ନ ଦେବା ଦରକାର ନାହିଁ, କିଛି କରିବା ଦରକାର ନାହିଁ, ଖାଲି ଗୋଟିଏ କଥା କର। ସବୁ ରାଣୀ ପଚାରିଲେ, କ'ଣ କରିବୁ ଭଗବାନ, ଯଦି କୁହନ୍ତୁ, ଶୀଘ୍ର କୁହନ୍ତୁ କ'ଣ କରିବୁ ଆମେ। ଭଗବାନ କହିଲେ, ଯଦି କୌଣସି ସ୍ତ୍ରୀ ମୋର ବା ମୋତେ ଯିଏ ଭଲ ପାଉଥିବା ଲୋକ କିଏ ବି ଯଦି ମୋର ମୁଣ୍ଡ

ରୁକୁଣୀଙ୍କୁ କହିଲେ, ରୁକୁଣୀ ବି ସେଇଆ କହିଲେ, ଭଗବାନଙ୍କର ମସ୍ତକରେ ଯଦି ଆମେ ପାଦ ରଖିବୁ ଆମ ପାଦ ଖଣ୍ଡିଆ ହେଇଯିବ, ଆମ ଆମ ସତା ନଷ୍ଟ ହେଇଯିବ, ଆମେ ନର୍କରେ ପଡ଼ିବୁ, ଘୋର ନର୍କରେ ପଡ଼ିବୁ। କେହି ବି ରଖିଲେନି ଭଗବାନଙ୍କ ମସ୍ତକରେ ପାଦ। ସେଇଠୁ ଭଗବାନ କହିଲେ, ଆଚ୍ଛା ତମେ ସମସ୍ତେ କହୁଥିଲ ନା ଗୋପାଙ୍ଗନାମାନେ ସବୁ ହେଉଛନ୍ତି ମୂର୍ଖ ଅଶିକ୍ଷିତ, ସେମାନଙ୍କୁ ସଂସ୍କାର ଜଣା ନାହିଁ, ସେମାନେ ସବୁ ଅଶିକ୍ଷିତ ମୂର୍ଖ ଆଉ ଗାଉଁଳି ଲୋକ, ଏମିତି କହୁଥିଲ ନା? ସେମାନେ କିଏ ଆପଣଙ୍କୁ ଭଲ ପାଉନାହାନ୍ତି, ଆମେ ଆପଣଙ୍କୁ ବେଶୀ ଭଲ ପାଉଛୁ ବୋଲି କହୁଥିଲ। ଆଚ୍ଛା ଗୋଟେ କାମ କର, ତମେ ଯାଇକି ଗୋପରେ ଏ ସମ୍ବାଦଟା ଦେଇଦିଅ ଯେ ଭଗବାନଙ୍କର ଭୀଷଣ ମୁଣ୍ଡ ବଥା ହେଉଛି, ଯଦି ଜଣେ କେହି ଭଗବାନଙ୍କ ମସ୍ତକରେ ପାଦ ରଖିବ ତାହେଲେ ଭଗବାନଙ୍କ ମୁଣ୍ଡ ବଥା କମିଯିବ ବା ଭଲ ହେଇଯିବ ବୋଲି ଯାଇକି ତମେ ଗୋପରେ ଏଇ ଖବରଟା ଦେଇଦିଅ। ସେଇଠୁ ଭଗବାନଙ୍କ ଦୂତ ଗଲା, ଦୂତ ଯାଇକିରି ଗୋପପୁରରେ ଏଇ ଖବର ଦେଲା। ଯେ ଗୋପପୁରରେ ଦୂତକୁ ଦେଖି ସମସ୍ତେ ଧାଇଁ ଆସିଲେ, ସବୁ ଗୋପାଙ୍କ ନାଁ ରାଧା, ସବୁ ଧାଇଁ ଆସିକି ପଚାରିଲେ ଭଗବାନଙ୍କ କୁଶଳ, ଭଗବାନ କେମିତି ଅଛନ୍ତି, ବହୁତ ଦିନ ହେଲା ଆମକୁ ଛାଡ଼ିକି ଯାଇଛନ୍ତି, ଆମେ ସବୁବେଳେ ଭଗବାନଙ୍କୁ ମନେ ପକାଉଛୁ, ଭଗବାନ ଆମକୁ ଭୁଲିଗଲେ କି, ଏମିତି ବହୁ କଥା ପଚାରିଲେ, ଆକୁଳ ହେଇକି ପଚାରିଲେ। ଦୂତ କହିଲା, ସବୁ ଠିକ୍ ଯେ ଭଗବାନଙ୍କ ଦେହ ଭଲ ନାହିଁ ସେଥିପାଇଁ ମାଛି। ସମସ୍ତେ ପୁରା କାନ୍ଦି ପକାଇଲେ, ରାଧାରାଣୀ କାନ୍ଦ କାନ୍ଦ ହେଇଗଲେ, କାନ୍ଦିକିରି କହିଲେ ଭଗବାନଙ୍କର ମୋ କୃଷ୍ଣଙ୍କର କ'ଣ ହେଇଛି, ଜଲ୍ଦି କୁହ ଜଲ୍ଦି କୁହ, ମୋ ଜୀବନ ଦେଇକି ମଧ୍ୟ ମୁଁ ଭଗବାନଙ୍କର ସେବା କରିକି ତାଙ୍କୁ ଭଲ କରିବି। ସେଠୁ ଦୂତ କହିଲା, ନାଇଁ ନାଇଁ ଜୀବନ ବା କିଛି ଦରକାର ନାହିଁ, ଭଗବାନଙ୍କର ମସ୍ତକରେ ଯଦି କିଏ ଆସିକି ପାଦ ଥୋଇଦେବ ତାହେଲେ ଭଗବାନଙ୍କ ମୁଣ୍ଡ ବଥା ଭଲ ହେଇଯିବ। ରାଧାରାଣୀ ଯେମିତି ଏ କଥା ଶୁଣିଛନ୍ତି, ସେ ସବୁ କାମ ସବୁ ଛାଡ଼ିକି ତୁରନ୍ତ ଆସିଲେ ଦୂତ ସାଙ୍ଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପାଖକୁ। ସବୁ ରାଣୀମାନେ ଦେଖିଲେ, କହିଲେ, ଇଏ କ'ଣ ଭଗବାନଙ୍କ ମସ୍ତକରେ ପାଦ ଥୋଇଦେବ, ଇଏ ତ ଜଣେ ସାଧାରଣ ଗୋପାଳୁଣୀଟା, ଇଏ ଗୋଟେ ମୂର୍ଖ ଅଶିକ୍ଷିତା, ଇଏ ପୁଣି ଭଗବାନଙ୍କର ମସ୍ତକରେ ପାଦ ଥୋଇଦେଲେ କ'ଣ ଭଗବାନଙ୍କର ମୁଣ୍ଡ ବଥା ଭଲ ହେଇଯିବ? ତେଣୁ ଦେଖିବା। ସମସ୍ତେ ଦେଖିଛନ୍ତି ଉତ୍କଣ୍ଠାର ସହିତ, ସବୁ ନଗରୀର ପ୍ରଜାମାନେ, ସବୁ ରାଜାଙ୍କର ରାଣୀ ସମସ୍ତେ ଦେଖୁଛନ୍ତି ଯେ କ'ଣ ହେଉଛି ଭଗବାନଙ୍କର ମସ୍ତକରେ, କ'ଣ ସତରେ କିଏ ପାଦ ରଖିବ କି ଦେଖୁଛନ୍ତି। ରାଧା ତୁରନ୍ତ ଆସିଲେ, ଆଉ କିଛି ବିଚାର ନ କରିକି ସାଙ୍ଗେ ସାଙ୍ଗେ ଯାଇକି ତାଙ୍କ ପାଦଟା ଭଗବାନଙ୍କ ମସ୍ତକ ଉପରେ ଥୋଇଦେଲେ। ଭଗବାନଙ୍କର କ'ଣ ସତରେ ମୁଣ୍ଡ ବଥା ହେଉଥିଲା କି? ସିଏ ତ ସମସ୍ତଙ୍କୁ ପରୀକ୍ଷା କରୁଥିଲେ ନା, ସେ ସବୁ ରାଣୀମାନଙ୍କର ଗର୍ବ ଭାଙ୍ଗିବା ପାଇଁ ପରୀକ୍ଷା କରିଥିଲେ, ତାଙ୍କୁ ଶିକ୍ଷା ଦେବା ପାଇଁ। ତେଣୁ ଭଗବାନ ତୁରନ୍ତ ଉଠିକି ବସି ପଡ଼ିଲେ, କହିଲେ, ବା ବା ବା, ମୋ ମୁଣ୍ଡ ପୁରା ଏବେ ସୁସ୍ଥ ଅଛି, ମୋ ପୁରା ସୁସ୍ଥ, ଦେଖ ମୁଣ୍ଡ କଥା ପୁରା ପୁରୀ ଅଦୃଶ୍ୟ ହେଲା, ରାଧାରାଣୀ ତୁମର ଧନ୍ୟବାଦ, ଅନେକ ଅନେକ ତୁମକୁ ଧନ୍ୟବାଦ କରୁଛି। ରାଧା କହିଲେ, ପ୍ରଭୁ ଏସବୁ କିଛି ନାହିଁ, ଏସବୁ ଆପଣଙ୍କ ଇଚ୍ଛା, ଆପଣ ତ ଚାହିଁଲେ ଗଛର ପତ୍ର ହଲୁଛି, ଆପଣ ଏସବୁ ନିଜେ ହିଁ କରିଛନ୍ତି, ଆପଣଙ୍କର ଇଚ୍ଛାରେ ହିଁ ଆସିଛି, ଆପଣଙ୍କ ଇଚ୍ଛା ନଥିଲେ ଆପଣଙ୍କୁ କେହି ବି ଭକ୍ତି କରିପାରିବନି, ପ୍ରଭୁ ସବୁ ଆପଣଙ୍କର ଇଚ୍ଛା କହିକି ରାଧାରାଣୀ ପୁରା କାନ୍ଦି ପକାଇଲେ, ଗଦଗଦ ହେଇଗଲେ। ତାପରେ ଭଗବାନ କହିଲେ, ଦେଖିଲ ପ୍ରକୃତ ପ୍ରେମ ହେଉଛି, ପ୍ରକୃତ ଭକ୍ତି ହେଉଛି ଯେ ସମର୍ପଣ ଭାବ, ଆମେ ନିଜ ସ୍ୱାର୍ଥ ଦେଖିକି ଭଗବାନଙ୍କୁ ଡାକୁଛେ, ଆମେ କ'ଣ ହେଉଛେ ଭଗବାନଙ୍କୁ ଡାକିଲେ ଆମ ଦେହ ସୁସ୍ଥ ରହିବ, ଆମ ସ୍ୱାମୀ ପିଲା ସବୁ ଭଲ ରହିବେ, ଆମର ଧନ ସମ୍ପତ୍ତି ହେବ, ଆମେ ଚାକିରିରେ ପଦୋନ୍ନତି କରିବା, ଆମେ ଖୁସିରେ ରହିବା, ଆମ ଦେହ ଭଲ ରହିବ, ବା ଯଦି ଅତ୍ୟଧିକ ତ୍ୟାଗୀ ହେଉଛନ୍ତି, ସାଧୁସନ୍ଥ ବି ହେଉଛନ୍ତି, ସେମାନେ ବି ସ୍ୱାର୍ଥ ପାଇଁ ହିଁ ଭଗବାନଙ୍କୁ ଡାକୁଛନ୍ତି, ମୋକ୍ଷ ହେବା ପାଇଁ ଡାକୁଛନ୍ତି, ମାନେ ନିଜ ଭଲ ପାଇଁ, ନିଜେ ମୁଖ୍ୟ ପାଇବେ, ମୁକ୍ତି ପାଇବା ପାଇଁ ଭଗବାନଙ୍କୁ ଡାକୁଛନ୍ତି। ହେ ଭଗବାନ ତ ଅନ୍ତର୍ଯ୍ୟାମୀ, ସେ ସମସ୍ତଙ୍କ ମନ କଥା ଜାଣିପାରୁଛନ୍ତି, ତାଙ୍କୁ କିଏ ବା ଲୁଚେଇବ, ସେ ପୁଣି ଦୟାମୟ, ତେଣୁ ଆମର ଏ ସ୍ୱାର୍ଥ ଜାଣିକି ମଧ୍ୟ ସିଏ ଆମକୁ ସବୁବେଳେ କ୍ଷମା କରିଦେଉଛନ୍ତି। କିନ୍ତୁ ଏଇ ରାଣୀମାନଙ୍କୁ ଶିକ୍ଷା ଦେବା ପାଇଁ ସିଏ ଏଇ ପରୀକ୍ଷା କରିଥିଲେ, ଆଉ ସେ ଜଗତକୁ ଦେଖେଇଦେଲେ ଯେ ରାଧାକୃଷ୍ଣଙ୍କ ଯେଉଁ ପ୍ରେମ ଥିଲା ସିଏ ଥିଲା ଶାଶ୍ୱତ ପ୍ରେମ, ତାହା ଅତୀନ୍ଦ୍ରିୟର ପ୍ରେମ ଥିଲା, ସେଥିରେ କୌଣସି ସ୍ୱାର୍ଥ ନଥିଲା। ରାଧାଙ୍କର ଯେଉଁ ପ୍ରେମ ଥିଲା ଶ୍ରୀକୃଷ୍ଣ ଭଗବାନଙ୍କ ପ୍ରତି, ତାହା ଥିଲା ସମର୍ପଣ ଭାବ ତାଙ୍କର, ସିଏ ନିଜ ଭଲ କେବେ ଚାହୁଁନଥିଲେ, ନିଜର ଯାହା କ୍ଷତି ହେଇଯାଉ, ରାଧା ଚାହିଁଲେ ମୋ ଗୋଡ଼ ଯଦି ଭଗବାନଙ୍କ ମୁଣ୍ଡରେ ରଖି କଟିଯିବ କଟାଉ, ମୋ ଗୋଡ଼କୁ ରୋଗ ହେଇଯିବ ଭଗବାନଙ୍କ ମୁଣ୍ଡରେ ପାଦ ରଖିଲେ, ଯଦି ମୋ ଗୋଡ଼ ରୋଗଗ୍ରସ୍ତ ହେଇଯିବ ହେଇଯାଉ, ମୁଁ ଯଦି ନର୍କରେ ପଡ଼ିବି ମଧ୍ୟ ମୁଁ ପଡ଼ିବି, କିନ୍ତୁ ମୋ ଭଗବାନ ଶ୍ରୀକୃଷ୍ଣଙ୍କ ଦେହ କେମିତି ଭଲ ହେଇଯାଉ, ଏଇ ଯେଉଁ ଭାବ, ଏଇ ଯେଉଁ ପ୍ରେମ ତାଙ୍କର, ଏଇ ଯେଉଁ ଶାଶ୍ୱତ ପ୍ରେମ ତାଙ୍କର, ସେଥିରେ ଭଗବାନ ପ୍ରୀତ ହେଇକିରି ଜଗତରେ ସେ ରାଧାରାଣୀଙ୍କୁ ଶ୍ରେଷ୍ଠ ଭାବରେ ରଖିଛନ୍ତି। ଆଉ ସେ କହିଛନ୍ତି ନା, ରାଧାକୃଷ୍ଣଙ୍କ ନାମ ଯେତେବେଳେ ନିଆଯାଏ ସେତେବେଳେ କୃଷ୍ଣଙ୍କ ନାମ ଆଗରେ ହିଁ ରାଧାଙ୍କ ନାମ ନିଆଯିବ, ରାଧା ସବୁବେଳେ ଆଗରେ ରହିବେ, କାହିଁକି ନା ଭଗବାନ ସବୁବେଳେ କହିଛନ୍ତି ଯେ ପ୍ରଥମେ ମୋର ଭକ୍ତ, ଭକ୍ତ ଯେଉଁଠି ଡାକିବ ମୁଁ ସେଇଠି ଦେଖାଦେବି, ମୁଁ ବଡ଼ ନାହିଁ ମୋ ଭକ୍ତ ବଡ଼ ବୋଲି ଭଗବାନ କହିଛନ୍ତି, ବୁଝିଲେ? ତେଣୁ ତୁମେ ସବୁବେଳେ ଭଗବାନଙ୍କୁ ଭକ୍ତିର ସହିତ ପୂଜା କରିବ,

ଭଗବାନ କେବେ ନୈବେଦ୍ୟ ଧୂପକାଠି ଫୁଲ ବେଲପତ୍ର ବା କଦଳୀ ଏଇସବୁ ଚଣା ଏଇସବୁଥିର ଲଡ଼ୁର ଭଗବାନ ଆଶାୟୀ ନୁହନ୍ତି। ତାଙ୍କୁ କେଉଁ ଜିନିଷ ବା ଅଭାବ? ଆରେ ତାଙ୍କ ସ୍ତ୍ରୀ ପରା ଲକ୍ଷ୍ମୀ, ତାଙ୍କ ପାଖରେ ଧନରତ୍ନ କ'ଣ ଅଭାବ ଅଛି ଯେ ସିଏ ଆମର 2 ଟଙ୍କାର ଲଡ଼ୁ ନେବେ ବା 5 ଟଙ୍କାର ଫୁଲ ପାଇଁ ସିଏ ଆଶାୟୀ ହେବେ? ନା, ଭଗବାନ ଆମ ଭକ୍ତିରେ ସନ୍ତୁଷ୍ଟ ହୁଅନ୍ତି, ଆମେ କେତେ ଭକ୍ତି କରୁଛୁ ସେ ଦେଖନ୍ତି। ତେଣୁ ସବୁବେଳେ ନିଃସ୍ୱାର୍ଥପର ଭାବେ ଜଗତ କଲ୍ୟାଣ ପାଇଁ ଠାକୁରଙ୍କୁ ଡାକିବ, ଆଉ ସବୁବେଳେ ଭକ୍ତି ଭାବରେ ପୂଜା କର, ଦେଖିବ ଭଗବାନ ନିଶ୍ଚୟ ତମ ଡାକ ଶୁଣିବେ, ଆଉ ତୁମେ ସୁଖ ଶାନ୍ତିରେ ରହିବ। ଗପ କେମିତି ଲାଗିଲା କହିଲ? ନିଶ୍ଚୟ ଭଲ ଲାଗିଥିବ।

କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ ଯୋଗେ ଓ ପ୍ରସାର ଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ଶ୍ରୋତା ବନ୍ଧୁ ଏଥର ଶୁଣନ୍ତୁ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଶୁଣୁଥିଲେ ବାଣୀ ଜୟରାମଙ୍କ କଣ୍ଠରୁ ଗୀତଟି, ଉପେନ୍ଦ୍ର କୁମାରଙ୍କ ସଙ୍ଗୀତ, ଗୀତ ରଚନା ନାରାୟଣ ପ୍ରସାଦ ପଟ୍ଟନାୟକ, ଚଳଚ୍ଚିତ୍ର ପଳାତକ।

0: ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର, ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ସୁସ୍ଥ ହୃଦୟ ସୁସ୍ଥ ଜୀବନର ଆଧାର।
2: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟିଆ କାର୍ଡିଆକ ଏମର୍ଜେନ୍ସି ସେବା ସହିତ ଆପଣଙ୍କ ହୃଦରୋଗର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ। ଏଠାରେ କାର୍ଡିଓଲୋଜି, ଅତ୍ୟାଧୁନିକ କ୍ୟାଥଲାଭ ଏବଂ ଅଭିଜ୍ଞ CTVS ସର୍ଜନଙ୍କ ସେବା ମାଧ୍ୟମରେ ହୃଦରୋଗର ସଠିକ୍ ନିର୍ଣ୍ଣୟ ଓ ଆଧୁନିକ ଚିକିତ୍ସା ଉପଲବ୍ଧ।
1: ହୃଦରୋଗର ଉତ୍ତମ ଚିକିତ୍ସା ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ। ମୁଁ ପୁଷ୍ପିତା ପଟ୍ଟନାୟକ। ଏଥର ବିଷୟବସ୍ତୁ ରହିଛି ହୃଦରୋଗ କ'ଣ, ଏହାର କାରଣ, ଲକ୍ଷଣ ଏବଂ ପ୍ରତିକାର। ଏ ସମ୍ପର୍କିତ ସମସ୍ୟାକୁ ନେଇ ଆପଣ ମଇ 13 ଦିନ ଫୋନ୍ ଯୋଗେ ଆମ ପାଖକୁ ଯେଉଁ ପ୍ରଶ୍ନ ପଚାରିଥିଲେ ତା'ର ଉତ୍ତର ଦେବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଥିଲେ କାର୍ଡ଼ିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ବଜ୍ରୀ ଦଣ୍ଡପାଣି। ଏହାର ପ୍ରଥମ ଭାଗ ଆପଣ ଗତ ସପ୍ତାହରେ ଶୁଣିସାରିଛନ୍ତି, ଆଜି ଶୁଣିବା ଏହାର ଅବଶିଷ୍ଟାଂଶ।

0: ନମସ୍କାର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଆଜିର ବିଷୟବସ୍ତୁକୁ ନେଇକି ଆମେ କଥାବାର୍ତ୍ତା କରିବା, କିନ୍ତୁ ଯେହେତୁ ଏବେ ଆମର କେତେଟି କଲ୍ ଆସିଯାଇଛି, ପ୍ରଥମେ କଲ୍ ରିସିଭ୍ କରିନେବା।
0: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
2: ହ୍ୟାଲୋ,
0: ନମସ୍କାର।
2: ଆକାଶବାଣୀ ବ୍ରହ୍ମପୁର।
0: ଆଜ୍ଞା, କିଏ କହୁଥିଲେ?
2: ସ୍ମିତା ପାତ୍ର କହୁଛି।
0: ସ୍ମିତା ଭଉଣୀ, ଆପଣଙ୍କର କଣ ସମସ୍ୟା ରହିଛି ନା ଜାଣିବାକୁ ଚାହୁଁଛନ୍ତି? ସାର୍ ଶୁଣୁଛନ୍ତି,
2: ଜାଣିବାକୁ ଚାହୁଁଛି। ସ୍ମିତା, କିଛି ସମସ୍ୟା ନାହିଁ,
0: କୁହନ୍ତୁ।
2: ସାର୍ଙ୍କୁ ପ୍ରଥମେ ମୋର ନମସ୍କାର।
3: ନମସ୍କାର ମ୍ୟାଡମ, ନମସ୍କାର, କୁହନ୍ତୁ।
2: ସାର୍, ଯେତେବେଳେ ଆମର ମାନେ ଛାତିରେ ପେନ୍ ହୁଏ, ଆମେ ସାଧାରଣତଃ ଲୋକମାନେ କହନ୍ତି ଯେ ଏଟା ଗ୍ୟାଷ୍ଟ୍ରିକ ଯୋଗୁଁ ବିନ୍ଧା ହଉଛି, ପ୍ରକୃତରେ ଆମେ ଜାଣିବା କେମିତି ଯେ ଏଟା ଗ୍ୟାଷ୍ଟ୍ରିକ ପେନ୍ଟା ହଉଛି ନା ହାର୍ଟ ପ୍ରୋବ୍ଲେମ ପାଇଁ ପେନ୍ଟା ହଉଛି?
3: ୟା କିଛି ପୂର୍ବରୁ ମୁଁ କହୁଥିଲି ଯେ ବହୁତ ଭଲ ପ୍ରଶ୍ନଟା ଆପଣ ପଚାରିଛନ୍ତି। ଆମେ ଦେଖିଛୁ ଯେ ବହୁ ଲୋକଙ୍କର ଭୋଜି ଭାତକୁ ଯିବେ, ପେଟେ ଖାଇ ଦେଇକି ଆସିବେ, ପେଟେ ଖାଇ ଦେଇକି ଆସିଲା ପରେ ଛାତି ପେନ୍ ହବ, ଭାବିବେ ଏଇଟା ଗ୍ୟାଷ୍ଟ୍ରାଇଟିସ୍। ଆକ୍ଚୁଆଲି ମାନେ ଦେଖାଯାଇଛି ଯେ ହାର୍ଟ ଆଟାକ୍ଟା ଯେଉଁଟା ଆସେ, ବ୍ଲକେଜ୍ ଆଗରୁ ଥିବ, ବ୍ଲକେଜ୍ ଆଗରୁ ଥିବ, ତାପରେ ଯଦି ହେଭି ମିଲ୍ ନେବା, ହେଭି ମିଲ୍ ନେଲା ପରେ ଛାତି ପେନ୍ଟା ଷ୍ଟାର୍ଟ ହୁଏ, ସେଇଟା ଗୋଟେ ମାନେ ହାର୍ଟ ଆଟାକ୍ର ବି ଲକ୍ଷଣ। ତ ଯେହେତୁ ଆମେ ଦୁଇଟାଯାକ ଲକ୍ଷଣ ମାନେ ଏକାପ୍ରକାର ଥାଏ କିଛି ମାତ୍ରାରେ, ତ ଆମର ବହୁତ ବେଳେ କନଫ୍ୟୁଜ୍ ହେଇଯାଆନ୍ତି ଲୋକ ଯେ ଏଇଟା ଗ୍ୟାଷ୍ଟ୍ରାଇଟିସ୍, ଭାବିକି ସେମାନେ ଗ୍ୟାସ୍ ବଟିକା ଖାଇଦିଅନ୍ତି କିମ୍ବା ବାକି ଅଲଗା ଡାକ୍ତରକୁ ଯାଇକି ଦେଖନ୍ତି। ବହୁତ ଲୋକ ଆମେ ଦେଖିଛୁ ଯେ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ ଆମର ଯେଉଁ ବନ୍ଧୁ ଅଛନ୍ତି, ତାଙ୍କ ପାଖକୁ ଯିବେ, ସେଠି ସେମାନେ ଇସିଜି କରିବେ, ଏବଂ ଇସିଜି କଲାବେଳେ ସେଠି ହାର୍ଟ ଆଟାକ୍ ବାହାରିବ, ସେମାନେ ପୁଣି ପଠେଇବେ ହୃଦରୋଗ ବିଶେଷଜ୍ଞ ପାଖକୁ। ତ ହାର୍ଟ ଆଟାକ୍ ଆଉ ଗ୍ୟାଷ୍ଟ୍ରାଇଟିସ୍, ଏସ୍ପେସିଆଲି ଯଦି ହେଭି ମିଲ୍ ପରେ ହେଉଛି, ଯଦି ଭୋଜି ଭାତ ଖାଇସାରିଲା ପରେ ହେଭି ମିଲ୍ ପରେ ଯଦି ଛାତି ପେନ୍ ହେଉଛି, ସେଥିରେ ହାର୍ଟ ଆଟାକ୍ର ଲକ୍ଷଣ ବହୁତ ବଢ଼ିଯାଏ, ମାନେ ଚାନ୍ସ ବହୁତ ବଢ଼ିଯାଏ। ତ ଏମିତି ନାହିଁ ଯେ ସବୁ ଛାତି ବଥା କିମ୍ବା ଗ୍ୟାଷ୍ଟ୍ରାଇଟିସ୍ ସମସ୍ୟାଟା ଯେଉଁଟା ହାର୍ଟ ଆଟାକ୍ ହେବ ସେମିତି ନାହିଁ, କିନ୍ତୁ ଲକ୍ଷଣଟା ଓଭରଲ୍ୟାପ୍ ହେଇଥାଏ, ତ ସେଇଟାକୁ ଆମେ ସବୁବେଳେ ଯାଞ୍ଚ କରିବା ଦରକାର। ଏସ୍ପେସିଆଲି ଯଦି ଆପଣ ରିସ୍କ ଫ୍ୟାକ୍ଟର ଯଦି ଅଛି, ରିସ୍କ ଫ୍ୟାକ୍ଟର ମାନେ ଆପଣଙ୍କ ହାର୍ଟ ଆଟାକ୍ର ଚାନ୍ସ ବେଶୀ, ଯେମିତି ଆପଣ ଡାଇବେଟିସ୍ ବି ଅଛି, ସ୍ମୋକିଂ ବି କରୁଛନ୍ତି, ଆଲକୋହଲ ବି ନେଉଛନ୍ତି, ଓଜନ ବି ଅଧିକ ଅଛି, ଫ୍ୟାମିଲି ହିଷ୍ଟ୍ରି ବି ଅଛି, ବୟସ ବି ସେ ରେଞ୍ଜକୁ ଆସିଲାଣି, 50-60 ଅଛି, ଏ ରିସ୍କ ଫ୍ୟାକ୍ଟର ଯଦି ଅଛି, ତାହେଲେ ଆପଣ ଯେକୌଣସି ବଥା ହଉ, ସେ ଗ୍ୟାଷ୍ଟ୍ରାଇଟିସ୍ ଟାଇପ୍ର ବଥା ହଉ, କିମ୍ବା ଇଭେନ୍ ଆମେ ଦେଖିଛୁ କିଛି ଲୋକ ବ୍ୟାକ୍ ପେନ୍ କରିକି ଆସନ୍ତି ହାର୍ଟ ଆଟାକ୍ ବାହାରେ, କିଛି ଲୋକ ପେଟ ପେନ୍ କରିକି ଆସନ୍ତି ହାର୍ଟ ଆଟାକ୍ ବାହାରେ, କିଛି ଲୋକ ଖାଲି ହାତ ପେନ୍ ହେଉଛି କହନ୍ତି ହାର୍ଟ ଆଟାକ୍ ବାହାରେ, କିଛି ଲୋକ କହନ୍ତି ତଣ୍ଟିଟା ଚିପି ଦେଲା ଭଳିଆ ଲାଗୁଛି, ମାନେ ଯେମିତି ତଣ୍ଟିଟା କେମିତି ଚିପି ଦେବ ସେମିତି ଫିଲିଙ୍ଗ ହେଉଛି, ସେଇଟା ବି ହାର୍ଟ ଆଟାକ୍ ବାହାରେ। ତ ବେଳେବେଳେ ଏଟିପିକାଲ୍ ପ୍ରେଜେଣ୍ଟେସନ୍ ଯେଉଁ ଆମେ କହୁଛେ ସେ କିଛି ମାତ୍ରାରେ ଥାଏ, ଟିପିକାଲ୍ ପ୍ରେଜେଣ୍ଟେସନ୍ ତ ସମସ୍ତେ ଜାଣିଛନ୍ତି, ଆଗ ଛାତିଟା ବଥା ହେବ, ଧଇଁ ସଇଁ ଲାଗିବ, ଝାଳ ବାହାରିବ, କିନ୍ତୁ ଏସବୁ ଯେଉଁ ମୁଁ କହିଲି ଏଟିପିକାଲ୍ ପ୍ରେଜେଣ୍ଟେସନ୍ ବହୁତ ସମୟରେ ଆମେ ଦେଖିଛୁ, ଗ୍ୟାସ୍ ଭଳିଆ ଲକ୍ଷଣ ଥାଏ କିନ୍ତୁ ହାର୍ଟ ଆଟାକ୍ ବାହାରି ଥାଏ।
0: ତ ସେଥିପାଇଁ ବୟସ ଆସିଲାଣି ମାନେ ଗୋଟେ ଟେଷ୍ଟ କରିଦେବାଟା ଭଲ,
3: ବୟସ
0: ପ୍ଲସ୍ କେତେ ମାସ ଭିତରେ ଗୋଟେ କରିବା କଥା?
3: ନାଇଁ, ଇମିଡିଏଟ୍ ଯଦି ଛାତି ବଥା ହେଉଛି ଇମିଡିଏଟଲି ଆପଣ ଯାଇକି କରିବା କଥା ଇସିଜି, ସେଥିରେ ଇସିଜି ପରେ ବହୁତ ଲୋକଙ୍କର ଏମିତି ଧାରଣା ଥାଏ ଇସିଜି ନର୍ମାଲ ଅଛି ମାନେ ହାର୍ଟ ଆଟାକ୍ ନଥିବ, ସେଇଟା ବି ଗୋଟେ ଭୁଲ ଧାରଣା, ଇସିଜି ନର୍ମାଲ ଥାଇକି ବି ହାର୍ଟ ଆଟାକ୍ ଥାଇପାରେ, ଇକୋ ନର୍ମାଲ ଥାଇକି ବି ହାର୍ଟ ଆଟାକ୍ ଥାଇପାରେ। ତ ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ଲକ୍ଷଣ, ଯେମିତି ମୁଁ ଚାରିଟା ଲକ୍ଷଣ କହିଲି, ଚାରିଟା କ୍ୱେଶ୍ଚିନ୍ ପଚାରିବେ, ଛାତି ବଥାଟା କେଉଁ ଜାଗାରେ ହେଉଛି, ଆଉ କେଉଁ ପ୍ରକାର ଛାତି ବଥା, କ'ଣ କଲେ ବଢ଼ୁଛି, କ'ଣ କଲେ କମୁଛି, ଏ ଚାରିଟା ପ୍ରଶ୍ନର ଉତ୍ତରରୁ

କି ବି ହାର୍ଟ ଆଟାକ୍ ଥାଇପାରେ। ତ ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ଲକ୍ଷଣ। ଯେମିତି ମୁଁ ଚାରିଟା ଲକ୍ଷଣ କହିଲି, ଚାରିଟା କ୍ୱେଶ୍ଚିନ୍ ପଚାରିବେ, ଛାତି ବଥଟା କେଉଁ ଜାଗାରେ ହେଉଛି ଆଉ କେଉଁ ପ୍ରକାର।

0: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ।
1: ହଁ
0: ନମସ୍କାର
1: ମ୍ୟାଡମ୍, ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ମୁଁ ସଙ୍ଗୀତା ପାତ୍ର କହୁଥିଲି ମ୍ୟାଡମ୍, ବଲାଙ୍ଗୀରରୁ।
0: ସଙ୍ଗୀତା ଭଉଣୀ, ଆପଣଙ୍କର କ'ଣ ସମସ୍ୟା ରହିଛି, କ'ଣ ଜାଣିବାକୁ ଚାହୁଁଛନ୍ତି ସାର୍ଙ୍କୁ ପଚାରନ୍ତୁ।
2: ନମସ୍କାର, ନମସ୍କାର, କୁହନ୍ତୁ
1: ସାର୍। ମଧ୍ୟ ମୋର ନମସ୍କାର।
2: ନମସ୍କାର
1: ସାର୍, ମୋର ଏବେ କିଛି ନ ହେଲା ଛାତିଟା ମାନେ ପେନ୍ ହେଉଛି, ସିଡ଼ି ଚଢିଲା ବେଳେ ହଉ ନହେଲେ ଅଧିକ ଚାଲିଲା ବେଳେ ମାନେ ଛାତିଟା କାଟୁଛି। ତ ମୁଁ ଯେତେବେଳେ ଦେଖେଇଥିଲି ଆମର ଏଠି ଯୋଉ ହସ୍ପିଟାଲ ଅଛି, ତ ସାର୍ କହିଲେ ଯେ ଆପଣଙ୍କର କୋଷ୍ଟ୍ରଲଟା ବୋର୍ଡରରେ ରହୁଛି ବୋଲି। ତ ଏଇଟା କ'ଣ ହୃଦରୋଗର ଲକ୍ଷଣ କି ନା ହେବାର ସମ୍ଭାବନା ରହୁଛି?
2: ନାଇଁ ଦେଖନ୍ତୁ, ମୁଁ ଯେମିତି ପୂର୍ବରୁ ବି କହୁଥିଲି, ଯଦି ଆପଣଙ୍କର ସିଡ଼ି ଚଢ଼ିଲେ, ଦୌଡ଼ାଦୌଡ଼ି କଲେ ଯଦି ଛାତି ପେନ୍ ହେଉଛି, ଆଉ ରହିଗଲେ ରେଷ୍ଟ ନେଇଗଲେ କମିଯାଉଛି, ତାହେଲେ ତାହା ବ୍ଲକେଜ୍ର ଲକ୍ଷଣ। ଆପଣଙ୍କର କୋଲେଷ୍ଟ୍ରଲ୍ ନର୍ମାଲ୍ ଥାଉ କି ବଢ଼ିଥାଉ, ତା ସାଙ୍ଗରେ କିଛି ସମ୍ପର୍କ ନାହିଁ। ଯଦି ଆପଣଙ୍କର ମାନେ ଟିପିକାଲ୍ ସିମ୍ପଟମ୍ସ ଅଛି, ଦୌଡ଼ାଦୌଡ଼ି କଲେ କିମ୍ବା କାମଦାମ କଲେ ଯଦି ଛାତି ପେନ୍ ହେଉଛି, ଚାଲିଲେ ବି ଛାତି ପେନ୍ ହେଉଛି କହୁଛନ୍ତି, ତ ସେଇଟା ବ୍ଲକେଜ୍ର ଲକ୍ଷଣ। ଆପଣ ଇମିଡ଼ିଏଟଲି ଇସିଜି କରାନ୍ତୁ, ଇକୋ କରାନ୍ତୁ, ଟ୍ରେଡମିଲ୍ ଟେଷ୍ଟ ଗୋଟେ ଅଛି, TMT ଯେଉଁ କହୁଛନ୍ତି ଆମେ, ସେ ଟେଷ୍ଟଟା କରାନ୍ତୁ ଏବଂ ହୃଦରୋଗ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ। କୋଲେଷ୍ଟ୍ରଲ୍ ଯଦି ବଢ଼ିଛି ତା ପାଇଁ ତ ଚିକିତ୍ସା ନେବେ, କିନ୍ତୁ ଏଇଟା ବ୍ଲକେଜ୍ର ଲକ୍ଷଣ ବି ହେଇପାରେ।
0: ଜାଣିପାରିଲେ?
2: ଠିକ୍ ଅଛି,
0: ଆପଣ ପାଖ ହସ୍ପିଟାଲକୁ ଯାଆନ୍ତୁ ବା ସେଠି ଟିକେ ଦେଖେଇ ଦିଅନ୍ତୁ, ଆଉ ସେ ଅନୁସାରେ ଆପଣଙ୍କ ରୋଗର ଚିକିତ୍ସା ଆରମ୍ଭ କରିଦିଅନ୍ତୁ, ହେଲା? ଠିକ୍ ଅଛି, ଧନ୍ୟବାଦ ଭଉଣୀ।
3: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
4: ସମ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
3: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ, ଶିକଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ଆମକୁ ହାର୍ଟ ଆଟାକ୍, ତାପରେ ସେ କାର୍ଡିଆକ୍ ଆରେଷ୍ଟ।
2: ହଁ, ତ ବ୍ଲକେଜ୍ ଯୋଗୁଁ ଯାହା ହୁଏ ସେଇଟା ହେଉଛି ହାର୍ଟ ଆଟାକ୍। କାର୍ଡିଆକ୍ ଆରେଷ୍ଟ ହେଉଛି ମାନେ ହଠାତ୍ ହାର୍ଟଟା ବନ୍ଦ ହୋଇଯିବ, ହଠାତ୍ ହାର୍ଟଟା ଯେଉଁ ବନ୍ଦ ହୋଇଯାଏ ସେଟାକୁ ଆମେ କହୁଛେ କାର୍ଡିଆକ୍ ଆରେଷ୍ଟ। କାର୍ଡିଆକ୍ ଆରେଷ୍ଟର ବହୁତ କାରଣ ଅଛି, ହାର୍ଟ ଆଟାକ୍ ବି ଗୋଟେ କାରଣ କାର୍ଡିଆକ୍ ଆରେଷ୍ଟର। କିଛି ଲୋକଙ୍କର ଜେନେଟିକ୍ ପ୍ରୋବ୍ଲେମ୍ ଥାଏ ଯେଉଁଥିରେ ହୃତସ୍ପନ୍ଦନଟା ହଠାତ୍ ବଢ଼ିଯାଏ, ସେଇଟା ବି ଗୋଟେ କାର୍ଡିଆକ୍ ଆରେଷ୍ଟ। ଯେମିତି ଆମେ ବହୁତ ଦେଖିଥିବା ଜିମ୍ରେ ଲୋକ ଟଳି ପଡ଼ନ୍ତି, ବହୁତ ଗୁଡ଼ାଏ ଫିଲ୍ମ ଆକ୍ଟର ମଧ୍ୟ ଦେଖିଥିଲେ ଆମେ ଯେ ଜିମ୍ କଲାବେଳେ ସେମାନେ ଟଳି ପଡ଼ିଲେ ଡେଥ୍ ହେଇଗଲା। ବହୁତ ଲୋକ ଆଥଲେଟିକ୍ସ ଖେଳିଲା ବେଳେ ସେମାନଙ୍କର ହଠାତ୍ କାର୍ଡିଆକ୍ ଆରେଷ୍ଟ ହେଇଯାଏ, ହାର୍ଟ ବନ୍ଦ ହେଇଯାଏ। ସେମାନଙ୍କର ଗୋଟେ ଜେନେଟିକ୍ ପ୍ରୋବ୍ଲେମ୍ ଥାଏ ଯେଉଁଥିରେ ଆମର ହାର୍ଟର ମସଲଟା ପ୍ରୋବ୍ଲେମ୍ ଥାଏ, ଟିକେ ତାର ଥିକନେସ୍ଟା ବଢି ଯାଇଥାଏ।
0: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟି କାର୍ଯ୍ୟକ୍ରମ।
1: ହଁ
0: ନମସ୍କାର।
1: ନମସ୍କାର,
0: କିଏ କହୁଥିଲେ?
1: ମୁଁ ବରମପୁର ୟୁନିଭର୍ସିଟିରୁ ବବିତା ପଟ୍ଟନାୟକ କହୁଥିଲି।
0: ହଁ ବବିତା ଭାଇ, ଆପଣଙ୍କର
1: ପଚାରିବା କହୁଥିଲି ଯେ ହାର୍ଟ ଉପରେ।
2: ନମସ୍କାର, କୁହନ୍ତୁ।
1: ହାର୍ଟ ଆଟାକ୍, ହୃଦରୋଗ ଏସବୁ ହଉଛି, ଆମେ ହଠାତ୍ କେମିତି ଜାଣିବା?
2: ହଁ, ବହୁତ ଭଲ କ୍ୱେଶ୍ଚିନ୍ ପଚାରିଛନ୍ତି। ହାର୍ଟ ଆଟାକ୍ ର ଯୋଉ ଆମେ ଲକ୍ଷଣ ଯଦି କହିବା, ହଠାତ୍ ଯୋଉ ହୁଏ ହାର୍ଟ ଆଟାକ୍, ତାର ଲକ୍ଷଣ ହଉଛି ଛାତି ବଥା ହବ, ଛାତି ବଥା ହବ, ଦି ହାତକୁ ଯିବ, ପିଠି

0: ଥିଲା ଟିକେ ପଚାରିବାକୁ ଚାହୁଁଥିଲି ସେ ବ୍ଲଡ୍ କେୟାର ରେ।
1: ନମସ୍କାର କୁହନ୍ତୁ।
0: ନମସ୍କାର ସାର।
1: ନମସ୍କାର କୁହନ୍ତୁ
0: ସାର। ଏଟା ମୁହଁ ଗୋଡ ସବୁ ଠିଆ ରହିକିରି ଖୋଲି ଦେଖେଇଲି ଯାଇ କାର୍ଡିଓଲୋଜିରେ।
1: ଆଜ୍ଞା।
0: ଇଏ ଆଗେ ଇଏ ଦେଖି ମେଡିକାଲ ରେ ଦେଖେଇଲି, ତାପରେ କମ୍ପାନୀ କାର୍ଡିଓଲୋଜିରେ ଦେଖିଲି। କାର୍ଡିଓଲୋଜି କହିଲେ ଯେ 18 ତାରିଖ ତାପରେ ଆସ ଇସିଜି କରିକି ଦେଖ ରିପୋର୍ଟ ମେଡିକାଲ ଦେଇଛନ୍ତି।
1: ଆଜ୍ଞା। ଆପଣଙ୍କ ବୟସ କେତେ? ଆପଣଙ୍କ ବୟସ କେତେ?
0: 58।
1: ହଁ। ଧୂମପାନ କିଛି କରନ୍ତି? ଡାଇବେଟିସ ବିପି
0: ଧୂମପାନ ପୁଡିଆ ଫୁଡିଆ କିଛି ନାହିଁ।
1: ଆପଣ ଯୋଉ ପ୍ରକାର ଲକ୍ଷଣ କହୁଛନ୍ତି ଯେ ଗୋଡ଼ ଫୁଲିଥିଲା, ମୁହଁ ଫୁଲିଥିଲା, ଧଇଁ ସଇଁ ଲାଗୁଥିଲା, ତାହା ହାର୍ଟ ଫେଲର ଲକ୍ଷଣ। ହାର୍ଟର ଯଦି ପମ୍ପିଂ ପାୱାର କମିଯାଇଥିବ ତାହେଲେ ସେଇଟା ତାର ଲକ୍ଷଣ। ଆପଣ ଯଦି
2: କଣ କାମ କରନ୍ତି କହୁନାହାନ୍ତି ସାର?
0: ଆମର ଦୋକାନ ଚା ଦୋକାନ।
1: ହଁ। ତ ବସି କାମ ଆପଣଙ୍କର?
0: ସାଇକେଲ ସାଇକେଲ ରନିଂ ହେଇଯାଉଛି। ଟିକେ କାମ କଲେ ଧଇଁ ସଇଁ ହେଉଛି, ତାପରେ ଗୋଡ଼ ଫୁଲି ଆସିଲା ସାଇଡ ସାଇଡ କାର୍ଡିଓଲୋଜିରେ।
1: ନା, ଗୋଟେ ସାଇଡ ଫୁଲିଥିଲା ନା ଦୁଇ ସାଇଡ ଫୁଲିଥିଲା?
0: ଗୋଟେ
1: ସାଇଡ ଫୁଲିଥିଲା, ଯଦି ସେ ଅଲଗା ପ୍ରୋବ୍ଲେମ ଥାଇପାରେ। ଯଦି ଦି ସାଇଡ ଫୁଲିଥିଲା କି ନାହିଁ
0: ବୋଲେ ପାଣି କମ ପିଇବ କାର୍ଡିଓଲୋଜିରେ ଦେଖେଇଲି।
1: ହଁ ଠିକ ଅଛି। ସେ ମୋଷ୍ଟଲି ହାର୍ଟ ଫେଲିଅର ଥିବ ଆପଣଙ୍କର, କିନ୍ତୁ ହାର୍ଟ ଫେଲିଅର ବି ବହୁତ କାରଣ ଅଛି। ହାର୍ଟର ଯେଉଁ ପମ୍ପିଂ ପାୱାରଟା ଅଛି ଆମର, ସେ ପମ୍ପିଂ ପାୱାରଟା ଯଦି କମିଯିବ ହାର୍ଟର, ତାହେଲେ ଏସବୁ ଲକ୍ଷଣ ଆସେ। ଧନ୍ୟବାଦ।
2: ଆପଣ କହିଲେ ହାର୍ଟ ଫେଲିଅର କଥା।
1: ହଁ। ତ ହାର୍ଟ ଫେଲିଅରର ବହୁତ କାରଣ ଅଛି, ଯେ ହାର୍ଟ ଆଟାକ୍ ହେଇପାରେ, ଜେନେଟିକ କାରଣ ହେଇପାରେ, କିମ୍ବା ମସଲର ପମ୍ପିଂ ପାୱାର ଯଦି କମ୍ ଥିବ ସେଇଟା ବି ହେଇପାରେ, କିମ୍ବା ଆମର କିଛି ଭାଲ୍ଭ ଇସ୍ୟୁ ଯଦି ଥିବ। ଭାଲ୍ଭ ପ୍ରୋବ୍ଲେମ ଯେଉଁଟା ଆଜିକାଲି ବହୁତ କମନ୍ ହେଇଗଲେ, ମାନେ ୟଙ୍ଗ ପେସେଣ୍ଟ ମାନଙ୍କର ଯେଉଁ ଆମର ହାର୍ଟ ଭିତରେ ଯେଉଁ ଦ୍ୱାର ଥାଏ, ସେ ଦ୍ୱାରଟା କିଛି ବ୍ୟାକ୍ଟେରିଆଲ ଇନଫେକ୍ସନ ଯୋଗୁଁ ଖରାପ ହେଇଯାଇଥାଏ ସେ ଦ୍ୱାରଟା। ସେଇଟା ଯେଉଁଟା ଜାମ୍ ହେଇଯାଏ, ଦ୍ୱାରଟା ଯେମିତି ଖୋଲିବନି, ଯେମିତି ଖୋଲିବ ପୁରା ଖୋଲିବା କଥା ସେଇଟା ଖୋଲେନି, ତ ନ ଖୋଲିବା ଦ୍ୱାରା ଆମର ହାର୍ଟ ଭିତରେ ପ୍ରେସର ବଢ଼ିଯାଏ। ୟୁଜୁଆଲି ସେଇଟା ଛୋଟ ଛୁଆବେଳେ ଆମର ଇନଫେକ୍ସନଟା ହୁଏ, କିନ୍ତୁ ବୟସ୍କ ଅବସ୍ଥାରେ ଆମର ଯେଉଁ ଆଡଲ୍ସେଣ୍ଟ ଏଜ୍ରେ ତାର ଲକ୍ଷଣ ସବୁ ଆସେ, ତାହା ବି ଗୋଟେ ହାର୍ଟ ଫେଲିଅର ଲକ୍ଷଣ।
3: ହ୍ୟାଲୋ,
2: ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ। ନମସ୍କାର।
3: ଆଜ୍ଞା ଆଜ୍ଞା ନମସ୍କାର।
2: କି କହୁଥିଲେ?
3: ଆଜ୍ଞା, ମୁଁ ଗଜାନନ ସ୍ୱାଇଁ କହୁଥିଲି, ମିଶନପୁର ଚିକିଟରୁ।
2: ଚିକିଟରୁ ଗଜାନନ ଭାଇ କହୁଛନ୍ତି? ଆପଣ ତ ଜାଣିଛନ୍ତି ତାହେଲେ ଆଜି ଆମର ହୃଦରୋଗ ବିଶେଷଜ୍ଞ ଅଛନ୍ତି ବୋଲି ଆମ ପାଖରେ ଆଜି।
1: ନମସ୍କାର, କୁହନ୍ତୁ ଆପଣଙ୍କର ପ୍ରଶ୍ନ।
3: ଆଜ୍ଞା ନମସ୍କାର। ଆଜ୍ଞା
1: ନମସ୍କାର, କୁହନ୍ତୁ।
3: ମୋର ହଉଛି ଆଜ୍ଞା ଆମର ମାନେ ଜନଗଣନା, ମୁଁ ଜଣେ ଶିକ୍ଷକ ଆଜ୍ଞା। ହେଲେ ଜନଗଣନା ଏବେ ଯୋଉ ଚାଲିଥିଲା, ଏବେ ସରିଲା ଜନଗଣନା, ମାନେ ଅନ୍ୟ ଦିନ ମାନରେ ବାହାରେ ବୁଲିଲେ ଗରମରେ ବୁଲିଲେ ଟିକେ ଅଲଗା ଲାଗୁଛି, କିନ୍ତୁ ଜନଗଣନା ପାଇଁ 10ଟା 11ଟା ହେଲେ ବାହାରେ ବୁଲିଲେ ଟିକେ ଅଧିକ ମାନେ ବିଜାର ବିଜାର ଲାଗୁଛି, ତାପରେ କାମ କରିବାକୁ ଇଚ୍ଛା ହଉନି, ତାପରେ ସେଟା କରେଇକିରି ଘରକୁ ଫେରିଲା ପରେ ମଧ୍ୟ ଯେତିକି ସମୟ ରେଷ୍ଟ ନେଲେ ଆଉ ଥରେ ଠିକ ଲାଗିଯାଏ, ତା ଅଧିକ ସମୟ ଶୋଇ ରହିବାକୁ ଇଚ୍ଛା ହଉଛି, ଏଟା ହାର୍ଟ ପାଇଁ କଣ ଅସୁବିଧା କରିବ କି ଟିକେ କହିବେ?
1: ଆପଣଙ୍କ ବୟସ କେତେ?
3: ମୋର ଆଜ୍ଞା 45 ବର୍ଷ।
1: ଆଉ କିଛି ମାନେ ଅଭ୍ୟାସ କିଛି ଅଛି କି ଖରାପ?
3: ନାଇଁ ଆଜ୍ଞା, ନା ନାଇଁ କିଛି ଆଜ୍ଞା, ନିଶା ପାଣି କିଛି ନାହିଁ।
1: ତ ଆପଣ ବ୍ୟସ୍ତ ହୁଅନ୍ତୁନି, ଏଥିରେ କିଛି ହାର୍ଟର ରୋଗ କିଛି ଲକ୍ଷଣ କିଛି ନାହିଁ। ଯାହା ବି ଆପଣ କହୁଛନ୍ତି ଯେ ହିଟ ଏକ୍ସର୍ସନ ଯୋଗୁଁ ଆମର ବେଳେ ବେଳେ ଏସବୁ ଲକ୍ଷଣ ଆସିଥାଏ ଅତ୍ୟଧିକ, ତାପରେ ଆମେ ଯଦି ରହୁଛେ ଅତ୍ୟଧିକ ଝାଳ ହେଲା, ଟିକେ ଡିହାଇଡ୍ରେସନ ହେଲା, ଇଲେକ୍ଟ୍ରୋଲାଇଟ୍ସ ଟିକେ କମିଗଲା, ସେସବୁ ଟିକେ ଲକ୍ଷଣ ହେଇଥାଏ, ଏସବୁ ଅଟୋମେଟିକ କମିଯିବ।
3: ନାଇଁ ସାର, ଯୋଉ ହାର୍ଟ ଝାଳ ବାହାରିଲେ ହାର୍ଟ ର ଅସୁବିଧା ହେଲି, ଆଉ ହାର୍ଟ ବିଟ୍ ପୁରା ସ୍ପିଡ ହେଉଛି, ତ ସେଥିପାଇଁ ଡର ଲାଗୁଛି। ଆଉ
1: ଆପଣ ସଚେତନ ଅଛନ୍ତି, ସେଟା ବହୁତ ବଡ କଥା, କିନ୍ତୁ ଆପଣଙ୍କର ଲକ୍ଷଣରୁ କିଛି ନଥିବ ଏମିତି ଲାଗୁଛି, ତଥାପି ଆପଣଙ୍କର ଜନଗଣନା ସରିଲା ପରେ ଆପଣ ଆସିକି ରୁଟିନ ଚେକଅପ୍ କରାଇ ପାରିବେ। ଚିକିତ୍ସା ଯେମିତି ମୁଁ କହିଲି, ମାନେ ରୋଗ ଅନୁସାରେ ଚିକିତ୍ସା, ଯେମିତି ଆମେ ଛୋଟ ଛୁଆଙ୍କର ହୋଲ କଥା କହୁଛେ, ସେ ହୋଲ ଆମର ଦୁଇ ପ୍ରକାର ଅଛି, ଗୋଟେ ହଉଛି ସିମ୍ପଲ ହୋଲ ଆଉ ଗୋଟେ କମ୍ପ୍ଲେକ୍ସ ହୋଲ। ସିମ୍ପଲ ହୋଲ ଗୁଡାକରେ ଲକ୍ଷଣ କଣ ହୁଏ ନା, ଛୋଟ ଛୁଆମାନଙ୍କର ବାରମ୍ବାର

0: ଆଜ୍ଞା ହେବ, ଖାସ କଫ ହେବ ଏବଂ ଓଜନ ବଢ଼ିବନି, ଏବଂ ମାଆର କ୍ଷୀର ଖାଇଲା ବେଳେ ଛୋଟ ଛୁଆ ଯେମିତି କ୍ଷୀର ଖାଇବ ସେ ଧଇଁଷ ହୋଇଯିବ, ସେଥିପାଇଁ ସେ ରହି ରହି କ୍ଷୀରଟା ଖାଇବ। ଯେମିତି ନର୍ମାଲ ଛୁଆ ଯେମିତି ପୁରା ଏଟ୍ ଏ ଷ୍ଟେଜ୍ ବହୁତ ସମୟ ପାଇଁ କଣ୍ଟିନ୍ୟୁସ୍ କ୍ଷୀର ଖାଆନ୍ତି ସେମିତି ସେମାନେ ଖାଇପାରିବେନି, ଏବଂ କ୍ଷୀର ଖାଇଲା ବେଳେ ଝାଳେଇ ଯାଉଥିବ ମୁହଁଟା, ତ ଏସବୁ ତାର ଲକ୍ଷଣ। ତ ଯେଉଁ ସିମ୍ପଲ୍ ହୋଲ୍ ଥାଏ ସେଗୁଡ଼ାକ ସବୁ ଆମର ଆମେ ସେ ଭିତରେ ଗୋଟେ ଛତା ଦେଇଦେଇଥାଉ, ଯେଉଁଟାକି ଆମେ ଛତା ଦେଇକି ଗୋଟେ କ୍ଲୋଜ୍ କରିଦେଇଥାଉ। ଆଉ କିଛି ଛୁଆ ଅଛନ୍ତି ଯେଉଁମାନଙ୍କର ସେ ହଁ ଛୁଆମାନଙ୍କର ବି ଅପରେସନ୍ କରିଥାଉ, ସେ ହୋଲ୍ଟା କ୍ଲୋଜ୍ କରିଦେଉ। ସିମ୍ପଲ୍ ହୋଲ୍ ଗୁଡ଼ା ଯଦି ଥିବ ତାହେଲେ ଆମେ ଗୋଟେ ଛତା ମିଳେ ସେ ଗୋଡ଼ ପଟେ ଯାଇକି ଆମେ ସେଟାକୁ କ୍ଲୋଜ୍ କରିଥାଉ। କିନ୍ତୁ ଯେଉଁମାନଙ୍କର ସେ ଛତା ଅପରେସନ୍ ହୋଇପାରିବନି, ଛତା ଦେଇକି ଅପରେସନ୍ ହୋଇପାରିବନି, ସେମାନଙ୍କୁ ଆମେ ଓପେନ୍ ହାର୍ଟ ସର୍ଜରି କରିଥାଉ। ସେକେଣ୍ଡ ହେଉଛି ଯେଉଁ କମ୍ପ୍ଲେକ୍ସ ହୋଲ୍ ଅଛି, କମ୍ପ୍ଲେକ୍ସ ହୋଲ୍ରେ ପେସେଣ୍ଟମାନଙ୍କର କିଛି ଲୋକଙ୍କର ଜନ୍ମରୁ ହିଁ ନୀଳ ପଡ଼ିଯାଆନ୍ତି ପୁରା, ଯେଉଁଟା ଆମେ ବ୍ଲୁ ବେବି ସିଣ୍ଡ୍ରୋମ୍ କହୁଛେ। ଛୋଟ ଛୁଆ ଜନ୍ମ ହେଲାବେଳେ ନୀଳ ଥିବ, ଧଇଁଷ ହୋଇଯାଉଥିବ, ଅକ୍ସିଜେନ୍ ଲେଭେଲ୍ କମିଯାଉଥିବ, ଓଜନ ବଢ଼ୁନଥିବ, ଏସବୁ ଆମର କମ୍ପ୍ଲେକ୍ସ ହୋଲ୍ ବା ବ୍ଲୁ ବେବି ସିଣ୍ଡ୍ରୋମ୍ର ଲକ୍ଷଣ ହୋଇଥାଏ। ସେମାନଙ୍କର ଇକୋକାର୍ଡ଼ିଓଗ୍ରାଫି କରିକି ଆମେ ତାର କେଉଁ ପ୍ରକାର ହୋଲ୍ ଅଛି, କେତେ ବଡ଼ ହୋଲ୍ ଅଛି, ସେସବୁ ଡାଇଗ୍ନୋସିସ୍ କରିକି ଆମେ ତାକୁ ଅପରେସନ୍ ପାଇଁ ପଠାଇଥାଉ। ଏଠି ମୁଁ ଆଉ ଗୋଟେ କଥା ଶ୍ରୋତାମାନଙ୍କୁ କହିବାକୁ ଚାହେଁ ଯେ ହୋଲ୍ ଗୁଡ଼ାକ ଯେଉଁ ଅଛି ଏହାର ଅପରେସନ୍ ଗୋଟେ ନିର୍ଦ୍ଦିଷ୍ଟ ବୟସରେ ହିଁ ହୋଇଥାଏ, ସେ ବୟସରେ ଯଦି ଗଡ଼ିଯିବ ତାହେଲେ ଅପରେସନ୍ ସମ୍ଭବ ନୁହେଁ, ସେ ଜୀବନଯାକ ପଙ୍ଗୁ ହୋଇକି ରହିବ ସିଏ, ଏବଂ ତାର ଯେଉଁ ହୋଲ୍ ସମସ୍ୟାଟା ଗୋଟେ ବୟସରେ ଆମେ ପୁରା କ୍ୟୁର୍ କରିଦେଇଥାନ୍ତେ ସେଇଟା ଆଉ ଗୋଟେ ବୟସ ପରେ ହୋଇପାରେନି। ତ ତେଣୁକରି ଯଦି ଡାକ୍ତର କହିଛନ୍ତି ଆପଣଙ୍କୁ ଯେ ଆପଣଙ୍କ ଛୁଆର ହାର୍ଟରେ ହୋଲ୍ ଅଛି, ତାକୁ ଆପଣ ନେଗ୍ଲେକ୍ଟ କରନ୍ତୁନି ଏବଂ ସେଇଟାକୁ ଯାଞ୍ଚ କରିକି ତାକୁ ଫଲୋଅପ୍ରେ ରୁହନ୍ତୁ, ଯେମିତି ଏକ ନିର୍ଦ୍ଦିଷ୍ଟ ବୟସରେ ଆମେ ତାକୁ ଅପରେସନ୍ କରିଦେଇପାରିବା।
1: କାନ, ନାକ, ଗଳା, ଆଖି, ଦାନ୍ତ ଏବଂ ଡାଇବେଟିସ୍ ହରମୋନ୍ ସମସ୍ୟା ଆମର ପ୍ରତିଦିନ ଜୀବନକୁ ପ୍ରଭାବିତ କରିଥାଏ।
2: ସବ୍ ହସ୍ପିଟାଲ ବ୍ରହ୍ମପୁରରେ ENT, ଅପ୍ଥାଲମୋଲୋଜି, ଡେଣ୍ଟାଲ କେୟାର ଏବଂ ଏଣ୍ଡୋକ୍ରିନୋଲୋଜି ବିଭାଗ ମାଧ୍ୟମରେ ଶ୍ରବଣ, ଦୃଷ୍ଟି, ଦାନ୍ତ ଓ ଡାଇବେଟିସ୍ ଥାଇରଏଡ୍ ସମ୍ବନ୍ଧୀୟ ରୋଗର ସଠିକ୍ ନିର୍ଣ୍ଣୟ ଓ ଚିକିତ୍ସା ସେବା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଉପଲବ୍ଧ।
1: ଚିକିତ୍ସା ଓ ଭରସା ଆମ ପ୍ରତିବଦ୍ଧତା। ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର, ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
3: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
4: ହ୍ୟାଲୋ, ଶୁଭ ସକାଳ। ନମସ୍କାର ମ୍ୟାଡ଼ାମ।
3: ନମସ୍କାର, କିଏ କହୁଥିଲେ?
4: ମୁଁ ମନବଣ୍ଡା କଟିଲା କନପୁର ଜଗଧମ୍ପୁର କହୁଥିଲି।
3: ମନବଣ୍ଡା ଭାଇ କୁହନ୍ତୁ, ଆପଣ ତ ନିୟମିତ ଶ୍ରୋତା ଜାଣିଛନ୍ତି, ଆଜି ଆମ କାର୍ଡ଼ିଓଲୋଜି ବିଭାଗର ସାର୍ ଅଛନ୍ତି ଆମ ପାଖରେ, ଆପଣଙ୍କର ସମସ୍ୟା ପରାମର୍ଶ କ'ଣ ନେବାକୁ ଚାହୁଁଛନ୍ତି ପଚାରିଲେ?
4: ଦେଖନ୍ତୁ ମ୍ୟାଡ଼ାମ, ବିଶେଷଜ୍ଞ ମହାଶୟଙ୍କୁ ମୋର ନମସ୍କାର।
0: ନମସ୍କାର, ନମସ୍କାର, କୁହନ୍ତୁ। ନମସ୍କାର,
4: ଭଲ ହେଇଥାନ୍ତୁ, ଶୋଭାଇଥାନ୍ତୁ, ମହାଶୟ ଆପଣଙ୍କ ବିଶେଷଜ୍ଞ ମହାଶୟ ଅଣ୍ଟ ଗୋଟେ ରଖିଥାନ୍ତୁ।
0: ବହୁତ ବହୁତ ଧନ୍ୟବାଦ, ଆପଣ ବି ବହୁତ ଭଲରେ ଥାଆନ୍ତୁ।
4: ହଁ ସାର, ମୁଁ ସବୁବେଳେ ବିନ୍ଦାସ ଥାଏ, କାରଣ ମୁଁ ସବୁବେଳେ ଦେଶୀ ଖାଦ୍ୟ ବ୍ୟବହାର କରେ, ଖାଇବା ପିଇବା ସବୁବେଳେ ଜଗିଛି। ଆଜି ପର୍ଯ୍ୟନ୍ତ ଦୀର୍ଘ 40 ବର୍ଷରୁ ଉର୍ଦ୍ଧ ହେଲା ମୁଁ ମେଡିକାଲ ଦ୍ୱାରା ମୁଁ କେବେ ଦେଖିନି।
0: ବହୁତ ବଢିଆ, ବହୁତ ବଢିଆ, ଆପଣ ସମସ୍ତଙ୍କ ପାଇଁ ଗୋଟେ ପ୍ରେରଣା। ଆପଣଙ୍କର
4: ନିଜ ପାଇଁ ଆମେ ଯଦି ନିଜେ କହିଦେବା ତାହେଲେ ରୋଗ ପାଖକୁ ପଶିବ ନାହିଁ। ଅବଶ୍ୟ
0: ରେଡିଓ ମାଧ୍ୟମରେ ମୁଁ ସମସ୍ତଙ୍କୁ କହିବି ଆପଣଙ୍କୁ ପ୍ରେରଣା ନେବେ,
4: ସମସ୍ତ ଡାଇବେଟିସ୍, ଗ୍ୟାଷ୍ଟ୍ରିକ, ତାପରେ ଷ୍ଟ୍ରୋକ, ହାର୍ଟ ପ୍ରୋବ୍ଲେମ, କାରଣ ଆମ ଖାଦ୍ୟ ଉପରେ ସବୁ ନିର୍ଭର କରୁଛି।
0: ଠିକ, ଆପଣ ବହୁତ ଭଲ କଥା କହିଲେ ଯେ ମୁଁ ଏ ପୂର୍ବରୁ ହିଁ କହୁଥିଲି, ଆପଣ ଦେଶୀ ଖାଆନ୍ତୁ, ଲୋକାଲ ଖାଆନ୍ତୁ, ଫୁର୍ତ୍ତିରେ ରୁହନ୍ତୁ, ଆଠ ଗୋଟା ଶୁଅନ୍ତୁ, ସେଟା ହିଁ ହାର୍ଟ ପାଇଁ ଭଲ।
3: ଶ୍ରୋତା ବନ୍ଧୁମାନଙ୍କୁ ସାର୍ ଯୋଉଟା ବୁଝାଉଥିଲେ

0: ଆଲକୋହଲ ଏସବୁ ବଦାଭ୍ୟାସ କରୁଛନ୍ତି, ତ ଏହା ହିଁ ତାର ମୂଳ କାରଣ। ଥରେ ଯଦି ରୋଗ ହେଇଗଲା ତାର ଉପଚାର ପାଇଁ ଆମେ ବହୁତ ପ୍ରଣାଳୀ ଅଛି। କିଛି ରୋଗ ଆମର ଔଷଧ ଦ୍ୱାରା ଭଲ ହୋଇଥାଏ, କିଛି ରୋଗ ଆମର ଅପରେସନ୍ ଦ୍ୱାରା ଭଲ ହୋଇଥାଏ। କିନ୍ତୁ ରୋଗ ହେବାର ଆଗରୁ ଆମର ପ୍ରତିଷେଧଟା ଇମ୍ପୋର୍ଟାଣ୍ଟ, ଯେଉଁଟା ଆପଣ କହିଲେ ଖାଇବା ପିଇବା, ନିଦ, ଓଜନ ବଢ଼େଇବାନି, ଡାଇବେଟିସ୍ ବିପି କଣ୍ଟ୍ରୋଲ ରଖିବା, ଆଉ ସ୍ମୋକିଂ, ଆଉ ଆମର ରକ୍ତଚାପକୁ କଣ୍ଟ୍ରୋଲ ରଖିବା, ସେ ହିଁ ତାର ମୂଳ ଉପଚାର।
1: ମନୋ ଭାଇ ସମସ୍ୟା ଅଛି ମାନେ ସମାଧାନ ନିଶ୍ଚୟ ଅଛି, କିନ୍ତୁ ଆମକୁ ପ୍ରାଥମିକ ସ୍ତରରେ ଯଦି ପରାମର୍ଶ ନେଇଯିବା ସେ ଜିନିଷଟା ଆମର ଜଲ୍ଦି କ୍ୟୁର ହେବ। ଧନ୍ୟବାଦ ଭାଇ,
0: ଧନ୍ୟବାଦ।
1: ଆପଣ କହିଲେ ଛୁଆମାନଙ୍କର ଚିକିତ୍ସା ପ୍ରଣାଳୀରେ ଅପରେସନ୍ କଥା କହିଲେ,
0: ବର୍ତ୍ତମାନ ଯେଉଁ ଆମେ କହିଲେ ଯେଉଁ ହାର୍ଟ ଆଟାକ୍ର ଯେଉଁ ଚିକିତ୍ସା ଅଛି, ହାର୍ଟ ଆଟାକ୍ ଆମର ଦୁଇ ପ୍ରକାର ଚିକିତ୍ସା ଅଛି। ଗୋଟେ ଯଦି କାହାକୁ ହାର୍ଟ ଆଟାକ୍ ଆସିଲା, ଇମିଡ଼ିଏଟଲି ଆମେ ତାକୁ ଗୋଟେ ଇଞ୍ଜେକ୍ସନ୍ ଦେଇଥାଉ। ସେ ଇଞ୍ଜେକ୍ସନ୍ଟା ସେ ଯେଉଁ କ୍ଲଟ୍ଟା, ବ୍ଲଡ଼୍ କ୍ଲଟ୍ଟା ଯାଇକି ଯେଉଁ ବନ୍ଦ କରିଦେଇଥିବ ରକ୍ତନାଳୀକୁ, ସେଇଟା ମେଲ୍ଟ କରିଦେବ। ସେଇଟା ବହୁତ ଉପଯୋଗୀ ଆଜିକାଲି, କାହିଁକିନା ବହୁତ ଲୋକ ଆମର ଗାଁ ଗହଳିରେ ରହୁଛନ୍ତି କିମ୍ବା ରିମୋଟ୍ ଏରିଆରେ ରହୁଛନ୍ତି, ସେମାନେ ବଡ଼ ହସ୍ପିଟାଲକୁ ପହଞ୍ଚିଲା ବେଳକୁ ତାଙ୍କର ହାର୍ଟ ପ୍ରୋବ୍ଲେମଟା ବଢି ଯାଇଥାଏ।
1: ଏଇଟା ଗୋଟେ କଥା ପଚାରିଦା ଯେ କହୁଛନ୍ତି ଗୋଲ୍ଡେନ୍ ଆୱାର,
0: ଗୋଲ୍ଡେନ୍ ଆୱାର
1: ତ ଜାଣିଲା ଡକ୍ଟର ପହଞ୍ଚାସି ସମୟ କେତେ?
0: ସେ ଗୋଲ୍ଡେନ୍ ଆୱାରଟା ହଉଛି ୱିଦିନ୍ 2 hours। ହାର୍ଟ ଆଟାକ୍ର ଲକ୍ଷଣ ଆସିବାର ୱିଦିନ୍ 2 hours ଯଦି ଆମେ ସେ ଇଞ୍ଜେକ୍ସନ୍ଟା ଦେଇଦେଉଛେ, ତାର ଯଦି ସେ ବ୍ଲକେଜ୍ଟା ମେଲ୍ଟ ହେଇଯାଉଛି, ତାହେଲେ ସେଇଟା ତା ପାଇଁ ବହୁତ ଉପକାରୀ। ଯଦି ସେ 2 ghanta ଭିତରେ ଯଦି ହସ୍ପିଟାଲରେ ପହଞ୍ଚି ପାରୁଛି ଏବଂ ସେ ଇଞ୍ଜେକ୍ସନ୍ ଦ୍ୱାରା ହେଉ କିମ୍ବା ଆମର ଆଉ ଗୋଟେ ଉପଚାର ଅଛି ଷ୍ଟେଣ୍ଟ ପକାଇକି ଯଦି ଆମେ ତାର ବ୍ଲକେଜ୍ଟାକୁ ଫୁଲିଦେବା, ତାହେଲେ ସେ 2 ghanta ଭିତରେ ତାର ହାର୍ଟର ବହୁତ ମସଲ୍ ଡ୍ୟାମେଜ୍ଟା କମିଯାଏ। ସେଇଟା ଆମେ କହୁଛନ୍ତି ଗୋଲ୍ଡେନ୍ ଆୱାର ବା ସୁବର୍ଣ୍ଣ ସୁଯୋଗ।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର।
2: ନମସ୍କାର ମ୍ୟାଡ଼ାମ,
1: କିଏ କହୁଥିଲେ ଭଉଣୀ?
2: ମୁଁ ଅନୁରାଧା ସାହୁ ଆଚାର କହୁଛି ମ୍ୟାଡ଼ାମ।
1: ଅନୁରାଧା ଭଉଣୀ, ଆପଣଙ୍କର କ'ଣ ସମସ୍ୟା ରହିଛି ନା ଜାଣିବାକୁ ଚାହୁଁଛନ୍ତି ତାକୁ ପଚାରନ୍ତୁ।
2: ସାର୍ ନମସ୍କାର।
0: ନମସ୍କାର, ନମସ୍କାର, କୁହନ୍ତୁ।
2: ସାର୍ ମୋର ଗୋଟେ ଆକ୍ଚୁଆଲି ଟଣ୍ଟ ପଡ଼ିସାରିଛି ଆଗରୁ।
0: ଆଜ୍ଞା।
2: ବର୍ତ୍ତମାନ ବି କୋଉଟା ଗୋଟେ ଟିକେ ଖାଇବି କରିବି ବୋଲେ ଆଉ ସେ ତ ଡାଇଜେସନ୍ ହଉନି, ତଥାପି ଯୋଉ ଲେଫ୍ଟ ସାଇଡ୍ଟା ବେଳେବେଳେ କାଟୁଛି,
0: ଲକ୍ଷଣ ଆସିଥାଏ ଯୋଉଟା ଆମର ଶ୍ରୋତାବୋଧ ବା ରୋଗୀ ଭାବନ୍ତି ଆଉଥରେ ହାର୍ଟ ଆଟାକ୍ ଆସିଲା କି ଏମିତି ଭାବନ୍ତି, କିନ୍ତୁ ଆପଣ ସବୁବେଳେ ଆପଣଙ୍କର ପୂର୍ବ ଲକ୍ଷଣକୁ କୋରିଲେଟ୍ କରିବେ। ଆପଣ ଯୋଉ ଷ୍ଟେଣ୍ଟ ପଡ଼ିବା ପୂର୍ବରୁ ଯୋଉ ପ୍ରକାର ଲକ୍ଷଣ ହେଇଥିଲା, ଏଇଟା ସେ ପ୍ରକାର କି ଅଲଗା ପ୍ରକାର? ଯଦି ସେ ପ୍ରକାର ଅଛି ତାହେଲେ ଏଇଟା ସେ ଯେଉଁ ହାର୍ଟର ପ୍ରୋବ୍ଲେମ୍ ଯୋଗୁଁ ହେଇପାରେ। ଯଦି ସେ ପ୍ରକାର ନାହିଁ, ବେଳେବେଳେ ଆମେ ଯେଉଁ ହାର୍ଟ ଷ୍ଟେଣ୍ଟ କଲା ପରେ କିଛି ଔଷଧ ଦେଇଥାଉ, ସେ ଔଷଧ ଦ୍ୱାରା ଟିକେ ଗ୍ୟାଷ୍ଟାଇଟିସ୍ ହେଇଥାଏ, ତ ଏଇଟା ଗ୍ୟାସ୍ ପ୍ରୋବ୍ଲେମ୍ ଯୋଗୁଁ ବି ହେଇପାରେ। ଆପଣ ଯେଉଁଠି ବି ଦେଖାଉଛନ୍ତି ତାଙ୍କର ପରାମର୍ଶ ନିଅନ୍ତୁ, କିନ୍ତୁ ମୋତେ ଲାଗୁଛି ଯଦି ଗୋଟିଏ ଜାଗାରେ ଲୋକାଲାଇଜ୍ ପେନ୍ ହେଉଛି, ଗୋଟିଏ ଜାଗାରେ ପିନ୍ ପଏଣ୍ଟ ପେନ୍ ଯଦି ହେଉଛି, ତାହେଲେ ସେଟା ହାର୍ଟର ଲକ୍ଷଣ ନ ହେଇଥାଇ ପାରେ।
1: ଧନ୍ୟବାଦ, ଧନ୍ୟବାଦ ଭଉଣୀ। ଆପଣ ଯେଉଁ କହିଲେ ଯେଉଁ ଅପରେସନ୍ ହୁଏ ବା ଚିକିତ୍ସା ହୁଏ, ୟା ଉପରେ ନିୟମ କିଛି ପେସେଣ୍ଟକୁ ମାରିବାକୁ ପଡ଼ିବ ନା? ଥରେ ମାନେ ହେଇଗଲା ମାନେ ସେ ସୁସ୍ଥ ଚଳିବ?
0: ଏଇଟା ବହୁତ ରୋଗୀ ଭାବନ୍ତି ଯେ ଆମର ଅପରେସନ୍ ହେଇଗଲା, ଆମେ ଏବେ କିଛି ଔଷଧ ଖାଇବାକୁ ପଡ଼ିବନି। ଏଇଟା ସବୁଠୁ ବହୁତ ଭୁଲ ଧାରଣା, କାହିଁକି ନା ଔଷଧ ଖାଇବାଟା ନିହାତି ଦରକାର ଫ୍ୟୁଚର୍ରେ। କାହିଁକି ନା ଯେମିତି ଭଉଣୀ ଜଣେ ଫୋନ୍ କରିଥିଲେ ଯେ ତାଙ୍କର ଷ୍ଟେଣ୍ଟ ପଡ଼ିଛି, ଷ୍ଟେଣ୍ଟଟା ଆମର ମେଟାଲର ସ୍ପ୍ରିଙ୍ଗଟା, ସେ ସ୍ପ୍ରିଙ୍ଗଟାକୁ ମେଣ୍ଟେନାନ୍ସ କରିବା ପାଇଁ ଆମକୁ

ଆମେ ଏବେ କିଛି ଔଷଧ ଖାଇବାକୁ ପଡ଼ିବନି, ଏଇଟା ସବୁଠୁ ବହୁତ ଭୁଲ ଧାରଣା। କାହିଁକି ନା ଔଷଧ ଖାଇବାଟା ନିହାତି ଦରକାର ଫ୍ୟୁଚରରେ, କାହିଁକି ନା ଯେମିତି ଭଉଣୀ ଜଣେ ଫୋନ୍ କରିଥିଲେ ଯେ ତାଙ୍କର ଷ୍ଟେଣ୍ଟ ପଡ଼ିଛି, ଷ୍ଟେଣ୍ଟଟା ଆମର ମେଟାଲର ସ୍ପ୍ରିଙ୍ଗଟା, ସେ ସ୍ପ୍ରିଙ୍ଗଟାକୁ ମେଣ୍ଟେନାନ୍ସ କରିବା ପାଇଁ ଆମକୁ

0: ବନ୍ଦ କରିବେନି, ନିୟମିତ ପରାମର୍ଶ କରିବେ ଏବଂ ରକ୍ତ କେତିକି ପତଳା ହୋଇଛି ତା'ର ଗୋଟେ ଟେଷ୍ଟ ଆସେ ପ୍ରତି ମାସରେ ସେମାନେ କରିବା ନିହାତି ଦରକାର। ଯଦି ରକ୍ତ ବେଶୀ ପତଳା ହୋଇଯାଇଛି ତାହେଲେ ଆମେ ଔଷଧର ମାତ୍ରାକୁ ଚେଞ୍ଜ କରିବା, କିନ୍ତୁ ଔଷଧ କେବେ ବନ୍ଦ କରିବେନି।
1: ମାନେ ବିଷୟବସ୍ତୁ ଯାହା ଅଛି ଯେତେ ସମୟ କଥା ହେଲେ ତ ସରିବନି, କିନ୍ତୁ ଯେହେତୁ କାର୍ଯ୍ୟକ୍ରମର ସମୟ ଅବଧି ଗୋଟେ ରହିଛି, ଶେଷରେ ଶ୍ରୋତାବନ୍ଧୁଙ୍କୁ ଆପଣ ସଂକ୍ଷେପରେ କ'ଣ କହିବାକୁ ଚାହିଁବେ?
0: ସଂକ୍ଷେପରେ ମୁଁ କହିବି ଯେ ଶରୀର ଅଛି ଯଦି ରୋଗ ତ ନିହାତି ଆସିବ, କିନ୍ତୁ ଆମେ ତାକୁ ଯେତେ ମାତ୍ରାରେ ପ୍ରିଭେନ୍ସନ୍ କରିପାରିବା ସେତେ ଭଲ। ଯେମିତି ହାର୍ଟ ଆଟାକ୍ର ପ୍ରିଭେନ୍ସନ୍ ପାଇଁ ସବୁ ବେଷ୍ଟ ହେଉଛି ଆମର ଓଜନକୁ ବଢ଼ାଇବାକୁ ଦେବାନି, ଷ୍ଟ୍ରେସ୍ ଲେବଲ୍କୁ କମ୍ ରଖିବା, ଯେତେ ଦୂର ପାରିବା ଆମେ ଲୋକାଲ୍ ଖାଦ୍ୟ ଏବଂ ଦେଶୀ ଖାଦ୍ୟ ଖାଇବା, ଆମର ତେଲ ମସଲା ବାହାର ଖାଦ୍ୟକୁ କମାଇବା ଏବଂ ନିଜର ଜୀବନଚର୍ଯ୍ୟା ଯେଉଁ ଅଛି ସେଇଟାକୁ ଟିକିଏ ଆମେ ବଦଳାଇବା, ପଜିଟିଭ୍ ଥିଙ୍କିଂ କରିବା। ଯଦି ରୋଗ ଆସୁଛି ତା'ର ଠିକ୍ ଟାଇମ୍ରେ ଯାଞ୍ଚ କରିବା ଏବଂ ତା'ର ଚିକିତ୍ସା ଉଚିତ ଜାଗାରେ ଉଚିତ ଡାକ୍ତରଙ୍କ ଦ୍ୱାରା ଉଚିତ ସମୟରେ କରିବା ସବୁଠୁ ଭଲ।
1: ବହୁତ ବଢ଼ିଆ, ବହୁତ ବଢ଼ିଆ। ଆଜି ଆପଣ କେନ୍ଦ୍ରକୁ ଆସିଲେ ବିଭିନ୍ନ ଶ୍ରୋତାମାନଙ୍କ ଯେଉଁ ସମସ୍ୟା ଥିଲା ସେମାନଙ୍କ ମନକୁ ବୁଝେଇବା ସହିତ ଏ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝେଇଦେଲେ। ଆକାଶବାଣୀ ବ୍ରହ୍ମପୁର ପରିବାର ତରଫରୁ ଆପଣଙ୍କୁ ବହୁତ
0: ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
3: ମସ୍ତିଷ୍କ, ସ୍ନାୟୁ ଓ ହାଡ଼ ଯୋଡ଼ ଭଳି ସୁସ୍ଥ ଜୀବନକୁ ପ୍ରଭାବିତ କରୁଥିବା ରୋଗର ସଫଳ ଚିକିତ୍ସା ସମ୍ ହସ୍ପିଟାଲ ବ୍ରହ୍ମପୁରରେ ସହଜ ଉପଲବ୍ଧ ହୋଇଥାଏ।
4: ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ ଏବଂ ଅର୍ଥୋପେଡିକ୍ସ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବ୍ରେନ୍, ବ୍ରେନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର ଓ ନି ହି ପ୍ରିପ୍ଲେସମେଣ୍ଟ ସର୍ଜରୀ ଆଧୁନିକ ପଦ୍ଧତିରେ ଚିକିତ୍ସା ସେବା ସହ ଆମେ ଦେଉଛୁ ଆଶାର ନୂଆ କିରଣ।
3: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

ଶୁଣିଲେ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶିଳପଲ୍ଲୀ ବ୍ରହ୍ମପୁର। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

ଆମର ପ୍ରିୟ ସମସ୍ତ ଶ୍ରୋତାଙ୍କୁ ମୋର ପ୍ରଣାମ, ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ଗୀତାଞ୍ଜଳିରେ, ଯେଉଁଠି ସଙ୍ଗୀତର ମଧୁର ଧାରାରେ ଆମେ ଯୋଡ଼ୁଛୁ ହୃଦୟରୁ ହୃଦୟକୁ। ମୁଁ ଆଶ୍ରିତା, ଆପଣମାନଙ୍କ ରେଡିଓ ସାଥୀ, ନେଇ ଆସିଛି ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର କିଛି ମନପସନ୍ଦ ଗୀତ। କିନ୍ତୁ ତା ପୂର୍ବରୁ ଶୁଭକାମନା ଜଣାଇବି ଆମର ସେହି ଶ୍ରୋତାମାନଙ୍କୁ ଯେଉଁମାନଙ୍କର ଆଜି ରହିଛି ଜନ୍ମଦିନ ଓ ବିବାହ ବାର୍ଷିକୀ। ୱିଶ୍ ୟୁ ଭେରି ହାପି ବର୍ଥଡେ ଆଣ୍ଡ ୱିଶ୍ ୟୁ ଭେରି ହାପି ୱେଡିଂ ଆନିଭର୍ସରୀ। ଠାକୁର ଆପଣଙ୍କ ସମସ୍ତ ସ୍ୱପ୍ନ ପୂରଣ କରନ୍ତୁ, ଦୀର୍ଘାୟୁ କରନ୍ତୁ, ସ୍ୱାସ୍ଥ୍ୟ ଦିଅନ୍ତୁ, ତା ସହ ସବୁ କାର୍ଯ୍ୟରେ ସଫଳତା ଦିଅନ୍ତୁ। ତେବେ ଡେରି ନକରି ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତଟି।

ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଶୁଣୁଥିଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରୁ ଗୀତଟି ଚଳଚ୍ଚିତ୍ର ବଜିର।
1: କଣ ମା, ଘରେ ସୋଲାର ଲଗେଇଦେଲ? ହଁ ମୋ ବାପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
2: ଚିନ୍ତା ନାହିଁ ମାନେ?
1: ହଁ ବାପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
2: ସତରେ?
1: ଖାଲି ସେତିକି ନୁହଁ, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।

ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଶୁଣୁଥିଲେ କୁମାର ବାପିଙ୍କ କଣ୍ଠରୁ ଗୀତଟି ଚଳଚ୍ଚିତ୍ର ସନ୍ଦେହି ପ୍ରିୟତମା।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟ ଅଛନ୍ତି, ଅନ୍ୟ କୋଠକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ।
3: 10 ଲକ୍ଷ ଦିଅନ୍ତୁ।

0: ଯିବେ
1: ସାର୍ ଏତେ କୋଉଠୁ
0: ଗୋଟେ ଲିଙ୍କ ପଠେଇଛି ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ ବାକି ପରେ
1: ସାର୍ 2 ଲକ୍ଷ
2: କଣ ହେଲା ବାପା
1: ଝିଅ ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି
0: ଆରେ
1: କାଟିଦେଲା
2: ପାନିକ୍ ହୁଅନି ବାପା ଡିଜିଟାଲ ଆରେଷ୍ଟ ବୋଲି କିଛି ନାହିଁ ଏସବୁ ଫ୍ରଡ୍
1: ଫ୍ରଡ୍
2: ପୁଲିସ ବ୍ୟାଙ୍କ ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ
3: ଆର୍ବିଆଇ କହେ ସଚେତନ ହୁଅନ୍ତୁ ସତର୍କ ହୁଅନ୍ତୁ

ଶୁଣୁଥିଲେ ସୋନୁ ନିଗମଙ୍କ କଣ୍ଠରୁ ଗୀତଟି ଚଳଚ୍ଚିତ୍ର ଅଗ୍ନିପଥ। ଶ୍ରୋତାବନ୍ଧୁ, ଏଭାବେ ସଙ୍ଗୀତର ଯାତ୍ରା ଚାଲିଥିବ, କିନ୍ତୁ ସମୟ ହୋଇଗଲା ଆଜି ପାଇଁ ବିଦାୟ ନେବାର। ଆଶା କରୁଛି ଗୀତାଞ୍ଜଳିର ଆଜ ଏହି ଅଧ୍ୟାୟ ଆପଣଙ୍କ ମନକୁ ଛୁଇଁ ପାରିଥିବ। ମୁଁ ଆଶିତା ଆପଣମାନଙ୍କଠାରୁ ବିଦାୟ ନେଉଛି। ଆଗାମୀ ଗୀତାଞ୍ଜଳିରେ ପୁଣି ଥରେ ନେଇ ଆସିବି କିଛି ନୂଆ ପୁରୁଣା ଗୀତ ସହିତ ଏବଂ କିଛି ନୂଆ ଅନୁଭବ ସହିତ। ସେ ଯାଏଁ ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ। ନମସ୍କାର।

କାର୍ଯ୍ୟକ୍ରମର ସେ ସଙ୍ଗୀତଟି ଶୁଣୁଥିଲେ। ଏନ୍ ବିହାରୀ ମହାନ୍ତିଙ୍କ ରଚନାରୁ ଗୀତଟିକୁ ଗାଇଛନ୍ତି ଅକ୍ଷୟ ମହାନ୍ତି। ଶ୍ରୋତାବନ୍ଧୁ ଶୁଣିଲେ କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ। ଏଠି ଶେଷ ହେଲା ଆଜିର ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ।

ବୃଦ୍ଧିର କାମନା କରେ ସେ ଆମ ଗୃହିଣୀ। ସମସ୍ତେ ଉଠିବା ଆଗରୁ ଯେ ଉଠେ, ସମସ୍ତେ ଶୋଇବା ପରେ ଯେ ଶୁଏ, ରାଗି ଋଷି ଅଭିମାନ କରିବି କାନିରେ ଲୁହ ପୋଛି ଯେ ପୁଣି ଘର କାମରେ ଲାଗିପଡ଼େ, ସେ ଆମ ଗୃହିଣୀ, ଘରର ଘରଣୀ, ଘରର ମୁଖ୍ୟ ଶ୍ରୀମାନଙ୍କ ପ୍ରିୟ ପତ୍ନୀ ଶ୍ରୀମତୀ। ଆଉ ଏଇ ଘର ହିଁ ତାର ପ୍ରଥମ ସଂସାର, ଶ୍ରୀମତୀଙ୍କ ସଂସାର। ତେବେ ଆସନ୍ତୁ ନା ଶ୍ରୋତା ଭଉଣୀ, ଆଜିର ମହିଳା ମହଲ କାର୍ଯ୍ୟକ୍ରମରେ ସାକ୍ଷାତ କରିବା ଆଜିର ଶ୍ରୀମତୀ ସଂଯୁକ୍ତାନନ୍ଦ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଚନ୍ଦନା ମିଶ୍ର।

0: ଶ୍ରୋତାଭଉଣୀ, ଦାମ୍ପତ୍ୟର ଭିତ୍ତିଭୂମି ସ୍ଥାପନ ହୁଏ ଶ୍ରୀମାନ ଓ ଶ୍ରୀମତୀଙ୍କ ସହଯୋଗରେ। ବିବାହର ପବିତ୍ର ବନ୍ଧନରେ ଆବଦ୍ଧ ହେଲା ପରେ ସୃଷ୍ଟି ହୁଏ ଦାମ୍ପତ୍ୟ। ଏମିତିରେ ପରସ୍ପରର ସୁଖ ଦୁଃଖ ବାଣ୍ଟୁ ବାଣ୍ଟୁ କଟିଯାଏ ଅନେକ ବର୍ଷ। ଆସନ୍ତୁ ଏମିତି ପରସ୍ପରର ସାଥୀ ହୋଇ ଦୀର୍ଘ ବର୍ଷ ବିତେଇଥିବା ଶ୍ରୀମାନ ଶ୍ରୀମତୀଙ୍କୁ ଆଜି ସାକ୍ଷାତ କରିବା ଆଉ ଜାଣିବା ତାଙ୍କ ହସଖୁସିର ସଂସାର ବିଷୟରେ। ମ୍ୟାଡାମ ନମସ୍କାର।
1: ନମସ୍କାର ମ୍ୟାଡାମ। ସାର୍ ନମସ୍କାର।
2: ସାର୍ ନମସ୍କାର ମ୍ୟାଡାମ।
1: ମ୍ୟାଡାମ କେମିତି ଅଛନ୍ତି ଆପଣ ମାନେ?
2: ବହୁତ ଭଲ, ପୁରା ଭଲରେ ଅଛୁ।
1: ଏଇ ଯୋଉ ଆପଣଙ୍କର ସଂସାର ଆରମ୍ଭ ହେଲା, ଯୋଉଟାକୁ ଆମେ ଶ୍ରୀମତୀଙ୍କ ସଂସାର ବୋଲି କହୁ, ଶୁଭ ଦିନଟି କେବେ ଥିଲା? କେତେ ବର୍ଷ ତଳେ ଆପଣ ପରସ୍ପରର ହାତ ଧରିଲେ ବା ବିବାହ କରିଥିଲେ?
2: ତିରିଶ ବର୍ଷ ତଳେ 5th June 1995 ଆମେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେଇଥିଲୁ ମ୍ୟାଡାମ।
1: ତ ଦେଖ 30 ବର୍ଷ ହଟିଗଲାଣି ଏ ଭିତରେ।
2: ହଁ ମ୍ୟାଡାମ, ପୁରା 30 ବର୍ଷ।
1: ସେତେବେଳେ ଆପଣ କଣ ପଢାପଢି କରିଥିଲେ? ଘର କୋଉଠି? ସାର୍ଙ୍କ ଘର କୋଉଠି ଥିଲା?
2: ମ୍ୟାଡାମ ମୋର ତ ଘର ରାୟଗଡା। ମୁଁ ଜଷ୍ଟ ଡିଗ୍ରୀ ପାସ୍ କରିକି ରେଜଲ୍ଟ ହେଲେ ବାହାରିଲା ବାହାରିଗଲି। ରେଜଲ୍ଟ ବାହାରିଲା ପରେ ମୁଁ ଏମ୍ଏ କରି ତାପରେ ବିଏଡ୍ କରି ବର୍ତ୍ତମାନ ଶିକ୍ଷକତା କରୁଛି, ଟିଚର୍ସ ଲାଇନ୍ରେ ଅଛି ବର୍ତ୍ତମାନ।
1: ସାର୍ ସେତେବେଳେ କୋଉଠି ଥିଲେ? ଗଞ୍ଜାମରେ ଥିଲେ କି ରାୟଗଡାରେ ଥିଲେ?
2: ମ୍ୟାଡାମ ଆମ ଘର ଆକ୍ଚୁଆଲି ଆଶାଦାପରେ ନିମିନା।
1: ହଁ
2: ମୁଁ ନିମିନାରେ ସେଠି ମୁଁ ସର୍ଭିସ ପାଇଲା ପରେ ରାୟଗଡା ଆସିଥିଲି। ଦୁଇ ଭାଇ ଗୋଟିଏ ଭଉଣୀ, ଭଉଣୀ ତ ବାହାରି ଥାଏ, ବାପା ଆଗରୁ ଏକ୍ସେଣ୍ଡ କରିଯାଇଛନ୍ତି। ତାପରେ ମାଆଙ୍କ ଟିକେ ଦେହ ପ୍ରୋବ୍ଲେମ ହେଲା, ହେଲା ପରେ ମୋ ବାହାଘର ଠିକ କଲେ। ଆମ ଘରର ପରାସ ଥିଲା ଆମ ଜୁଇ ନାନୀ, ତାଙ୍କ ପରାସ ଥିଲା ଆମେ ସବୁକିଛି ଆମ କେବେ ଆଜି କରୁଛନ୍ତି କହୁଛୁ, ବୁଝିଲେ କି?
1: ତ ମୁଖ୍ୟ ଘରର ମୁରବୀ ହିସାବରେ ଜୁଇ ଓ ନାନୀ ରହିଛନ୍ତି ନା
2: ଆଜି କରୁଛନ୍ତି।
1: ଏଇ ଯୋଉ ବାହାଘର ହେଲା କେମିତି ହେଲା? ଯେମିତି ଆମର ପାରମ୍ପରିକ ରୀତିରେ ଆରେଞ୍ଜ ମ୍ୟାରେଜ ହେଇଥିଲା ନା ଆଗରୁ ପରସ୍ପର ସହ ଚିହ୍ନ ପରିଚୟ ଥିଲା, ଲଭ୍ ମ୍ୟାରେଜ ହେଇଥିଲା, ବାହାଘର କେମିତି ହେଇଥିଲା?
2: ମ୍ୟାଡାମ କଣ ହେଇଛି, ଆକ୍ଚୁଆଲି ମୋତେ ଯେଉଁ ପଡ଼ିଥିଲି ପ୍ଲସ ମୋର ଇଚ୍ଛା ଥିଲା ଗୋଟେ ଶିକ୍ଷକତା ଝିଅ ମୋର ଆଗରୁ ପସନ୍ଦ, ଝିଅ ଠିକ ହେଲା ମୋର ସବୁ ଅଧିକ ଥାନ୍ତି। ସମସ୍ତେ କହିଲେ ତୁ ଶୀଘ୍ର ବାହା ପଡ ନା ତ ମୋ ଦେହ ଅସୁସ୍ଥ ହେଲାଣି। ସେମାନେ ମୁଁ ଯାଇଥିଲି ରାୟଗଡ଼ାରେ, ମୋର ଗୋଟେ କ୍ଲାସମେଟ୍ ଥାଏ ଅହଲ୍ୟ ମାରଣା ନିମାରଣୀ, ବୁଲୁ ତୋ ବାହା ଠିକ ହଉଛି, ଆମ ପଡ଼ିଲା ଗୋଟେ ଝିଅ ଗୋଟେ ଅଛି ଭଲ ଝିଅଟି, ଘର ଝିଅ ତମ ଘର ପାଇଁ ଠିକ ହବ। ମୁଁ ବି ଚିନ୍ତା କରିଲି ଗୋଟେ ଘରେ ଝିଅ ଦରକାର, ମା ଆମର ଟିକେ ଅଛି ଭାଇ ଛୋଟ। ଯେତେବେଳେ ସେ ମତେ ସଜେସନ ଦେଇଥିଲା ମୁଁ ତାଙ୍କୁ ଡକିଥିଲି, ଫିଲ୍ମ ପସନ୍ଦ ହେଇଥିଲା, ସେ ସେମାନେ ଡାକ ଦେଖି ଆମେ ସେଥିରେ ସ୍ଥିର କରିଥିଲି ଯେ ହେଇଥିଲି ବୋହ କରିବା।
1: ତାହେଲେ ସେ ଯୋଉ ଆପଣଙ୍କର ଡାକ ନାଁଟା ହଉଛି ବୁଲୁ, ଏଇ ନାଁରେ ହିଁ ପରିଚିତ ହୁଅନ୍ତି ଆପଣ?
2: ଆଜ୍ଞା ଆଜ୍ଞା।
1: ସଂଯୁକ୍ତା ମ୍ୟାଡମ, ଆପଣଙ୍କର ବାହାଘର ଯେତେବେଳେ ଠିକ ହେଲା ସୂର୍ଯ୍ୟବାବୁଙ୍କ ସହ, ସେତେବେଳେ ଆପଣ କଣ ଅନୁଭବ କରିଥିଲେ? ଆପଣଙ୍କ ବୟସ କେତେ ଥିଲା? କଣ ପଢାପଢି କରୁଥିଲେ? ନିଶ୍ଚୟ ସାର ଯଦି 23 ଥିଲା ଆପଣ ଆହୁରି କମ୍ ଏଜ୍ ର ନିଶ୍ଚୟ ରହିଥିଲେ।
2: ମୋର ତ ଜଷ୍ଟ 20+ ରେ ମୋ ବାହାଘରଟା ଚାଲିଥିଲା, କିନ୍ତୁ

0: ହୋଇଯାଇଛି। ତ ଏଥିରୁ ଗୋଟେ ନାଁ ମୋ ପାଖରୁ ଆସିଲା ଅହଲ୍ୟା ମ୍ୟାଡମ, ସେ ଆପଣଙ୍କ ସାଙ୍ଗ ଥିଲେ?
1: ହଁ ମ୍ୟାଡମ, ପଡ଼ିଶା ଘରେ ଥିଲେ ଆମର।
0: ବୋଲେ ଆମେ କହିବା ଯୋଉ ଘଟସୂତ୍ର କରେଇଥିଲେ ଅହଲ୍ୟା ମ୍ୟାଡମ, ଆମେ ଅହଲ୍ୟା ମ୍ୟାଡମଙ୍କୁ ଧନ୍ୟବାଦ ଦବା। ଆପଣଙ୍କ ଦୁହିଁଙ୍କ କଥାବାର୍ତ୍ତାରୁ ତ ଲାଗୁଛି ଆପଣଙ୍କ ଦାମ୍ପତ୍ୟ ଜୀବନ ଖୁବ ଖୁସିରେ କଟିଛି, କିନ୍ତୁ କେମିତି ଥିଲା ପରିସ୍ଥିତି? ସବିତା ମ୍ୟାଡମ, ଆପଣ ଯେତେବେଳେ ଆସିଲେ, ସାଧାରଣତଃ ଝିଅମାନେ ଗୋଟେ ପରିବେଶରୁ ଆଉ ଗୋଟେ ପରିବାରକୁ ଯେତେବେଳେ ଆସନ୍ତି ସେତେବେଳେ ଅନେକ ସମସ୍ୟାର ସମ୍ମୁଖୀନ ହବାକୁ ପଡେ, ତ ପ୍ରଥମେ ଆପଣ କଣ ସବୁ ସମସ୍ୟାର ସମ୍ମୁଖୀନ ହେଲେ?
1: ମ୍ୟାଡମ, ମୁଁ ତ କିଛି

0: ଯେହେତୁ ମହାପୁରି ସମାନ ସେ ମତେ ସବୁ ଶିଖେଇଲେ। ସ୍ୱାମୀ ମଧ୍ୟ ମତେ ସବୁ ଜିନିଷରେ ହେଲ୍ପ କଲେ। ଯେହେତୁ ମୋର ଇଚ୍ଛା ଥିଲା ପାଠ ପଢିବି ଚାକିରି କରିବି, ସେ ମତେ ଆପେ ଆପେ ଧୀରେ ଧୀରେ ସବୁ ମତେ ସହଯୋଗ କଲେ।
1: ଆପଣ ବାହା ହେଇକି ଆସିଲା ପରେ ଆଉ କଣ କଣ ଆପଣଙ୍କର ପାଠ ପଢା ପୂରଣ କଲେ?
0: ମୋର ତ ଜଷ୍ଟ ଡିଗ୍ରୀ ସରିଥିଲା, ତାପରେ ମୁଁ ପିଜି କଲି 2 ବର୍ଷ, ଫେର ମୁଁ ବିଏଡ୍ କଲି। ସେତେବେଳକୁ ମୋର 2 ଛୁଆ ହେଇଥିଲା, ପୁଅଟେ ଝିଅଟେ। ମୁଁ ମୋ ଶାଶୁଙ୍କ ପାଖରେ ପୁଅଟିକୁ ଛାଡିଲି, ଝିଅକୁ ମା ଘରେ ଛାଡି ଯିବା ଆସିବା କରି ମୁଁ ବିଏଡ୍ କଲି, ତାପରେ ଗଭର୍ଣ୍ଣମେଣ୍ଟ ଜବ୍ ପାଇଗଲି।
1: ତ ଆମେ କହିପାରିବା ଯେ ଆପଣଙ୍କର ସଫଳତା ପଛରେ ସମ୍ପୂର୍ଣ୍ଣ ଭାବେ ସୂର୍ଯ୍ୟ ସାର ହାତ ରହିଛି।
0: ଶାଶୁଙ୍କର ଅଛି, ସ୍ୱାମୀଙ୍କର ଅଛି, ତାପରେ ମୋର ଦିଅଙ୍କର ମଧ୍ୟ ଅଛି, ଆଉ ପରିବାର ସମସ୍ତଙ୍କର ଅଛି। ଯେହେତୁ ସହଯୋଗ ବୋଲି ମୁଁ ଆଜି ସବୁ କ୍ଷେତ୍ରରେ ମଧ୍ୟ ଆଗେଇଛି ମ୍ୟାମ୍,
1: ସହଯୋଗ ଯୋଗୁଁ ଆପଣ ଆଗେଇ ପାରୁଛନ୍ତି ଆଗକୁ। ତ ସୂର୍ଯ୍ୟବାବୁଙ୍କୁ ଏବେ ପଚାରିବା ଯେ ସାଧାରଣତଃ ପ୍ରତି ପୁରୁଷଙ୍କ ମନରେ ଯେ ସ୍ତ୍ରୀ ପାଇଁ ଗୋଟେ ପ୍ରତିଛବି ଥାଏ, ଏଇ ପ୍ରତିଛବିରେ ସଂଯୁକ୍ତା ମ୍ୟାଡମ୍ କେତେ ଦୂର ଉତୁରି ପାରିଥିଲେ, କେତେ ଦୂର ଆପଣଙ୍କ ମନ ପସନ୍ଦର ସେ ହୋଇପାରିଥିଲେ, ଆଉ ଆପଣଙ୍କ ପରିବାରକୁ କେମିତି ଆପଣା କରିଥିଲେ?
0: ମ୍ୟାଡମ୍ ଦେଖନ୍ତୁ, ଏକ୍ଚୁଆଲି ମୁଁ ତ ଗାଁରୁ ଜଷ୍ଟ ଆସିଲି, କିନ୍ତୁ ଗାଁ ପରିବେଶରେ ଯେମିତି ଆମର କୋଲକାତା ରୀତିନୀତି ନେଇ ମୁଁ ତାକୁ ଦେଖି ଚଳି ଆସିଥିଲି, କିନ୍ତୁ ଏ ଯୋଉ ଆଧୁନିକତା ମୋ ପାଖରେ କିଛି ନଥିଲା, ବୁଝିଲେ କି ଡେସିସନ ଲେଖା କିଛି ହେଇପାରୁନଥିଲି। କଣ କରିବି କଣ ନାଇଁ, କେମିତି କରିବାର ଅଛି, କଣ କରିବାର ଅଛି, ସେ ଜିନିଷ ଗୁଡାକ ସେ ମତେ ଧୀରେ ଧୀରେ ପରାମର୍ଶ, ତମେ ଏମିତି କଲେ ଭଲ ହବ, ସେମିତି କଲେ ଭଲ ହବ, ମୁଁ ଟିକେ ଡରିଯାଏ। ଏ ଯୋଉ ଡେସିସନ ଦିଏ, ଆଉ ଯେକୌଣସି କାମ ପାଇଁ ଏକ୍ସପର୍ଟ ଥାଏ, ଘର ସବୁ ସବୁ ଦାୟିତ୍ୱ ନେବା, ଘର ସବୁ କାମ କରିବା, ମତେ ଘର ଜିନିଷ କୌଣସି ପ୍ରେସରେଟିଭ, ମୁଁ ଅଫିସ ଯାଏ ବାହାର କାମ ଟିକେ କରେ, ଆଉ ବହୁତ ସଜେସନ ବି ଦିଏ। ମୁଁ ଯେମିତି ଡରି ଯାଏ ନାହିଁ, ତମ ଡରି କିଛି ପ୍ରୋବ୍ଲେମ ନାହିଁ, ଭଗବାନ ଅଛନ୍ତି, ଇଚ୍ଛା ହବ ତମେ ଏମିତି ଚେଷ୍ଟା କର, ଏହା କର, ଏମିତି ଦେହ ପାଇଁ ବି କ୍ଷୀର ନିଏ ସବୁବେଳେ, ଏଇଟା ଖାଉନି ସେଇଟା ଖାଉନି, ମୁଁ ଖାଇବା ପ୍ରିୟ ଧାନ ଗୋଟେ ଖାଇବା ପ୍ରିୟ ସାର୍ଙ୍କ ଖାଇବା ପ୍ରିୟ, କିନ୍ତୁ ସେ ସବୁ ପ୍ରକାର ଏମିତି ରୋଷେଇ ଦିଏ ଖାଇବା ପାଇଁ, ମୁଁ ତ ଆଜି ପର୍ଯ୍ୟନ୍ତ ମୋ ଦେହ ଖାଇବାଟା।
1: ତାହେଲେ ସଂଧ୍ୟା ମ୍ୟାଡମ ପୁରା ଗୋଟେ ପକ୍କା ଗୃହିଣୀ ଥିଲେ କହିଲେ ଚଳେ,
0: ଭଲ କରି ମୋତେ ଖାଇବାକୁ ଦିଏ।
1: କମ ବୟସରେ ଭାଇ ଥିଲେ ବି ମାନେ ଗୃହକୁ ସଜାଡିବାରେ ସେ ପୁରା ଦକ୍ଷ ଥିଲେ। ସଂଯୁକ୍ତା ମ୍ୟାଡମ, ଯେମିତି ସାର୍ଙ୍କୁ ମୁଁ ପ୍ରଶ୍ନ କଲି ଯେ ପ୍ରତି ପୁରୁଷର ମନରେ ନିଜ ସ୍ତ୍ରୀର ଗୋଟେ ପ୍ରତିଛବି ଥାଏ, ପ୍ରତି ନାରୀ ବି ଚାହେଁ ତାର ମନର ମଣିଷ କେମିତି ହବା ଦରକାର, ତ ସେ ଦୃଷ୍ଟିରୁ ସାର୍ କେମିତି କେତେ ଦୂର ଆପଣଙ୍କ ସ୍ୱପ୍ନକୁ ସେ ସାକାର କରିପାରିଲେ?
0: ମୁଁ ଯାହା ସ୍ୱପ୍ନ ଦେଖିଲି ମ୍ୟାଡମ, ସେ ଠିକ ଭାବେ ମୋ ମନର ମଣିଷ ଟିଏ, କାରଣ ମୋର ଟିକେ ଇଚ୍ଛା ବାହାରକୁ ଟିକେ ବୁଲିବା, ପିନ୍ଧିବା, ଆଉ ଭଲ ଭଲ ଜିନିଷ ଖାଇବା, ବୁଲିବା, ଏସବୁ ସେ ମୋତେ ସହଜ କରନ୍ତି। ମୁଁ ଯାହା ଚାହିଁବି ମଧ୍ୟ, ହଁ ଯିବା ଠିକ ଅଛି ଚାଲ ଏଇଟା କିଣିବି, ହଁ ଠିକ ଅଛି କିଣ, ଏଇ ଶାଢୀଟା ମୋର ପସନ୍ଦ। ଏବେ ମଧ୍ୟ ମ୍ୟାଡମ ବଡ ଗୋଟେ ଭଲ ଗୁଣ କରନ୍ତି, ମୁଁ ସ୍କୁଲ ଯେତେବେଳେ ଚାକିରି କରୁଛି ସେତେବେଳେ ସେ ମୋର ପିଲାଙ୍କର ଯେକୌଣସି ଜିନିଷ, ଖାତା ହଉ, ବହି ହଉ, ପେନ୍ ହଉ, ପେନସିଲ, ସାଙ୍ଗେ ସାଙ୍ଗେ ସେ ମତେ ଆଣିକି ଯୋଗ ଦିଅନ୍ତି। ଯେହେତୁ ମୁଁ ଟିକେ ଗୀତ ଲେଖେ, ଆର୍ଟ କରେ, ଡ୍ରଇଂ କରେ, ସେ ସବୁ ସହଜ କରନ୍ତି ମତେ, କୋଉଟା ମନା କରନ୍ତିନି, ଆଉ ଯୁଆଡେ ବି ହଁ ଯା ତମେ ପୁରା ଫ୍ରି, ସେ କୌଣସି କ୍ଷେତ୍ରରେ ମତେ କେହି ମନା କରନ୍ତି ନାହିଁ, ସେଇଟା ମୁଁ ବହୁତ ଖୁସି।
1: ତ

0: ସାର୍ ଆପଣ ତ ଏବେ ଟିକେ ତଳେ କହିଲେ ଯେ ଆପଣ ଯେ ଗାଁର ପରିବେଶରୁ ଆସିଥିଲେ ପ୍ରତି କଥାରେ ଡରି ଯାଉଥିଲେ, କିନ୍ତୁ ମ୍ୟାଡମ ଆପଣଙ୍କୁ ପ୍ରତି କ୍ଷେତ୍ରରେ ସପୋର୍ଟ ଦେଇଛନ୍ତି, ଏମିତି କିଛି ସ୍ମୃତି ମନେ ଅଛି ଯାହା କୌଣସି ଗୋଟେ ସମସ୍ୟା ଆପଣଙ୍କ ପାଇଁ ସୃଷ୍ଟି କରୁଛି ଆଉ ମ୍ୟାଡମଙ୍କ ଯୋଗୁଁ ଆପଣ ସେ ସମସ୍ୟାରୁ ଉଭରି ଆସୁଛନ୍ତି ବା ସେ ସମସ୍ୟାର ସମାଧାନ ସହଜରେ ହେଇଯାଇପାରୁଛି?
1: ମ୍ୟାଡାମ କଣ ହେଇଛି, ମୁଁ କାର କରୁଥିଲି, ମୁଁ ସେଠୁ ଚାହୁଁଥିଲି ମୁଁ କେମିତି ଓହରି ଯିବି, ମାନେ ମୋତେ ଇଚ୍ଛା ନଥିଲା ସେଠି କାମ କରିବା ପାଇଁ, ମୁଁ ବହୁତ ଅଫିସର କରିଥିଲି ସେଇ କାମ ଇଚ୍ଛା ମୁଁ କରିବିନି, କିନ୍ତୁ ଇଏ ମୁଁ ସବୁବେଳେ କହେ ତମେ ଯାହା କହ ସେ ଅନୁସାରେ କାମ କର, ଏଇଟା ମୋତେ ବହୁତ ବଡ ସପୋର୍ଟ କରିଥିଲା।
0: ମାନେ ବର୍ତ୍ତମାନ ଆପଣ ଯୋଉ କ୍ଷେତ୍ରରେ କାମ କରୁଥିଲେ ସେତେବେଳେ ଅନ୍ୟ କୌଣସି କ୍ଷେତ୍ରରେ କାମ କରୁଥିଲେ?
1: ଗୋଟେ ବହୁତ ସମସ୍ୟା ଥିଲା, ଗୋଟେ ବଡ ପ୍ରୋବ୍ଲେମ ସେଥିରେ ସେ ମୋତେ କହିଥିଲା ନାଇଁ ତମେ ଆଉ ଯଦି କାମ କରନି କାହିଁକି
2: ସେଇ ଜାଗା ହିଁ ଛାଡି ଦିଅ, ସେ ଜାଗା ଆମ ପାଇଁ ଭଲ, ସେ ପୁରା ଡରିକି ଛାଡିବି ନା ନାଇଁ ସେ ଜାଗାଟା ଛାଡିବି ନା
0: ନେଇପାରୁନଥିଲେ,
2: କିନ୍ତୁ ମୁଁ ଟିକେ ଡାଇରେକ୍ଟ ନେଇଯାଏ ନିଷ୍ପତ୍ତି ନାଇଁ କିଛି ନା, ଆମେ ଯଦି ଠିକ ଅଛୁ ଆମର କୌଣସି କିଛି ପ୍ରୋବ୍ଲେମ ହବନି, ସେ ସେଇଠୁ ଯାହା ଶୁଣିଲେ କିନ୍ତୁ ଭଗବାନଙ୍କ ମା ମାଟି ଘରିଆଣୀଙ୍କ ଦୟାରୁ ଠିକ ଚାଲିଛି ଏଇ କାର୍ଯ୍ୟ।
0: ବହୁତ ବଢିଆ, ଆଉ କିଛି ପଚାରିବି ସାର, ଜୀବନରେ ଏମିତି କଣ ମୁହୂର୍ତ୍ତ ଆସିଛି ଯୋଉଠି ଆପଣ ଦୁହେଁ ଅଧିକା ଖୁସି ହେଇଛନ୍ତି ବା ବହୁତ ଦୁଃଖ ଅନୁଭବ କରିଛନ୍ତି, ଏମିତି କିଛି ସ୍ମୃତି ଆମ ସହ ବାଣ୍ଟନ୍ତୁ?
1: ପ୍ରେଗନେଣ୍ଟ ଥିଲା କରିଛନ୍ତି, ଆମେ ଜାଣିପାରୁନଥିଲେ ଛୁଆ କି ଦୁଇଟା ଛୁଆ ହବ, ସେତେବେଳେ ଏତେ ମାନେ
0: ପରୀକ୍ଷା କରାଯାଇ ପାରୁନଥିଲା,
1: ମୁଁ ଡାଉଟ୍ରେ ଥିଲି ଯେ କଣ ଆକ୍ଚୁଆଲି ହବ, ସେଥିପାଇଁ ବହୁତ ଟେନସନ୍ ଥାଏ। ହଠାତ୍ ସମୟରେ ଡକ୍ଟର 9:49 କହିଲେ ନନ୍ଦ ଆପଣଙ୍କର ବୋର୍ଡ ହେଇଛି, ଆଉ ପୁଣି ଆସି

0: ପର୍ଯ୍ୟନ୍ତ ଆମେ ଜାଣିପାରୁନଥିଲୁ ଗୋଟେ ଛୁଆ କି ଦୁଇଟା ଛୁଆ ହବ, ସେତେବେଳେ ଏତେ ମାନେ
1: ପରୀକ୍ଷା କରାଯାଇ ପାରୁନଥିଲା।
0: ମୁଁ ଡାଉଟରେ ଥିଲି ଯେ କଣ ଆକ୍ଚୁଆଲି ହବ, ସେଥିପାଇଁ ମୁଁ ବହୁତ ଟେନସନ ଥାଏ। ହଠାତ୍ ସମୟରେ ଡକ୍ଟର ନବା 49 କହିଲେ ନନ୍ଦବାବୁ ଆପଣଙ୍କର ବୋର୍ଡ ହେଇଛି, ଆଉ ପୁଣି ଆସିନି।

0: ଯେ ତାର କେହି ମତେ ପଚାରିବ କିଆଁ ସହରେ ଲାଗିଯିବ ନିଆଁ। ଏଇଟା ଥିଲା ଆପଣଙ୍କ ହସ ଖୁସିର ସଂସାର ଦୀର୍ଘ 30 ବର୍ଷର। ଏଇ 30 ବର୍ଷ ଭିତରେ ଅନେକ ସମସ୍ୟାର ମଧ୍ୟ ଆପଣ ସମ୍ମୁଖୀନ ହେଇଥିବେ, ସେଇ ସମସ୍ୟା ଭିତରୁ ଏମିତି କିଛି ଯାହା ଆମ ସହିତ ଆପଣ ଆଲୋଚନା କରିପାରିବେ?
1: ମେନ୍ ସମସ୍ୟା ହେଲା ଆପଣଙ୍କର ପରିବାର ଯେମିତି ମେଣ୍ଟେନ ହବ। ମୁଁ ଆଜି ପର୍ଯ୍ୟନ୍ତ ମ୍ୟାଡମ ମୋ ମା କୁ ଯେତିକି ଦେଖେ, ଭାଇ ସେତିକି ଦେଖେ, ମିସେସ ବି ସେତିକି ଦେଖେ, ମୋ ଭିତରେ କୌଣସି ପାର୍ସେଣ୍ଟ ନାହିଁ। ଘର ଘର ବିଷୟରେ ମୋର ଉଦ୍ଦେଶ୍ୟ ନାହିଁ, ମୋର କଥା ହେଲା ଆପଣ ପରିବାର ଆଜିକା ଦେଖନ୍ତୁ ବହୁତ ଘର ନଷ୍ଟ ହେଇଯାଉଛି। ମୋ ବିଚାର ଠିକ ହେଇପାରୁନି, ଡେସିସନ ଠିକ ନେଇପାରୁନି, କିନ୍ତୁ ମୁଁ ଏ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ମୋ ମା ବର୍ତ୍ତମାନ 86 ହେଲାଣି, ଆପଣ ଦେଖିବେ ସେ କେତେ ଫ୍ରି ଅଛି ସେ ଦେଖିବେ। ବର୍ତ୍ତମାନ ସେ ସନ୍ଧ୍ୟା 5ଟା ବେଳେ ସବୁବେଳେ ଯାଏ ବାହାରକୁ ନିଜେ ଖେଳ କରେ, ଆଉ ବାହାରେ ନିଜେ ସବୁ କାମ କରେ ବୁଲାବୁଲି। ମୋର ବେଶୀ ଟାଇମ ପାସ ମା ପାଖରେ, ବାହା ପୂର୍ବରୁ ଯେମିତି ମେଣ୍ଟେନ ଥିଲା ଆଜି ପର୍ଯ୍ୟନ୍ତ ସେମିତିକା ମାଂସ ଦେଇ କିଛି ମୋର ଡିଫରେନ୍ସ ନାହିଁ।
0: ତ ଆପଣଙ୍କ ଏଇ ଯୋଉ ସଂଯୁକ୍ତ ପରିବାରକୁ ଯୋଡି ରଖିବାରେ ସଂଯୁକ୍ତ ମ୍ୟାଡମଙ୍କ ଅବଦାନ କଣ? ସଂଯୁକ୍ତ ମ୍ୟାଡମ ଆପଣ କଣ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ପରିବାରକୁ ଏଠି ଯୋଡି ରଖିବାରେ?
2: ମ୍ୟାଡମ ମୁଁ ତ ବହୁତ ସମସ୍ୟାର ସମ୍ମୁଖୀନ ହେଇଛି, ଯେହେତୁ ଗୋଟେ ସହରର ଝିଅ ଆମ ଶାଶୁମା ସେ ଗାଁରୁ ଆସୁଛନ୍ତି, ତାଙ୍କୁ ଚଳେଇ ନବା, ତାଙ୍କ ମନ ମୁତାବକ ସବୁ କାମ କରିବା ମୋ ପାଇଁ ବହୁତ କଷ୍ଟ ହେଲା। ସାର ପାଇଁ ମଧ୍ୟ ସମସ୍ୟା ସମ୍ମୁଖୀନ ହେଇଥିଲି, କିନ୍ତୁ ଧୀରେ ଧୀରେ ଭଗବାନ ଆଶୀର୍ବାଦ ମୁଁ ତାକୁ କେମିତି ମ୍ୟାନେଜ କରିବି ଦିନ ରାତି ଚିତା କରି କରି, ଯେହେତୁ ସଂସାର ଭିତରେ ତ ଘର କରିଥିଲି ପଥର ପଡିଲେ ସହି ଦୁଃଖ ତ ଲାଗି ରହିଛି, ସୁଖ ଦୁଃଖର ମୁଁ ଯେମିତି ସାମ୍ନା କରିଥିଲି ବୋଲି ବୋଧେ ଆଜି ଏଇ ବୈବାହିକ ଜୀବନ ଆମର ସୁଖମୟ ହୋଇଛି ବୋଧେ ମୁଁ ଭାବୁଛି।
0: ପୁରାପୁରି ଠିକ କହିଛନ୍ତି, କାରଣ ପରସ୍ପର ସହଯୋଗ, ସହନଶୀଳତା ଆଉ ଦାୟିତ୍ୱ ବୋଧ ରହିଲେ ହିଁ ଗୋଟେ ପରିବାର ଗଢା ହୁଏ।
2: ନିଜ ସୁଖ ମଧ୍ୟ କିଛି ଆମେ ଜଣେ ଦେବାକୁ ପଡିବ, କରିବାକୁ ପଡିବ, ତାହେଲେ ହିଁ ସଂସାର ଆମେ ଗଢିପାରିବା। ଆମେ ଯେହେତୁ ପାଠଶାଠ ପଢୁଛୁ, ଚାକିରି କରୁଛୁ ବୋଲି ଆମ ଯେଉଁ ସଭ୍ୟତା ସଂସ୍କୃତି ଆମେ ସବୁ ହରେଇଦବା, ଆମ ପର୍ବ ପର୍ବାଣୀ ବନ୍ଧୁ ବାନ୍ଧବ ସାଙ୍ଗସାଥି, ତାହେଲେ କେବେ ହେଲେ ଗୋଟେ ମାନେ ବଡ଼ ଏକ ଜୀବନ ସୁଖମୟ ହବନି ମ୍ୟାଡମ।
0: ଆମକୁ ଆମ ପରମ୍ପରା ଆମ ଚଳନୀ ସହିତ ଚଳିବାକୁ ପଡିବ।
2: ମାନେ ମୁଁ ଏତେ ମୋତେ ଭଲ ପାଏ ମୋ ଭାଷା, ମୋର ସଂସ୍କୃତି, ମୋ ପରମ୍ପରା, ମୁଁ ବହୁତ ମାନେ ରଜ ପର୍ବରେ ମୁଁ ପୁରା 30 ପ୍ରକାର ପିଠା କରିଥିଲି ମ୍ୟାଡମ, ଭଲ ଲାଗେ ମତେ।
0: ବହୁତ ଖୁସି ଲାଗିଲା ମ୍ୟାଡମ ଆପଣ ଦୁଇଙ୍କ ସହ କଥା ହେଇକି, ଏତେ ସୁନ୍ଦର ଗୋଟେ ହସ ଖୁସିର ସଂସାର ଆପଣ ଗଢିଛନ୍ତି। ପୁଅ ଯୋଗ୍ୟ ହେଲେ ଯୋଗକୁ ବାହା କରେଇ ସାରିଲେଣି ସେ ବି ଯୋଗ୍ୟ, ମା ବି ଖୁସିରେ ଆପଣ ମାନଙ୍କ ପାଖରେ ରହୁଛନ୍ତି, ଫେର ଆପଣଙ୍କ ପରିବାର ଅନ୍ୟ ସଦସ୍ୟ ମାନେ ମଧ୍ୟ ଆପଣଙ୍କୁ ନେଇ ଖୁସି। ପରସ୍ପର ସହଯୋଗରେ ସୁନ୍ଦର ଦାମ୍ପତ୍ୟ ସଂସାର ପାଇ ପରସ୍ପର ମନ ମିଶିଛି ଆପଣଙ୍କର, ପରସ୍ପରଙ୍କ ହୃଦୟ ମିଶିଛି, ତ ଏଇ ଯୋଉ ସୁନ୍ଦର ଯୋଡି ପାଇଁ ଆପଣ ହିଁ ଆପଣଙ୍କ ତରଫରୁ ଦୁଇ ଜଣଙ୍କ ମନର କଥା ଆମକୁ ଶୁଣନ୍ତୁ ଆଉ ଗୀତ ପଦେ ପଦେ ଗାଇ ଦିଅନ୍ତୁ।

0: ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କ ସହ ମିଶି ବହୁତ ଖୁସି ଲାଗିଲା। ଭଗବାନଙ୍କ ପାଖରେ ଆମେ ବି ପ୍ରାର୍ଥନା କରିବୁ ଯେ ଆପଣଙ୍କର ଏଇ ଦାମ୍ପତ୍ୟ ଜୀବନ, ଏଇ ଯୋଉ ମିଳନ, ଏଇ ଯୋଉ ସାଥ ସାରା ଜୀବନ ରହୁ। ପରସ୍ପର ପାଇଁ ଆପଣ ଏମିତି ସହଯୋଗୀ ହୋଇ ଠିଆ ହେଇଥାନ୍ତୁ। ଆଜିର କାର୍ଯ୍ୟକ୍ରମରେ ଆପଣମାନେ ଅଂଶଗ୍ରହଣ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଯାହା ହଉ ମ୍ୟାଡାମ, ଆପଣ ଆମ ପାଇଁ ମଧ୍ୟ ସମୟ ଦେଲେ, ତେଣୁ ଆପଣଙ୍କୁ ମଧ୍ୟ ଆମେ ଧନ୍ୟବାଦ ଜଣାଉଛୁ।

0: ଶ୍ରୋତା ଭଉଣୀ, ଆଜି ଆମ କାର୍ଯ୍ୟକ୍ରମ ସରିବାର ସମୟ ପାଖେଇ ଆସିଲାଣି। ଆମକୁ ବିଦାୟ ନେବାକୁ ହେବ। ଆଗାମୀ କାର୍ଯ୍ୟକ୍ରମରେ ପୁଣି କିଛି ନୂଆ କଥା ସହ ଆପଣଙ୍କ ସହ ସାକ୍ଷାତ ହେବ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।
1: ଶୁଣୁଥିଲେ ମହିଳା ମହଲ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ଚନ୍ଦନା ମିଶ୍ର।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଟି 12:00 ବାଜିବାକୁ ଯାଉଛି। ପୁଣି ଫେରିବୁ ଆମ କେନ୍ଦ୍ରରୁ ପ୍ରସ୍ତୁତ କାର୍ଯ୍ୟକ୍ରମ ନେଇ ଅପରାହ୍ନ ଠିକ୍ 5ଟାରେ। ସେଯାଏଁ ଶୁଣୁଥାନ୍ତୁ କାର୍ଯ୍ୟକ୍ରମ ବିବିଧ ଭାରତୀ କେନ୍ଦ୍ରରୁ। ମୋତେ ଦିଅନ୍ତୁ ବିଦାୟ। ନମସ୍କାର।

ఆకాశవాణి సంబద పఢుచంతి మళయరంజన్ మిశ్ర ముఖ్య సంబద ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପରାମର୍ଶ ଏବଂ ଆଇପିଏଲ୍ କ୍ରିକେଟ୍ ଆଜି ଖେଳାଯିବ ଦୁଇଟି ମ୍ୟାଚ୍ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ଏବଂ ବାଣିଜ୍ୟ ଶକ୍ତି ଯୋଗାଯୋଗ ଓ ସୁରକ୍ଷା କ୍ଷେତ୍ର ନେଇ ଉଭୟ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିବା ନେଇ ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିବାଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିବା ସହିତ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ ପ୍ରଦାନ କରେ ବୋଲି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ ଏବଂ ଆମେରିକା ସମ୍ପର୍କ କେବଳ ଦୁଇ ପକ୍ଷ ମଧ୍ୟରେ ସୀମିତ ନ ରହି ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ପ୍ରଭାବିତ କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଉଭୟ ଦେଶର ଦୃଷ୍ଟିକୋଣ ସମାନ ରହିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତକୁ ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଅଂଶୀଦାର ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଉଭୟ ଦେଶ ଆଗାମୀ ଶତାବ୍ଦୀ ପାଇଁ ସମ୍ପର୍କର ମୂଳଦୁଆ ସ୍ଥାପନ କରିବା ସହ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ରଣନୈତିକ ଭାବରେ ଏକତ୍ରିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର 26 ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀର ପୁନଃ ନିର୍ବାଚନ ମତଗଣନା ଜାରି ରହିଛି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦିବାଂଶୁ ପଣ୍ଡା ଆଗୁଆ ଥିବା ଜଣାପଡ଼ିଛି। ଡାଇମଣ୍ଡ ହାର୍ବର ମହିଳା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଗଣତିରେ ବିଜେପି ପ୍ରାର୍ଥୀ ଶ୍ରୀ ପଣ୍ଡା

ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଏକାଦଶ ରାଉଣ୍ଡ ଗଣତି ସୁଦ୍ଧା 44,891 ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲେ। ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମି ଦ୍ୱିତୀୟ ସ୍ଥାନ ଏବଂ କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ମୁର୍ଲା ତୃତୀୟ ସ୍ଥାନରେ ରହିଛନ୍ତି। ଚୀନ୍ର ଶାନ୍ସି ପ୍ରଦେଶରେ କୋଇଲା ଖଣି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଭାରତବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ଚୀନ୍ ଦେଶବାସୀଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଶ୍ରୀ ମୋଦି ସମବେଦନା ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ସୁ ଫେଇହୁମ୍ ଶ୍ରୀ ମୋଦିଙ୍କୁ ଶୋକବାର୍ତ୍ତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଚୀନ୍ ରାଷ୍ଟ୍ରଦୂତ ଭାରତର ସମର୍ଥନ ଏବଂ ସମବେଦନା ପାଇଁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ଏବେ ମଧ୍ୟ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ଗତକାଲି ଚୀନ୍ର ଶାନ୍ସି ପ୍ରଦେଶରେ ଏକ କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ 82ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ସ୍ଥଳରେ 247 ଜଣ ଶ୍ରମିକ କାର୍ଯ୍ୟରତ ଥିଲେ। 2009 ପରଠାରୁ ଚୀନ୍ରେ ଘଟିଥିବା ଖଣି ଦୁର୍ଘଟଣା ମଧ୍ୟରେ ଏହା ସବୁଠାରୁ ବଡ଼ ଘଟଣା ହୋଇଥିବା ସେଠାକାର ପ୍ରଶାସନ କହିଛି। ପଶ୍ଚିମବଙ୍ଗରେ ଆସନ୍ତା ଜୁଲାଇ 1ରୁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଗତକାଲି ଆଭାସୀ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୋଲକାତାରେ ଏହି ବିଷୟ ଘୋଷଣା କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ଯୋଜନା ସ୍ୱାସ୍ଥ୍ୟସାଥୀ ଅଧୀନରେ ପୂର୍ବରୁ ସାମିଲ ଥିବା ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଆସନ୍ତା ମାସରେ ନୂଆଦିଲ୍ଲୀଠାରେ ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିର ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରକୁ 460 ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପ୍ରସ୍ତାବ ପଠାଯାଇଛି। ଏବେ ରାଜ୍ୟରେ 117 ଏଭଳି କେନ୍ଦ୍ର କାର୍ଯ୍ୟ କରୁଛି। ଶ୍ରୀ ଅଧିକାରୀ କହିଛନ୍ତି, ଆଲିପୁରଦ୍ୱାର, କାଲିମପଙ୍ଗ ଏବଂ ଦକ୍ଷିଣ ଦିନାଜପୁର ଜିଲ୍ଲାରେ ନୂତନ ମେଡିକାଲ କଲେଜ ଏବଂ ଉତ୍ତରବଙ୍ଗ ପାଇଁ ଏକ ନୂତନ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବ କେନ୍ଦ୍ର ସରକାରଙ୍କଠାରେ ଉପସ୍ଥାପନ କରାଯାଇଛି। ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଅତି ଆବଶ୍ୟକ ନଥିଲେ ଗସ୍ତ ନ କରିବାକୁ ସରକାର ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। ସେହି ଦେଶଗୁଡ଼ିକରେ ବସବାସ କରୁଥିବା କିମ୍ବା ଯାତାୟତ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଜନସ୍ୱାସ୍ଥ୍ୟ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଭାରତରେ ଇବୋଲା ସଂକ୍ରମଣର କୌଣସି ମାମଲା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ପୂର୍ବରୁ କଙ୍ଗୋ, ଉଗାଣ୍ଡାରେ ଇବୋଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତିକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଅଭିହିତ କରି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲା। ସମୀକ୍ଷାରୁ ଜଣାପଡ଼ିଛି, ଏହି ରୋଗର ପ୍ରାଦୁର୍ଭାବ ଅତ୍ୟନ୍ତ ଗମ୍ଭୀର ଏବଂ ମୃତ୍ୟୁହାର ମଧ୍ୟ ଅଧିକ। ଏହି ରୋଗକୁ ପ୍ରତିହତ କରିବା ପାଇଁ କିମ୍ବା ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା ଅଥବା ବ୍ୟବସ୍ଥା ଅନୁମୋଦନ ହୋଇନାହିଁ ବୋଲି ମନ୍ତ୍ରଣାଳୟ କହିଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026 ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଓଡ଼ିଶା ସମେତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଜଣ ଛାତ୍ର ଏବଂ 32 ଜଣ ଛାତ୍ରୀଙ୍କୁ ମିଶାଇ 4 ଜଣ ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ପର୍ଯ୍ୟନ୍ତ ଜାପାନ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଭାରତ ପକ୍ଷରୁ ମନୋନୀତ ଛାତ୍ରଛାତ୍ରୀ ସରକାରୀ ମେଧାବୃତ୍ତି ଯୋଜନା ଅଧୀନରେ ଛାତ୍ରବୃତ୍ତି ପାଉଛନ୍ତି। 2016 ଏପ୍ରିଲ ମାସରୁ ଭାରତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଆସୁଛି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା, ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଂସ୍ଥା 2014 ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ପଞ୍ଜାବର କପୁରଥାଲା ଜେଲ୍ର ଏକ ବାରାକ୍ରେ ଗତକାଲି ବିଳମ୍ବିତ ରାତିରେ ହିଂସାକାଣ୍ଡ ଘଟିଥିବା ଜଣାପଡ଼ିଛି। କଏଦୀ ଏବଂ ବିଚାରାଧୀନ କଏଦୀଙ୍କ ମଧ୍ୟ

0: ପରାସ୍ତ କରିଥିଲା। ଫ୍ରେଞ୍ଚ ଓପନ୍ର 125ତମ ସଂସ୍କରଣ ଆଜିଠାରୁ ପ୍ୟାରିସ୍ରେ ଆରମ୍ଭ ହେଉଛି। ରୋନାଲ୍ଡ ଗ୍ୟାରୋସ୍ ଭାବେ ମଧ୍ୟ ପରିଚିତ ଏହି ଟେନିସ୍ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ମ୍ୟାଚ୍ ଖେଳାଯିବ। ବିଶ୍ୱର ପୁରୁଷ ବର୍ଗ ଏକ ନମ୍ବର ଟେନିସ୍ ତାରକା ଜାନିକ୍ ସିନର, ନୋଭାକ୍ ଜୋକୋଭିକ୍, କାର୍ଲୋସ୍ ଆଲକାରାଜ, ଆଲେକ୍ଜାଣ୍ଡର ଜେଭେରେଭ୍ ଏବଂ ଟେଲର ଫ୍ରିଜ୍ ପ୍ରମୁଖ ଏହି ପ୍ରତିଯୋଗିତାରେ ଟାଇଟଲ୍ ହାସଲ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହିଳା ବର୍ଗରେ ବିଶ୍ୱର ଏକ ନମ୍ବର ଖେଳାଳି ଆରିନା ସାବାଲେଙ୍କା, କୋକୋ ଗଫ୍ ପ୍ରମୁଖ ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାରେ ସାମିଲ ହୋଇଛନ୍ତି। ପୁରୁଷ ଡବଲ୍ସରେ ଭାରତ ୟୁକି ଭାମ୍ବ୍ରି ଏବଂ ନ୍ୟୁଜିଲାଣ୍ଡର ମାଇକେଲ୍ ଭେନସ୍ଙ୍କ ଯୋଡ଼ି ଏବଂ ଏନ୍ ଶ୍ରୀରାମ ବାଲାଜୀ ଓ ବ୍ରାଜିଲ୍ର ମାର୍ସେଲୋ ଡୋମୋଲାଇନର୍ଙ୍କ ଯୋଡ଼ି ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେଉଛନ୍ତି। ଫିଫାର ଅନୁମୋଦନ କ୍ରମେ ଇରାନ୍ ଫୁଟବଲ ଦଳର ଫିଫା ବିଶ୍ୱକପ୍ 2026 ବେସ୍ କ୍ୟାମ୍ପକୁ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଇରାନ୍, ଆମେରିକା ଏବଂ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଇରାନ୍ ଫୁଟବଲ ସଂଘର ସଭାପତି ମେହଦି ତାଜ କହିଛନ୍ତି। ପ୍ରଥମେ ଆରିଜୋନାର ଟୁକ୍ସନ୍ଠାରେ ଇରାନ୍ ଫୁଟବଲ ଦଳର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଏବେ ଏହା ମେକ୍ସିକୋର ତିଜୁଆନାକୁ ସ୍ଥାନାନ୍ତରିତ ହୋଇଛି। ଏହି ସ୍ଥାନ ଆମେରିକା ସୀମା ନିକଟବର୍ତ୍ତୀ ହୋଇଥିବାରୁ ଦଳର ଆମେରିକାରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପାଇଁ ଯାତ୍ରା ସହଜ ହୋଇପାରିବ ବୋଲି ସଂଘ ପକ୍ଷରୁ ଗତକାଲି ଜାରି ବିବୃତ୍ତିରେ କୁହାଯାଇଛି। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି, ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ। ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପରାମର୍ଶ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. India and United States reaffirms strength of strategic partnership with the two countries. External Affairs Minister Dr. S. Jayashankar calls for early trade deal, stresses on diversified energy supplies for the country. U.S. Secretary of State Marco Rubio describes India as one of the United States' most important strategic partners. BJP candidate Debanshu Panda secures massive lead in West Bengal's Falta Assembly constituency re-polling. Government advises all Indian citizens to avoid non-essential travel to Congo, Uganda and South Sudan in view of Ebola outbreak. 24 people killed in a blast near railway track in Quetta in Pakistan's Balochistan province. And in tennis, French Open Grand Slam begins today in Paris. External Affairs Mr. Dr. S. Jayashankar and U.S. Secretary of State Marco Rubio today held wide-ranging discussions in New Delhi. Both leaders reaffirmed the strength of India-U.S. strategic partnership and outlining key areas of cooperation, including trade, energy, mobility and regional security. Dr. Jayashankar said India and the U.S. share a comprehensive global strategic partnership with deep and broad-based cooperation. He said both countries' ties impact and influence the world and that they have converging interests across several regions. He noted that discussions took place in a complex global environment and expressed confidence in open and productive talks. He also highlighted the need to conclude a trade agreement at the earliest, welcome the expansion in energy trade, and stress that diversified energy supplies are vital for India's energy security.
2: Secretary and I therefore welcome the expansion in our energy trade in recent months. Diversified supplies are at the heart of energy security for India.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର ଚାରିଜଣଙ୍କର ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ।

0: କିନ୍ତୁ ଦିଆହେବ।
1: ରାଜ୍ୟରେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ଶ୍ରୀ ମହାପାତ୍ର କହିଛନ୍ତି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇବା ସହ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବ। ତେବେ ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବାନି କୌଣସି ପୂର୍ବାନୁମାନ କରାଯାଇ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୂଚନା ଅନୁଯାୟୀ ଆଜି ଦିନ 11:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା 41.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସମ୍ବଲପୁରରେ 40.8, ହୀରାକୁଦରେ 40.4 ଓ ଭୁବନେଶ୍ୱରରେ 36.4 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ ଛତିଶା ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତରକାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ରାଟିଲୋ ଦହିପଙ୍ଗଠାରେ ଏକ ମିନି ଷ୍ଟାଡିୟମର ଶିଳାନ୍ୟାସ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଉତ୍କର୍ଷ ମାରାଥନ ଗଣଦୌଡ଼ କାର୍ଯ୍ୟକ୍ରମ ଅବସରରେ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସୁସ୍ଥ ସମାଜର ବାର୍ତ୍ତା ନେଇ ଶତାଧିକ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଗଣଦୌଡ଼ରେ ଭାଗ ନେଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ ଉତ୍କର୍ଷ ନିମାପଡ଼ା ଗଠନ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ। ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ଦୌଡ଼ିବାର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଉତ୍କର୍ଷ ନିମାପଡ଼ା 2.0 ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଟ୍ରଫି ଉନ୍ମୋଚନ କରିଛନ୍ତି। ଗଣଦୌଡ଼ରେ 25 ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରାଳୟର ସୂଚନା ଅନୁଯାୟୀ ଓଡ଼ିଶା ସମେତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଜଣ ଛାତ୍ର ଓ 32 ଜଣ ଛାତ୍ରୀଙ୍କୁ ମିଶାଇ 4 ଜଣ ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା, ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥା 2014 ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରବର୍ତ୍ତୀ ତ୍ରୁଟି ନେଇ ସ୍ୱଷ୍ଟୀକରଣ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କଠାରୁ ଉତ୍ତରପତ୍ରର ନକଲ ପାଇଁ ଧାର୍ଯ୍ୟ ଦେୟଠାରୁ ଅଧିକ ଆଦାୟ ହୋଇଥିବା ଏବଂ କେତେକ କ୍ଷେତ୍ରରେ କମ୍ ଦେୟ ଆଦାୟ ହୋଇଥିବା ନେଇ ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଅଧିକ ଦେୟ ପ୍ରଦାନ କରିଛନ୍ତି ସେମାନଙ୍କୁ ବଳକା ଅର୍ଥ ଫେରସ୍ତ କରାଯିବ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି। କମ୍ ଦେୟ ଦେଇଥିବା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଅର୍ଥ ଦେବା ଲାଗି କୁହାଯିବ ବୋଲି ସିବିଏସ୍ଇ ସୂଚନା ଦେଇଛି। ପରୀକ୍ଷାର୍ଥୀମାନଙ୍କୁ ଉତ୍ତରଖାତାର ସ୍ୟାଣ୍ଡ କପି ପାଇଁ ଆଉଥରେ ଆବେଦନ କରିବାକୁ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡିହି ଗାଁର 4 ଜଣଙ୍କ ମୃତ୍ୟୁ ଘଟିଛି। ଏକ ଶ୍ରାଦ୍ଧ ଭୋଜିରେ ଖାଇବା ପରେ 17 ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଅସୁସ୍ଥଙ୍କ ମଧ୍ୟରେ 23 ମାସର ଶିଶୁକନ୍ୟା ଓ 11 ବର୍ଷର ନାବାଳିକା ଅଛନ୍ତି। ଅସୁସ୍ଥମାନଙ୍କୁ ହେମଗିରି ଓ ଝାରସୁଗୁଡ଼ାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ ପକ୍ଷରୁ ଘଟଣାର ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ 2 ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ମଇ ମାସ 31 ତାରିଖ ସକାଳ 10:00 to 12:00 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ବିଏଡ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁନ୍ 3 ତାରିଖ ସକାଳ 10:00 to 12:00 ପର୍ଯ୍ୟନ୍ତ ବିଏଚ୍ଏଡ୍ ଓ ଅପରାହ୍ନ 3:00 to 5:00 ପର୍ଯ୍ୟନ୍ତ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯିବ। ସମସ୍ତ ପ୍ରବେଶିକା ପରୀକ୍ଷା ପାଇଁ ଚଳିତ ମାସ 27 ତାରିଖ ଦିନ 11:00 to 12:00 ରାଜ୍ୟ କର୍ମଚାରୀ ଚୟନ ପ୍ରବରଣର ଆୟୋଗର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରାଯାଇପାରିବ। ସୂଚନା ଅନୁଯାୟୀ ଆସନ୍ତା ଜୁନ୍ 4 ତାରିଖରେ ପ୍ରବେଶିକା ପରୀକ୍ଷାର ଉତ୍ତରପତ୍ର ପ୍ରକାଶ ପାଇବ।

ସର୍ବବୃହତ୍ ଅଣ୍ଡାଦାନ ସ୍ଥଳୀ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଲିଭ୍ ରିଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ ବର୍ଷ ଫ୍ଲାଟ୍ ବ୍ୟାଗ୍ସ, ଲଗର୍ ହେଡ୍ସ, ଗ୍ରୀନ୍ ଟର୍ଟଲ୍, ଲେଦର୍ ବ୍ୟାଗ୍ସ, ହକ୍ସବିଲ୍, କ୍ୟାମ୍ପସ୍ ରିଡ୍ଲେ ଓ ଅଲିଭ୍ ରିଲେ ପ୍ରଜାତିର କଇଁଛମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ସମୂହ ଅଣ୍ଡାଦାନ କରୁଥିବା ବେଳେ ଅଲିଭ୍ ରିଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଅଣ୍ଡାଦାନ କରିବାକୁ ଆସିଥାନ୍ତି। ତେବେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ର ମଧ୍ୟକୁ ଫେରିବା ଘଟଣା ବିଷମ ସୃଷ୍ଟି କରିଛି। 2014 ମସିହାରେ ଏହିଭଳି ଘଟିଥିଲା। ଚଳିତ ବର୍ଷ ତାପମାତ୍ରା ଅତ୍ୟଧିକ ବୃଦ୍ଧି ଯୋଗୁଁ ଅଣ୍ଡାଦାନ ସମ୍ଭବ ହୋଇନଥିବା ଅନୁମାନ କରାଯାଉଛି। ପୂର୍ବରୁ 1982, 1988, 1997, 1998, 2002 ଓ 2008ରେ ଅଲିଭ୍ ରିଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିଲେ। ଗତବର୍ଷ ଗହିରମଥାରେ 6 ଲକ୍ଷରୁ ଅଧିକ ଅଲିଭ୍ ରିଲେ କଇଁଛ ସମୂହ ଅଣ୍ଡାଦାନ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ 3 ରଥର 21 ଅକ୍ଷ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ 3 ରଥର 42 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ 3 ରଥର 20 ଫୁଟ ଲମ୍ବ ବିଶିଷ୍ଟ 14 ଲେଖାଏଁ 14 ନାହାକା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8, ଦର୍ପଦଳନ ରଥର 9 ଏବଂ ନଦୀଘୋଷ ରଥର 11 14 ନାହାକା ଚୌପଟ ପରେ ଅଷ୍ଟକୋଣିଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ 3 ରଥର 8 ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ 3 ରଥର ଅଖକଣ୍ଟା, ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତି ଜାରି ରଖିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଆଜି ଜନ୍ମବାର୍ଷିକୀ ପାଳନ କରାଯାଉଛି। 1920 ମସିହା ମଇ 24 ତାରିଖରେ ଗ୍ରହଣ କରିଥିବା ନୀଳମଣି ରାଉତରାୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ 1977 ମସିହାରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। 1998 ମସିହାରେ ଲୋକସଭାକୁ ନିର୍ବାଚିତ ହେବା ପରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମଲିଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିଯାଆନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଦୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁ ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଶୁଭ ସନ୍ଧ୍ୟା। ଯୁବବାଣୀର ଆଉ ଏକ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ବର୍ଷା। ବନ୍ଧୁ, ଅନ୍ଧାର କେବେ ସ୍ଥାୟୀ ନୁହେଁ, ପ୍ରତ୍ୟେକ ରାତି ପରେ ନୂଆ ସକାଳ ଆସେ। ବନ୍ଧୁ, ଜୀବନରେ ସବୁବେଳେ ସୁଖ ରୁହେ ନାହିଁ, କେବେ କେବେ ସମୟ ଆମର ପରୀକ୍ଷା ନେଇଥାଏ। ଦୁଃଖ, ବିଫଳତା, ସମସ୍ୟା ଆମକୁ ଭାଙ୍ଗିବାକୁ ଚେଷ୍ଟା କରେ, କିନ୍ତୁ ଆମେ ସବୁବେଳେ ମନେ ରଖିବା ଉଚିତ ଯେ ଯେପରି ରାତି ସବୁବେଳେ ରୁହେ ନାହିଁ, ସେହିପରି ଖରାପ ସମୟ ମଧ୍ୟ ସବୁବେଳେ ସ୍ଥାୟୀ ନୁହେଁ। ପ୍ରତ୍ୟେକ ସମସ୍ୟା ଆମକୁ କିଛି ନୂଆ ଶିଖାଏ ଓ ଆମକୁ ଆଗକୁ ବଢ଼ିବାକୁ ଆହୁରି ଶକ୍ତିଶାଳୀ କରାଏ। ତେଣୁ ଜୀବନରେ କେବେ ହତାଶ ହେବା ଉଚିତ ନୁହେଁ, ନିଜର ଆତ୍ମବିଶ୍ୱାସ ଆଉ ଆଶାକୁ ଧରି ଆଗକୁ ବଢ଼ି ଚାଲିଲେ ନିଶ୍ଚୟ ଏକ ନୂଆ ସକାଳ ଆମ ପାଇଁ ଅପେକ୍ଷା କରିଥାଏ।

ଆଜିର ସନ୍ଧ୍ୟା ଟିକେ ବିଶେଷ ଖାସ, କାରଣ ଭାରତର ସର୍ବବୃହତ ସର୍ବଜନୀନ ପ୍ରସାରଣ ସଂସ୍ଥା ଆମ ସମସ୍ତଙ୍କର ପ୍ରିୟ ଆକାଶବାଣୀ ପୁରା କରୁଛି ତାର ଗୌରବମୟ 90 ବର୍ଷର ଯାତ୍ରା। 90 ବର୍ଷ, ଏହା କେବଳ ଏକ ସମୟର ଗଣନା ନୁହେଁ, ଏହା ହେଉଛି ଅସଂଖ୍ୟ ସ୍ମୃତି, ଅନୁଭବ, ସଙ୍ଗୀତ, ସଂସ୍କୃତି ଓ ଭାବନାର ଏକ ଅମୂଲ୍ୟ ଅଧ୍ୟାୟ। ଗାଁର ଚାଳ ଘରରୁ ସହରର ଉଚ୍ଚ ଉଚ୍ଚ ବିଲ୍ଡିଂ ପର୍ଯ୍ୟନ୍ତ, ସକାଳର ଭଜନରୁ ରାତିର ମନ୍ତ୍ରମୁଗ୍ଧ ଗୀତ ପର୍ଯ୍ୟନ୍ତ ଆକାଶବାଣୀ ସବୁବେଳେ ଲୋକମାନଙ୍କ ଜୀବନର ଗୋଟିଏ ଅଂଶ ରହିଆସିଛି। ତେଣୁ ଆକାଶବାଣୀର ଆଜି ଏହି ଗୌରବମୟ 90 ବର୍ଷ ପୂରଣର ଗୋଟିଏ ବିଶେଷ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଚାଲନ୍ତୁ ଆରମ୍ଭ କରିବା।

ଆଜି ଆମେ ଯେତେ ଡିଜିଟାଲ ଯୁଗରେ ବଞ୍ଚୁଛନ୍ତି, ସେତେବେଳେ ମଧ୍ୟ ରେଡିଓର ଆକର୍ଷଣ ବିଲକୁଲ କମିନି। କାହିଁକି ନା ରେଡିଓ କେବଳ ଏକ ମାଧ୍ୟମ ନୁହେଁ, ଏହା ହେଉଛି ଭାବନାର ସମ୍ପର୍କ। 1946 ଅଲ୍ ଇଣ୍ଡିଆ ରେଡିଓ ଭାବରେ ଯାତ୍ରା ଆରମ୍ଭ କରିଥିବା ଆକାଶବାଣୀ ଆଜି ଭାରତର ପ୍ରତ୍ୟେକ କୋଣରେ ପହଞ୍ଚି ଯାଇଛି। ଖବର, ସଙ୍ଗୀତ, କୃଷି, ସାହିତ୍ୟ, ଶିକ୍ଷା, ସଂସ୍କୃତି, ପ୍ରତ୍ୟେକ କ୍ଷେତ୍ରରେ ଆକାଶବାଣୀର ଅବଦାନ ଅସାଧାରଣ। ଅନେକ ଲୋକମାନଙ୍କ ପାଇଁ ଆଜି ମଧ୍ୟ ଦିନର ଆରମ୍ଭ ହୁଏ ଆକାଶବାଣୀର ସୁର ସହ।

ବନ୍ଧୁ ବିତି ଯାଇଥିବା ସମୟରେ ଟେଲିଭିଜନର ସୁବିଧା ନଥିଲା, କିନ୍ତୁ ରେଡ଼ିଓ ଥିଲା ପ୍ରାୟ ସମସ୍ତଙ୍କ ଘରର ଏକ ସଦସ୍ୟ। ସନ୍ଧ୍ୟା ହେଲେ ପରିବାରର ସମସ୍ତେ ରେଡ଼ିଓ ପାଖରେ ବସି ଶୁଣୁଥିଲେ ଖବର, କେହି କେହି ନାଟକ, କେହି କେହି ପୁରୁଣା ଗୀତ। ସେହି ସମୟ, ସେହି ଆତ୍ମୀୟତା ଆଜି ମଧ୍ୟ ଲୋକମାନଙ୍କ ମନରେ ସେମିତି ଜୀବନ୍ତ ହୋଇକି ରହିଛି। ଆକାଶବାଣୀ କେବଳ ଏକ କାର୍ଯ୍ୟକ୍ରମ ପ୍ରସାରଣ କରିନଥିଲା, ଏହା ମଣିଷକୁ ମଣିଷ ସହିତ ଯୋଡ଼ି ରଖୁଥିଲା। ସ୍ୱର ବଦଳିପାରେ, ପ୍ରଯୁକ୍ତି ବଦଳିପାରେ, କିନ୍ତୁ ଆକାଶବାଣୀ ସହିତ ଯୋଡ଼ି ରଖିଥିବା ଭାବନା କେବେ ମଧ୍ୟ ବଦଳେ ନାହିଁ। ଆଉ ଏ ଆକାଶବାଣୀର ଯୁବବାଣୀ ସବୁବେଳେ ଯୁବମାନଙ୍କ ପାଇଁ ଦେଇଛି ଏକ ସୁନ୍ଦର ମଞ୍ଚ। ଏଠାରେ ଯୁବମାନେ ନିଜର ଭାବନା, ସ୍ୱପ୍ନ, ପ୍ରତିଭା, ସୃଜନଶୀଳତାକୁ ପ୍ରକାଶ କରିପାରନ୍ତି। କେହି ଗୀତ ଗାଆନ୍ତି, କେହି କବିତା ପଢ଼ନ୍ତି, କେହି କେହି ନିଜ ଜୀବନର ଅନୁଭବ ଭାଗ କରନ୍ତି। ଏହି କାରଣରୁ ଯୁବବାଣୀ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଯୁବମାନଙ୍କ ଭାବନାର ଏକ ସୁନ୍ଦର ମଞ୍ଚ।

ଆକାଶବାଣୀ ଓ ସଙ୍ଗୀତର ସମ୍ପର୍କ ଅତ୍ୟନ୍ତ ଗଭୀର। ଅନେକ ମହାନ କଳାକାର ନିଜ ସଙ୍ଗୀତ ଯାତ୍ରା ଆରମ୍ଭ କରିଥିଲେ ଏହି ଆକାଶବାଣୀରୁ। ଭଜନ, ଲୋକଗୀତ, ଆଧୁନିକ ଗୀତ, ଶାସ୍ତ୍ରୀୟ ସଙ୍ଗୀତ ସବୁକୁ ଘରେ ଘରେ ପହଞ୍ଚାଇଥିଲା ଆକାଶବାଣୀ। ଆଜି ମଧ୍ୟ ଅନେକ ଲୋକ ରେଡିଓର ଗୀତ ଶୁଣିବାକୁ ବହୁତ ପସନ୍ଦ କରନ୍ତି, କାରଣ ରେଡିଓରେ ଥାଏ ଏକ ନିଜତ୍ୱ। ଆକାଶବାଣୀ କେବଳ ମନୋରଞ୍ଜନ ଦେଇନଥାଏ, ସମାଜର ସଚେତନତାରେ ମଧ୍ୟ ଏହାର ଭୂମିକା ଅସାଧାରଣ। ଦୁର୍ଯୋଗ ସମୟରେ ସଠିକ ସୂଚନା, କୃଷକମାନଙ୍କ ପାଇଁ କୃଷି ପରାମର୍ଶ, ସ୍ୱାସ୍ଥ୍ୟ ସଚେତନା, ଶିକ୍ଷାମୂଳକ କାର୍ଯ୍ୟକ୍ରମ ସବୁକିଛିରେ ଆକାଶବାଣୀ ସବୁବେଳେ ଆଗରେ ରହିଛି। କେବେ କେବେ ଏକ ସ୍ୱର ମଧ୍ୟ ମଣିଷକୁ ଆଶା ଦେଇପାରେ, ଆକାଶବାଣୀ ହେଉଛି ସେହି ଆଶାର ନାମ। କେହି ଏଠାରେ ନିଜର ପ୍ରତିଭା ଖୋଜନ୍ତି, କେହି ପ୍ରେରଣା ଖୋଜନ୍ତି, ଆଉ କେହି କେହି ନିଜର ଛୋଟବେଳର ସ୍ମୃତିକୁ ମନେ ପକାନ୍ତି।

ଯୁବବନ୍ଧୁ, ଆଜି ଯେତେବେଳେ ମୋବାଇଲ୍, ସୋସିଆଲ୍ ମିଡ଼ିଆ ଆମ ଜୀବନର ଅଂଶ ହୋଇଯାଇଛି, ସେତେବେଳେ ମଧ୍ୟ ରେଡ଼ିଓର ସେହି ପୁରୁଣା ଦିନ ମନକୁ ଆସିଲେ ଟିକେ ଅଲଗା ଖୁସି ଲାଗେ। ଯେତେବେଳେ ଘରେ ଘରେ ଗୋଟେ ରେଡ଼ିଓ ଥିଲା, ସକାଳେ ଭଜନ, ଦିନରେ କୃଷି କାର୍ଯ୍ୟକ୍ରମ, ସନ୍ଧ୍ୟାରେ ଗୀତ ଓ ନାଟକ, ସମସ୍ତଙ୍କର ଦିନଚର୍ଯ୍ୟାର ଅଂଶ ଥିଲା। ବର୍ଷା ଦିନେ ଚା ସହ ରେଡ଼ିଓର ଗୀତ, ପରୀକ୍ଷା ସମୟରେ ପ୍ରେରଣାଦାୟକ କଥା ଆଉ ପର୍ବପର୍ବାଣୀ ସମୟରେ ବିଶେଷ କାର୍ଯ୍ୟକ୍ରମ, ଏହି ସବୁ ସ୍ମୃତି ଆଜି ମଧ୍ୟ ସମସ୍ତଙ୍କ ମନରେ ସଜେଇ ହେଇକି ରହିଛି। ଆକାଶବାଣୀ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାରରେ ମଧ୍ୟ ଅନେକ ଅବଦାନ ରଖିଛି। ଅନେକ କବି, ଲେଖକ ଓ ସାହିତ୍ୟିକଙ୍କର ସୃଜନ ଆକାଶବାଣୀ ମାଧ୍ୟମରେ ଲୋକମାନଙ୍କ ପାଖକୁ ପହଞ୍ଚିଛି। ରେଡ଼ିଓର ନାଟକ, କବିତା ପାଠ, ଗଳ୍ପ, ଆଲୋଚନା, ଏହି ସବୁ ଆମର ଓଡ଼ିଆ ଭାଷାକୁ ଆହୁରି ଆଗକୁ ବଢ଼େଇ ନେଇଛି। ଆଜି ମଧ୍ୟ ଅନେକ ଲୋକ ରେଡ଼ିଓର ସୁନ୍ଦର ଓଡ଼ିଆ ଭାଷାକୁ ବହୁତ ପସନ୍ଦ କରନ୍ତି। ଆକାଶବାଣୀ ଅନେକ କଳାକାରମାନଙ୍କର ପ୍ରଥମ ମଞ୍ଚ ହୋଇଛି। କେହି ପ୍ରଥମ ଥର ଏଥିରେ ଗୀତ ଗାଇଥିଲେ, କେହି ପ୍ରଥମ ଥର କବିତା ପଢ଼ିଥିଲେ, ଆଉ

ଯୁବବନ୍ଧୁ ଟିଭିରେ ଆମେ ଚିତ୍ର ଦେଖିଥାଉ, କିନ୍ତୁ ରେଡିଓରେ ଆମେ କଳ୍ପନା କରିଥାଉ। ତାହା ହେଉଛି ରେଡିଓର ସବୁଠାରୁ ବଡ଼ ମାୟା। ଏକ ସୁନ୍ଦର ସ୍ୱର, ଏକ ମିଠା ଗୀତ, ଏକ ଭାବପୂର୍ଣ୍ଣ କଥା ମନକୁ ଛୁଇଁଯାଏ। ରେଡିଓ କେବଳ ଶୁଣିବାର ବିଷୟ ନୁହଁ, ଏହା ହେଉଛି ଅନୁଭବ କରିବାର ଏକ ଅନୁଭୂତି। ଆକାଶବାଣୀ ସବୁବେଳେ ଲୋକମାନଙ୍କର ନିକଟରେ ରହିଛି। ଗାଁର କୃଷକ ହେଉ କି ସହରର ଛାତ୍ର, ସମସ୍ତଙ୍କ ପାଇଁ ଏଠାରେ କିଛି ନା କିଛି ରହିଛି। ଯେମିତି କୃଷିମାନଙ୍କ ପାଇଁ ପରାମର୍ଶ ରହିଛି, ସ୍ୱାସ୍ଥ୍ୟର ସଚେତନା ରହିଛି, ଚାକିରିର ସୂଚନା ରହିଛି, ନାଟକ, ସଙ୍ଗୀତ, ଖବର ସବୁକିଛି ମିଳୁଛି। ଆଉ ଯୁବମାନଙ୍କ ପାଇଁ ତ ଏହା ଏକ ମଞ୍ଚ ଯେଉଁଠି ସେମାନେ ଆସିକି ନିଜର ପ୍ରତିଭାକୁ ଚିହ୍ନି ପାରିବେ। ଏହି ସବୁକିଛି ଏକାଠି ମିଳୁଛି ଆକାଶବାଣୀରେ। ସେଥିପାଇଁ ଆକାଶବାଣୀ ସବୁବେଳେ ଲୋକମାନଙ୍କର ନିଜ ପରି ଲାଗିଛି। କିଛି ଜଣ କୁହନ୍ତି ଯେ ଆଜିର ଡିଜିଟାଲ ଯୁଗରେ ସବୁକିଛି ତ ମୋବାଇଲରେ ମିଳୁଛି, କିନ୍ତୁ ଏହି ଡିଜିଟାଲ ଯୁଗରେ ମଧ୍ୟ ରେଡିଓର ଲୋକପ୍ରିୟତା କେବେ ମଧ୍ୟ କମିନି। ଆଜି ମଧ୍ୟ ଲୋକମାନେ ମୋବାଇଲ ଆପ୍ ମାଧ୍ୟମରେ ଆକାଶବାଣୀ ଶୁଣୁଛନ୍ତି। ଏହା ପ୍ରମାଣ କରେ ଯେ ଭଲ ଜିନିଷ ଆଉ ଭଲ ସ୍ୱରର ମୂଲ୍ୟ କେବେ ମଧ୍ୟ କମେ ନାହିଁ।

ବନ୍ଧୁ, କିଛି ସମ୍ପର୍କ ଏମିତି ଥାଏ ଯାହାକୁ ଆମେ ଦେଖିପାରୁନାହୁଁ, କିନ୍ତୁ ଅନୁଭବ କରିପାରୁ। ରେଡିଓ ସହିତ ଆମ ସମ୍ପର୍କ ମଧ୍ୟ ଠିକ୍ ସେହିପରି। ଏକ ଛୋଟ ରେଡିଓରୁ ଆସୁଥିବା ସ୍ୱର କେବେ ଆମକୁ ହସାଏ, କେବେ ଆମକୁ ଟିକେ ଇମୋସନାଲ କରିଦିଏ, ଆଉ କେବେ କେବେ ଆମର ଏକା ସମୟରେ ସେ ସାଥୀ ମଧ୍ୟ ହୋଇଯାଏ। ରାତିର ନିରବତାରେ ଗୋଟେ ସୁନ୍ଦର ସଙ୍ଗୀତ, ବର୍ଷା ଦିନରେ ସେଇ ପୁରୁଣା ଗୀତ, ସକାଳେ ଭଜନ, ଏହି ସବୁ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ଆମ ଜୀବନର ଅନୁଭୂତି। ସେଇଥିପାଇଁ ତ 90 ବର୍ଷ ପରେ ମଧ୍ୟ ଆକାଶବାଣୀର ସ୍ୱର ଆଜି ମଧ୍ୟ ଲୋକମାନଙ୍କ ହୃଦୟରେ ଜୀବନ୍ତ। ଆମେ ସବୁବେଳେ ରେଡିଓରେ ସୁନ୍ଦର ସ୍ୱର ଶୁଣିଥାଉ, କିନ୍ତୁ ସେହି ସ୍ୱର ପଛରେ ରହିଥାଏ ଅନେକ ପରିଶ୍ରମ। ଗୋଟିଏ କାର୍ଯ୍ୟକ୍ରମକୁ ସୁନ୍ଦର କରିବା ପାଇଁ ଉପସ୍ଥାପକ, ଉପସ୍ଥାପିକା, ଟେକ୍ନିସିଆନ, ପ୍ରଡ୍ୟୁସର, ସଙ୍ଗୀତ ବିଭାଗ ସମସ୍ତଙ୍କର ଅବଦାନ ରହିଥାଏ। ମାଇକ୍ ସମ୍ମୁଖରେ ଆସୁଥିବା ଏକ ସ୍ୱର ହଜାର ହଜାର ଲୋକଙ୍କ ମନକୁ ଛୁଇଁ ଯାଇଥାଏ। ଏହା ହେଉଛି ରେଡିଓର ସବୁଠାରୁ ବଡ଼ ଶକ୍ତି। ଆଜିର ଏହି ବିଶେଷ ଅବସରରେ ଆକାଶବାଣୀ ସହିତ ଯୋଡ଼ି ରହିଥିବା ସମସ୍ତଙ୍କୁ ଆମର ଅନେକ ଅନେକ ସମ୍ମାନ ଓ ଶୁଭେଚ୍ଛା।

ବନ୍ଧୁ, ଗୀତ କ'ଣ କେବଳ ଶୁଣିବା ପାଇଁ? ବିଲକୁଲ ନୁହେଁ, ଏହା ଅନୁଭବ କରିବା ପାଇଁ। ଏବଂ ରେଡିଓରେ ଶୁଣାଯାଉଥିବା ଗୀତର ଅନୁଭୂତି କିଛି ଅଲଗା, କାହିଁକି ନା ସେଠାରେ ସଙ୍ଗୀତ ନୁହଁ, ସେଠାରେ ଭାବନା ଥାଏ। କେବେ ଗୀତ ଆମକୁ ଆମର ପିଲାଦିନକୁ ନେଇଯାଏ, ପୁଣି କେବେ ପୁରୁଣା ସ୍ମୃତିକୁ ମନେ ପକାଏ, ଆଉ କେବେ ଜୀବନକୁ ନୂଆ ଉତ୍ସାହ ଦେଇଥାଏ। ସେଇଥିପାଇଁ ରେଡିଓ ଓ ସଙ୍ଗୀତର ସମ୍ପର୍କ ସବୁବେଳେ ସ୍ୱତନ୍ତ୍ର ଓ ସୁନ୍ଦର। ସମୟ ସହିତ ପ୍ରଯୁକ୍ତି ବଦଳୁଛି। ଆଜି ରେଡିଓ, ମୋବାଇଲ ଓ ଇଣ୍ଟରନେଟ୍ ମାଧ୍ୟମରେ ଅନେକ ଲୋକଙ୍କ ପାଖକୁ ପହଞ୍ଚୁଛି, କିନ୍ତୁ ଆକାଶବାଣୀର ମୂଳ ଉଦ୍ଦେଶ୍ୟ ସେମିତି ଅଛି, ଲୋକଙ୍କୁ ଯୋଡ଼ି ରଖିବା। ଆଗାମୀ ଦିନରେ ମଧ୍ୟ ଏହି ସ୍ୱର ଏହିଭଳି ଲୋକମାନଙ୍କ ହୃଦୟରେ ରହୁ।

ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର। ଆପଣଙ୍କର ପ୍ରିୟ ମନପସନ୍ଦର ଫୋନ୍ କାର୍ଯ୍ୟକ୍ରମ ହ୍ୟାଲୋ ଯୁବବାଣୀ। ଯଦି ଆପଣମାନେ ମଧ୍ୟ ଆମର ହ୍ୟାଲୋ ଯୁବବାଣୀ କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହାନ୍ତି, ତାହେଲେ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଗୁରୁବାର ମଧ୍ୟାହ୍ନ 12:00-12:30 ମଧ୍ୟରେ ଆମକୁ କଲ୍ କରନ୍ତୁ ଏବଂ ଏହାର ପ୍ରସାରଣ ଆପଣମାନେ ଶୁଣିବେ ସେହି ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସନ୍ଧ୍ୟା 5:30। ଆମକୁ କଲ୍ କରିବା ପାଇଁ ଆମ ନମ୍ବର 2 ହେଲା 0680-2220-521 ଏବଂ ଅନ୍ୟ ଗୋଟିଏ ନମ୍ବରଟି ହେଉଛି 0680-2222-621।

ତାହେଲେ ବନ୍ଧୁ, ଆଜି ତ ସମୟ ସହି ଆସିଲାଣି। ଆଶା କରୁଛି ଆକାଶବାଣୀର ଗୌରବମୟ 90 ବର୍ଷର ପୁରା ହେବାକୁ ନେଇଥିବା ଏହି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଯଦି ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ଭଲ ଲାଗିଛି, ତାହେଲେ ଆମକୁ ଚିଠି ଲେଖି ଜଣାଇବାକୁ ଜମାରୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବା ପାଇଁ ଆମ ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବ୍ରହ୍ମପୁର। ଆଉ ଆମ ପିନ୍କୋଡ଼ ନମ୍ବରଟି ହେଉଛି 760001। ପୁଣି ଥରେ କହିଦେଉଛି 760001। ତାହେଲେ ଆଜିର ଉପସ୍ଥାପନରୁ ମୁଁ ବର୍ଷା ବିଦାୟ ନେଉଛି। ନମସ୍କାର।

0: ଏତି କଥା ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
0: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଥିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
0: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ଆବେଦନ କରନ୍ତୁ।
3: ଶେଷରେ ଆଜି ଯୁବପିଢ଼ି ମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ, ଉପସ୍ଥାପନାରେ ଥିଲେ ବର୍ଷାରାଣୀ ପାଣିଗ୍ରାହୀ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 7.6 MHz ଯୋଗେ ଆକାଶବାଣୀ ବ୍ରହ୍ମପୁର ସମର୍ଥନ ଷ୍ଟୁଡ଼ିଓ ଗୁଡ଼ିରେ ସନ୍ଧ୍ୟା 6:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରେଜୀରେ ସମ୍ବାଦ। ରିଲେକରୁ ପ୍ରସାର କରୁଛି ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: In programs as part of our series People's Padma on Akashwani. In these episodes, we provide listeners insights into the work and life of Padmavadis. These episodes have been broadcast today and tomorrow on 100.1 Akashwani Gold Channel. It can also be heard on our News on AIR app and News on AIR official YouTube channel. So stay tuned to Akashwani today and tomorrow. A four-member medical team from the All India Institute of Medical Sciences, AIIMS Delhi, today conducted the second autopsy of the former model turned actor Trisha Sharma in Bhopal. The postmortem lasted nearly 3 hours under tight security arrangements. After completion of legal formalities, the body was handed over to the family and the last rites were performed at the Bhadbhada Crematorium in Bhopal. Her family had requested the medical team to adopt a multidisciplinary forensic, pathological and radiological approach and independently examine concerns they claim were not adequately addressed during the first postmortem conducted in city. The India Meteorological Department has issued a red color warning for heatwave to severe heatwave conditions over East Uttar Pradesh, East Madhya Pradesh and Vidarbha today. The weather agency also forecasts heatwave conditions in isolated pockets over Uttar Pradesh, Madhya Pradesh, Vidarbha, Punjab, Haryana, Chandigarh and Delhi during the next 5 days. And with that, we end this news bulletin.
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଜ ଯୋଗେ ଶ୍ରୋତାମାନେ ଶୁଣନ୍ତୁ ଚଳିତ ଅଧିବେଶନର ସନ୍ଧ୍ୟାରେ ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାରିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆଜି ସନ୍ଧ୍ୟା 6:10 ଶୁଣିବେ ଧାରାବାହିକ ସନ୍ଧ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 41ତମ ଭାଗ ପର୍ବ ଶୁଣିବେ ସନ୍ଧ୍ୟା 6:25 ଓଡ଼ିଆ ଦେଶଭକ୍ତି ଗୀତଟିଏ ସନ୍ଧ୍ୟା 6:30 ରହିଛି ଓଡ଼ିଆ ଆଲବମ୍ ଗୀତ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିବା ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ସନ୍ଧ୍ୟା 6:45 ଆଜି ସନ୍ଧ୍ୟା 6:55 ରହିଛି ସାପ୍ତାହିକ ଜନଜୀବନ ସମ୍ବାଦ ରିଲେ କରି ପ୍ରଚାର କରିବା ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:00 ପ୍ରଚାର କରିବୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ରାତି 7:25 ରାତି 7:30 ରହିଛି ଆଜିର ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ ଆଜି ଏଥିରେ ଶୁଣିବେ ଉତ୍ପାଦନ ବୃଦ୍ଧି ପାଇଁ ଉନ୍ନତ କିସମ ବିହନର ଆବଶ୍ୟକତା ଏ ସମ୍ପର୍କରେ କୃଷି ଅଧିକାରୀ ଡକ୍ଟର ଅଜୟ କୁମାର କରଙ୍କ ସହିତ କଥାବାର୍ତ୍ତା ରାତି 8:00 ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ପରେ ରହିଛି କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ରାତି 8:15 ସାପ୍ତାହିକ ସମାଚାର ଦର୍ପଣ ରିଲେ କରି ପ୍ରଚାର କରିବା ଆକାଶବାଣୀ କଟକ କେନ୍ଦ୍ରରେ ଶୁଣିପାରିବେ ରାତି 8:30 ବିଦ୍ୟାର୍ଥୀ କାର୍ଯ୍ୟକ୍ରମ ରହିଛି ରାତି 9:00 ଆଜି ରାତି 10:00 ପ୍ରଚାର କରିବୁ ଅଖିଳ ଭାରତୀୟ ସଙ୍ଗୀତ ସଭା କାର୍ଯ୍ୟକ୍ରମ ଶୁଣିପାରିବେ ରାତି 10:00 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ତେବେ ଶ୍ରୋତାବନ୍ଧୁ ଏହା ଥିଲା ଚଳିତ ଅଧିବେଶନର ସନ୍ଧ୍ୟାରେ ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାରକ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା

ଶୁଣିଲେ ଦେଶଭକ୍ତି ଗୀତଟିଏ ପରିବେଷଣ କଲେ ମହମ୍ମଦ ଅଭିଦ ଏବଂ ମମତା ଏବଂ ତାଙ୍କ ସାଥୀଙ୍କ କଣ୍ଠରେ ସଙ୍ଗୀତ ପ୍ରଦୀପ୍ତ କର କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଗୀତଟି ଓଡ଼ିଆ ଆଲବମ୍ ଗୀତ ଆଜି ଏହି କ୍ରମରେ ଆସନ୍ତି ଶୁଣିବା

ମୋ ପ୍ରେମିକାମାନଙ୍କୁ ଏହି ଶେଷ ଅନୁରୋଧ ମୋର। ଗୀତଟିକୁ ଗାଇଛନ୍ତି ବର୍ଷା ଛିଟା ଆଲବମ୍ରୁ କୁମାର ବାପି। ପଞ୍ଚାନନ ନାୟକଙ୍କ ଗୀତ ରଚନାରେ ସଙ୍ଗୀତ ଦେଇଛନ୍ତି ପ୍ରେମାନନ୍ଦ।

0: ନୂଆଦିଲ୍ଲୀରେ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରି ରାଷ୍ଟ୍ରପତି ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ବିଶେଷଜ୍ଞ ଦଳ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମାନସିକ ରୋଗ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସ୍କିଜୋଫ୍ରେନିଆ ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ପରାମର୍ଶ ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ରମ ମହେନ୍ଦ୍ର କୁମାର ମିଶ୍ର ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ମହେନ୍ଦ୍ର କୁମାର ମିଶ୍ର କୁହନ୍ତି।
1: बचपन में मैं आदिवासी कल्चर में ही अपने को अनुकूलित किया था, इसलिए मुझे जो अपॉर्चुनिटी मिला वो मेरे आदिवासी लोक संगीत लोक नृत्य और लोक साहित्य की ओर प्रेरित किया। पद्मश्री सम्मान मिलने के बाद मैं तो एक दो मिनट के लिए स्तब्ध हो गया, हुआ कैसे, क्योंकि जो अलिखित कला है जिसको कि अनुष्ठान में उसका मान्यता अभी तक नहीं मिला है, उसी को मैंने 40 साल तक काम किया और उसी को स्कूल एजुकेशन में भी डाला। 41 लैंग्वेजेस में 5 स्टेट में 35 लाख बच्चों को क्लास 1 से क्लास 5 तक शिक्षण सामग्री मैंने बनाने के लिए मदद किया।
0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇକୁ ଏକ ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବା ପାଇଁ ଆଇଆଇଟି ମାଡ୍ରାସ୍ର ଅଧ୍ୟାପକ ଏବଂ ବିଶେଷଜ୍ଞମାନଙ୍କର ଏକ ଦଳ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ପରୀକ୍ଷାଫଳ ପ୍ରକାଶିତ ହେବା ପରେ ସେବା ପୋର୍ଟାଲ୍ ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଓ ମତାମତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଆଇଆଇଟି ମାଡ୍ରାସ୍ର ବିଶେଷଜ୍ଞ ଦଳ ବ୍ୟବସାୟର ବୈଷୟିକ ଉନ୍ନତି ପାଇଁ କାର୍ଯ୍ୟ କରିବେ। ବିଶେଷକରି ପୋର୍ଟାଲ୍ର ସ୍ଥିରତା ଏବଂ ସର୍ଭରର କାର୍ଯ୍ୟଦକ୍ଷତା ଯାଞ୍ଚ କରାଯିବ। ବିଶେଷଜ୍ଞ ଦଳର ରିପୋର୍ଟ ଆଧାରରେ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। କନକତୁରାରେ ପ୍ରାୟ 8 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଅତିଥିଶାଳା ସହ ପ୍ରସ୍ତାବିତ 2 ସଡ଼କ ପ୍ରକଳ୍ପର ଶ୍ରୀ ପୂଜାରୀ ଶିଳାନ୍ୟାସ କରିଛନ୍ତି। ଲଖନପୁର ବ୍ଲକ କାର୍ଯ୍ୟାଳୟ ପରିସରରେ 6 କୋଟି ଟଙ୍କା ଅନୁଦାନରେ ନିର୍ମିତ ଶତାଧିକ ପ୍ରକଳ୍ପର ଲୋକାର୍ପଣ କରାଇବା ସହ ନବନିର୍ମିତ ଅତିରିକ୍ତ ବ୍ଲକ କାର୍ଯ୍ୟାଳୟର ଉଦ୍ଘାଟନ କରିଛନ୍ତି। ଆଜି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରି ବିଭିନ୍ନ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ବର 1800117800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବର

0: ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11:00ରୁ ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ପତ୍ର ଲେଖାଯାଇଛି। ଏଥିଲାଗି କ୍ଷେତ୍ର କର୍ମଚାରୀମାନେ ସଜାଗ ରହିବା ସହ କୌଣସି ଅଭାବନୀୟ ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟି କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ବଳବତ୍ତର ରହିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 8 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣ୍ଡି କାର୍ଯ୍ୟ ଆଜିଠାରୁ ବନ୍ଦ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ 36 ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତର କାଠ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଚଳିତ ବର୍ଷ ରଥଯାତ୍ରାର ସୁପରିଚାଳନା ପାଇଁ ବିଭିନ୍ନ ବୈଠକର ଆୟୋଜନ ହେବା ସହ ସରକାର ଉପଯୁକ୍ତ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। 3 ରଥର 21 ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ 3 ରଥର 42 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ 3 ରଥର 20 ଫୁଟ ଲମ୍ବ ବିଶିଷ୍ଟ 14 ଲେଖାଏଁ 14 ନାହାରା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8, ଦର୍ପଦଳନ ରଥର 9 ଏବଂ ନନ୍ଦିଘୋଷ ରଥର 11, 14 ନାହାକା ଚୌପଡ଼ ଉପରେ ଅଷ୍ଟକୋଣୀ ଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ 3 ରଥର 8 ଲେଖାଏଁ ତୀଖଗୁଜରେ ସିଂହ ବିରାଳ ରୂପ ଖୋଦି କରୁଛନ୍ତି। ଉଦ୍ଧା ସେବକମାନେ 3 ରଥର ଅକକଣ୍ଟା, ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତ ଜାରି ରଖିଛନ୍ତି। ସୂଚନା ଅନୁସାରେ ଆସନ୍ତା ଜୁନ୍ 29 ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14 ନବଯୌବନ ଦର୍ଶନ, ଜୁଲାଇ 16 ରଥଯାତ୍ରା, 20 ହେରା ପଞ୍ଚମୀ, 24 ବଢ଼ାଯାତ୍ରା, 25 ସୁନାବେଶ ଏବଂ 27 ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହେବ। ସମାଜରେ ମାନସିକ ରୋଗୀଙ୍କ ନିମନ୍ତେ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି, ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାରନ୍ତୁ। ଶୁଣନ୍ତୁ ଏ ସମ୍ପର୍କରେ ରିପୋର୍ଟ।
1: ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ବିଶେଷ ଭାବେ ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟ ଦକ୍ଷତାକୁ ପ୍ରଭାବିତ କରିଥାଏ। ବିଶେଷଜ୍ଞଙ୍କ ମତରେ ରୋଗରେ ପୀଡ଼ିତ ବ୍ୟକ୍ତି ଅନେକ ସମୟରେ ଅସାଧାରଣ ଆଚରଣ କରିଥାନ୍ତି। ସେମାନେ କଳ୍ପନାରେ ଶବ୍ଦ ଶୁଣିବା, ଅସତ୍ୟ କଥାକୁ ସତ୍ୟ ବୋଲି ବିଶ୍ୱାସ କରିବା, ଅତ୍ୟଧିକ ଭୟଭୀତ ହେବା ଓ ସମାଜରୁ ଦୂରେଇ ରହିବା ପରି ଲକ୍ଷଣ ପ୍ରକାଶ କରିଥାନ୍ତି। ଜନ୍ମଗତ କାରଣ, ମାନସିକ ଚାପ, ପାରିବାରିକ ପରିବେଶ ଓ ମସ୍ତିଷ୍କର ରାସାୟନିକ ପ୍ରକ୍ରିୟାରେ ପରିବର୍ତ୍ତନ ଏହି ରୋଗର ମୂଳ କାରଣ ବୋଲି ବିଶ୍ୱାସ କରାଯାଏ। ସାଧାରଣତଃ ଯୁବାବସ୍ଥାରେ ରୋଗ ଲକ୍ଷଣ ଦେଖାଯାଇଥାଏ। ସଠିକ୍ ସମୟରେ ଚିକିତ୍ସା, ନିୟମିତ ଔଷଧ ଏବଂ ଡାକ୍ତରଙ୍କ ପରାମର୍ଶ ନିଆଗଲେ ଜଣେ ରୋଗୀ ସାଧାରଣ ମଣିଷ ପରି ଜୀବନଯାପନ କରିପାରିବ। ପରିବାରର ସହଯୋଗ, ସମାଜର ସକାରାତ୍ମକ ଭାବନା ଓ ମାନସିକ ସମର୍ଥନ ରୋଗୀଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରତିବର୍ଷ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ମାନସିକ ସ୍ୱାସ୍ଥ୍ୟକୁ ଶାରୀରିକ ସ୍ୱାସ୍ଥ୍ୟ ପରି ସମାନ ଗୁରୁତ୍ୱ ଦେବାକୁ ଚିକିତ୍ସକମାନେ ପରାମର୍ଶ ଦେଇଛନ୍ତି। ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ଦିନରେ ବିଭିନ୍ନ ଚିକିତ୍ସାଳୟ, ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ, ଆଲୋଚନାଚକ୍ର ଓ ପରାମର୍ଶ ଶିବିର ଆୟୋଜନ କରାଯାଉଛି। ରୋଗ ସମ୍ପର୍କରେ କଟକ ବଡ଼ ମେଡିକାଲର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅଶ୍ରୁମୋଚନ ସାହୁ ଆକାଶବାଣୀକୁ କହିଛନ୍ତି,
2: ସିଜୋଫ୍ରେନିଆ ଏକ ଗୁରୁତର ମାନସିକ ରୋଗ ଯେଉଁଥିରେ ମଣିଷ ଚିନ୍ତା ଶକ୍ତିରେ ଅବ୍ୟବହାର ଅଛି। ସନ୍ଦେହ କରିବା, ଅବାନ୍ତର କଥା ହେବା, ହସିବା, ହଠାତ୍ ରାଗିଯିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ସାଧାରଣତଃ 20-30 ଆରମ୍ଭ ହୁଏ। ସେମାନଙ୍କ ଭିତରେ ବୁଝିପାରନ୍ତିନି ରୋଗ ବିଷୟରେ କଣ ଆରମ୍ଭ ହେଲା, କେମିତି ହେଲା, ଏଥିପାଇଁ ଦରକାର ରୋଗ ବିଷୟ ଠିକ୍ରେ ଜାଣିବା।
1: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ଖାତାରିଣିଆ।
0: ଓଡ଼ିଶା ବେସ୍ବଲ୍ ସଂଘ ଆନୁକୂଲ୍ୟରେ ଆଜିଠାରୁ 31ତମ ଜାତୀୟ ସବ୍ଜୁନିୟର ବେସ୍ବଲ୍ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱର

0: ଏହି ପ୍ରତିଯୋଗିତାରେ 20 ବାଳକ ଓ 18 ବାଳିକା ଦଳ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀରେ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବା ରାଷ୍ଟ୍ରପତି। ତ୍ରୁଟିଶୂନ୍ୟ ଗୁଣ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ବିଶେଷଜ୍ଞ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଖରାଦିନେ ଗାଁକୁ ବୁଲିଯିବା ଲାଗି ସମସ୍ତଙ୍କର ଉତ୍ସୁକତା ବଢ଼ିଯାଏ। ଗାଁର ଶାନ୍ତ ସବୁଜ ପରିବେଶ, ଆମ୍ବ ଗଛରେ ଦୋଳି ବାନ୍ଧି ଝୁଲିବା, ସାଙ୍ଗସାଥୀଙ୍କ ସହ ଲୁଚକାଳି, ବାଟି, କବାଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ଖେଳିବା ପ୍ରତ୍ୟେକ ପିଲାଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇଥାଏ। ଗାଁର ଦେଶ ଭାରତରେ ବହୁ ବିଚିତ୍ର ବିଶେଷତ୍ୱ ଥିବା ଗାଁ ରହିଛି। ବିଦେଶରେ ବି ଏପରି ଗାଁ ଅଛି ଯାହା କଥା ଜାଣିଲେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ। ଏପରି କେତେକ ଗାଁ ସମ୍ପର୍କରେ ଆସନ୍ତୁ ଜାଣିବା। ଗାଁ କହିବା ମାନେ ତ ବିଲ, ବଣ, ପଡ଼ିଆ, ତୋଟା ଆଖି ଆଗରେ ଦେଖାଯାଏ। ତେବେ ଏହା ଏମିତି ଏକ ଗାଁର କଥା ଯେଉଁଠି ବାସିନ୍ଦାମାନେ ପାଦ ରଖିବାକୁ ମାଟି ପାଆନ୍ତି ନାହିଁ, କାରଣ ଏ ଗାଁଟି ସମୁଦ୍ରରେ ରହିଛି। ଏଠାକାର ବାସିନ୍ଦା 24 ଘଣ୍ଟା ସମୁଦ୍ର ମଧ୍ୟରେ ରହିଥାନ୍ତି। ଏହା ସେମାନଙ୍କର ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଦୁନିଆ କହିଲେ ଭୁଲ ହେବ ନାହିଁ। ଚୀନ୍ର ଫୁଜିଆନ୍ ରାଜ୍ୟରେ ଦକ୍ଷିଣ ପୂର୍ବ ସ୍ଥିତ ନିଙ୍ଗଡ଼େଠାରେ ସମୁଦ୍ର ଉପରେ ଏପରି ବସତି ଦେଖିବାକୁ ମିଳେ। ଏହାର ନାମ ସାନ୍ଡୁ ଆଓ। ସମୁଦ୍ର ଉପରେ ପ୍ରତିଷ୍ଠିତ ଏହା ବିଶ୍ୱର ଏକମାତ୍ର ଗ୍ରାମ। ଏଠାରେ ଘରଗୁଡ଼ିକ ସମୁଦ୍ର ଜଳରେ ଭାସୁଥାନ୍ତି। ପ୍ରାୟ 1300 ବର୍ଷ ପ୍ରାଚୀନ ଏହି ଗାଁର ବର୍ତ୍ତମାନର ଜନସଂଖ୍ୟା 8500 ପାଖାପାଖି। ଏମାନେ ମାଛ ଧରି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଟାଙ୍କା ଭାବେ ପରିଚିତ। ଏମାନଙ୍କୁ ଜିପ୍ସିସ୍ ଅଫ୍ ଦ ସି ବୋଲି ବି କୁହାଯାଏ। ଶାସକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ବହୁ ପୂର୍ବେ ଏମାନେ ଗାଁ ଛାଡ଼ି ସମୁଦ୍ରକୁ ଚାଲି ଆସିଥିଲେ। ଏପରିକି ଏମାନେ ସ୍ଥଳଭାଗକୁ କେବେ ଯାଆନ୍ତି ନାହିଁ କି ସ୍ଥଳଭାଗର ବାସିନ୍ଦାଙ୍କୁ ପସନ୍ଦ କରନ୍ତି ନାହିଁ। ସାମୁଦ୍ରିକ ଜୀବନକୁ ନେଇ ନିଜର ଜୀବିକା ନିର୍ବାହ କରନ୍ତି। ଦକ୍ଷିଣ ପଶ୍ଚିମ ଫ୍ରାନ୍ସରେ ଏପରି ଏକ ଗାଁ ରହିଛି ଯାହା ଭୁଲା ମଣିଷଙ୍କ ଗାଁ ନାମରେ ପରିଚିତ। ଏଠାରେ ପ୍ରତ୍ୟେକ ବାସିନ୍ଦା ଭୁଲିଯିବା ରୋଗ ବା ଡିମେନ୍ସିଆରେ ଆକ୍ରାନ୍ତ। ଏହି ଗାଁର ନାଁ ଲାଣ୍ଡେସ୍। ଏଠାକାର ମୁଖ୍ୟ ଛକରେ ସବୁ ପ୍ରକାର ଆବଶ୍ୟକ ଜିନିଷ ମିଳୁଥିବା ଏକ ଷ୍ଟୋର୍ ରହିଛି, ହେଲେ ଜିନିଷ ଆଣି ଟଙ୍କା ଦେବାକୁ ହୁଏ ନାହିଁ। ଏଠାକାର ବାସିନ୍ଦାଙ୍କୁ ମାଗଣାରେ ଦୋକାନ, ରେସ୍ତୋରାଁ ସହ ଥିଏଟର ଯିବା ପରି ବିଭିନ୍ନ କାର୍ଯ୍ୟକଳାପ ସାମିଲ ହେବାକୁ ଉତ୍ସାହିତ କରାଯାଇଥାଏ। ଅସଲରେ ଗବେଷଣା ପାଇଁ ବୋର୍ଡୋ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦଳ ଏହି ଗାଁ ପ୍ରତିଷ୍ଠା କରିଛନ୍ତି। ଏଠାରେ ଆଲଜାଇମର ଏବଂ ଡିମେନ୍ସିଆ ଆକ୍ରାନ୍ତ ରୋଗୀମାନଙ୍କୁ ରଖାଯାଇଛି। କୌଣସି ଚିନ୍ତା ନ କରି ସ୍ୱାଧୀନ ଜୀବନ ଜିଇଁବାରେ ସେମାନଙ୍କୁ ଆରୋଗ୍ୟ ମିଳିପାରୁଛି କି ନାହିଁ ସେ ସଂକ୍ରାନ୍ତରେ ଏଠାରେ ଗବେଷଣା କରାଯାଉଛି। ଏହାର ନେତୃତ୍ୱ ନେଉଥିବା ପ୍ରଫେସର ପ୍ରତି 6 ମାସରେ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥାନ୍ତି। 120 ଜଣ ସ୍ମୃତି ବିଭ୍ରମ ଆକ୍ରାନ୍ତ ରୋଗୀଙ୍କ ସହ ସେତିକି ସଂଖ୍ୟାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଏହି ଗାଁରେ ରହୁଛନ୍ତି। ଏଠାରେ ଗ୍ରାମବାସୀଙ୍କ ପାଇଁ କିଣାକିଣି, ସଫେଇ ଆଦି କାମ ପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇ ନାହିଁ। ସେମାନେ ନିଜ ଇଚ୍ଛାରେ ଏସବୁ କରିପାରୁଛନ୍ତି ଏବଂ ବିନା ଚିନ୍ତାରେ ରହିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଗବେଷକମାନେ ଜଣାଇଛନ୍ତି। ଇରାନର ଅଜରବୈଜାନ ଅନ୍ତର୍ଗତ ଏକ ଗାଁ ହେଉଛି କାଣ୍ଡବନ। ଏଠାକାର ବିଶେଷତ୍ୱ ହେଲା ଲୋକେ ଘର ବଦଳରେ ଉଇ ହୁଙ୍କା ପରି ଗୁମ୍ଫାରେ ରହିଥାନ୍ତି। ଗାଁର ଲୋକ ସଂଖ୍ୟା କିଛି କମ୍ ନୁହେଁ। ପ୍ରାୟ 600 ବାସିନ୍ଦା ରହୁଥିବା ଏହି ଗାଁର ଘରଗୁଡ଼ିକ ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ ପରେ ବାହାରୁଥିବା ପାଉଁଶରେ ନିର୍ମିତ ହୋଇଛି। ଏହି କୋଣାକାର ଘରଗୁଡ଼ିକୁ କୌଣସି ଉଚ୍ଚ ସ୍ଥାନରୁ ଦେଖିଲେ ଉଇ ହୁଙ୍କା ପରି ଦେଖାଯାଇଥାଏ। ଏଠାକାର ବାସିନ୍ଦାମାନେ ଦାବି କରନ୍ତି ସେମାନଙ୍କର ଏହି ଘରଗୁଡ଼ିକ ପ୍ରାୟ 700 ବର୍ଷ ପୁରୁଣା। ସ୍ଥାନୀୟ ଭାଷାରେ ଏହି ଘରକୁ କାରନ୍ ବୋଲି କୁହାଯାଏ, ଯାହାର ଅର୍ଥ ମହୁମାଛିଙ୍କ ବସା। ମଙ୍ଗୋଲ ସେନାବାହିନୀ ଭୟରେ ଲୋକେ ଏଠାରେ ଗୁମ୍ଫାଗୁଡ଼ିକରେ ଆଶ୍ରୟ ନେବା ସମୟରୁ ଏହି ଘର ନିର୍ମିତ ହୋଇଥିବା କୁହାଯାଏ। କିଛି ବର୍ଷ ହେବ ଲୋକମାନେ ନିଜ ନିଜ ଘରର ଆକାର ବଢ଼ାଇବା ସହିତ ଏହାକୁ 2 ତଥା 4 ମହଲା ବିଶିଷ୍ଟ କରୁଛନ୍ତି। ଆରାମଦାୟକ

0: ଅବସ୍ଥାରେ ସୁସଜ୍ଜିତ କରିବା ଲାଗି ମଧ୍ୟ ଚେଷ୍ଟା ଚଳାଇଛନ୍ତି। ଗୁମ୍ଫା ଭଳି ଘର ହୋଇଥିବାରୁ କେତେକ ସ୍ଥାନରେ ତାପମାତ୍ରା ଆପେ ନିୟନ୍ତ୍ରିତ ହୋଇଥାଏ, ତେଣୁ ଶୀତ କିମ୍ବା ଖରାଦିନେ କୌଣସି ସମସ୍ୟା ହୁଏ ନାହିଁ। ହାତ ଭିତରେ ବସତି, ହଁ, ଆମେରିକା ପରି ବିକଶିତ ଦେଶରେ ଏପରି ଏକ ଗାଁ ରହିଛି ଯେଉଁଠିକି ଚିଠି ନେବା ଆଣିବା ଲାଗି ଦୀର୍ଘଦିନ ସମୟ ଲାଗେ। ସେଠାରେ ଲୋକେ ଭୂପୃଷ୍ଠରୁ ଶତାଧିକ ଫୁଟ ତଳେ ବେଶ ଆରାମରେ ଜୀବନ ବିତାଉଛନ୍ତି। ହୱାସୁ କ୍ୟାନିୟନ ନିକଟରେ ଏକ ଗଭୀର ଖାତ ମଧ୍ୟରେ ଥିବା ଏହି ସ୍ଥାନଟି ସୁପାଇ ଗ୍ରାମ ନାମରେ ପରିଚିତ। ଏଠାରେ ଆମେରିକାର ମୂଳ ବାସିନ୍ଦା ଲୋଥ ଭାରତୀୟମାନେ ରହୁଥିବା କୁହାଯାଏ। ବାସିନ୍ଦାମାନଙ୍କର ଆଧୁନିକ ପରିବେଶ ସହ କୌଣସି ସମ୍ପର୍କ ନାହିଁ। ଏହା ହୱାସୁପାଇ ଜନଜାତିଙ୍କର ରାଜଧାନୀ ନାମରେ ପରିଚିତ। ଏଠାକୁ ଆସିବା ଲାଗି କଣ୍ଟାବୁଦା ଅଙ୍କାବଙ୍କା ଘାଟି ରାସ୍ତା ଅତିକ୍ରମ କରି ଆସିବାକୁ ହୋଇଥାଏ। ପ୍ରତିବର୍ଷ ହୱାସୁପାଇ ଜନଜାତି ପରିଷଦଠାରୁ ଅନୁମତି ନେଇ ପ୍ରାୟ 20,000 ପର୍ଯ୍ୟଟକ ଏହି ଗାଁକୁ ଦେଖିବା ଲାଗି ଆସନ୍ତି।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହିକା ପଟ୍ଟନାୟକ।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ 4.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମ। ଏହା ପୂର୍ବରୁ ଏହି ବିଜ୍ଞାପନଟିଏ
3: मन की बात है, जन जन की, सभी की, कुछ अपनी सी, संघर्षों के कुछ किस्से, कहानी सफलताओं की, अनकही विरासत की, उम्मीद नए भारत की। महीने के आखिरी रविवार का रहता है इंतजार, मध्याचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक, होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अलावा आकाशवाणी और दूरदर्शन के यूट्यूब चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से भी। तो याद रखें, रविवार 31 मई सुबह 11 बजे मन की बात।
4: न्याय विभाग भारत सरकार ने गरीब और जरूरतमंदों को न्याय दिलाने की प्रक्रिया को किया और भी आसान।
5: हाँ बिल्कुल, टेलीलॉ और न्याय बंधु सेवाओं का हो गया है एकीकरण।
4: चाहे टेलीलॉ के माध्यम से मुफ्त कानूनी सलाह लेनी हो
5: या न्याय बंधु में पंजीकृत वकीलों से कोर्ट में निशुल्क कानूनी सहायता के लिए जुड़ना हो,
4: अब दोनों एक ही ऐप पर उपलब्ध। डाउनलोड करें आज ही टेलीलॉ फॉर सिटीजंस मोबाइल ऐप अथवा लॉग इन करें www.tele-law.in या अपने नजदीक CSE सेंटर से संपर्क करें। न्याय विभाग भारत सरकार द्वारा जनहित में जारी।
2: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆଜି ଏହି କ୍ରମରେ ପ୍ରଥମ ଗୀତଟି ଆମେ ନେଇଛୁ କନ୍ୟାଦାନ କଥା ଚିତ୍ରରୁ। ଗୀତଟିକୁ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ, ଗୀତ ରଚନା ଏବଂ ସଙ୍ଗୀତ ଦେଇଛନ୍ତି ଅରୁଣ ମହାନ୍ତି।
6: ଭୋଳା, ତମ ଗାଁ ଆଉ କେତେ ଦୂର?

ଶ୍ରୋତାବନ୍ଧୁ ଶୁଣିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ, ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ, ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞ ଦଳ ନିୟୋଜିତ କରିବାକୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ, ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ନେତା ଭାରତ ଆମେରିକା ରଣନୀତିକ ଭାଗିଦାରିତା ଏବଂ ବାଣିଜ୍ୟ, ଶକ୍ତି, ଯୋଗାଯୋଗ ଏବଂ ଆଞ୍ଚଳିକ ସୁରକ୍ଷା ସମେତ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା କରିଛନ୍ତି। ପ୍ରତିନିଧିସ୍ତରୀୟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ ହେବାର ଆବଶ୍ୟକତା ରହିଛି। ଉଭୟ ନେତା ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଇରାନ୍ ବିବାଦ ସମ୍ପର୍କରେ ଶ୍ରୀ ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ବିଶ୍ୱସ୍ତରରେ ଶକ୍ତିର ଦର କମ୍ ରହିବା ଦିଗରେ ସୁନିଶ୍ଚିତ କରିବା ଲାଗି ଦୃଢ଼ ଆଗ୍ରହୀ ହୋଇଛନ୍ତି। ବିବାଦ ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱାରୋପ କରିବା ସହ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ କରେ ବୋଲି ସେ ଦୋହରାଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଶ୍ୱର କେତେକ ରାଷ୍ଟ୍ର ମଧ୍ୟରେ ଭାରତ ଆମେରିକା, ଇସ୍ରାଏଲ୍, ଇରାନ୍ ସମେତ ଅନ୍ୟାନ୍ୟ ଉପସାଗରୀୟ ରାଷ୍ଟ୍ର ସହିତ ସୁସମ୍ପର୍କ ରଖିଛି। ଏହିସବୁ ଦେଶଗୁଡ଼ିକ ସହ ସମ୍ପର୍କ ବଜାୟ ରଖିବା ଏବଂ ଜାତୀୟ ସ୍ୱାର୍ଥକୁ ଆଗେଇ ନେବା ଲାଗି ଭାରତ ପ୍ରୟାସ ଜାରି ରଖିଛି ବୋଲି ସେ କହିଛନ୍ତି। ଭାରତ ସର୍ବଦା ଶାନ୍ତି ଏବଂ ଭାରତୀୟଙ୍କ ବଂଶୋଦ୍ଭବଙ୍କ ମଙ୍ଗଳ ଚାହେଁ। ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ମଧ୍ୟରେ ଜନସମ୍ପର୍କ ବଜାୟ ରଖିବା ଦିଗରେ ସେ ଗୁରୁତ୍ୱ ପ୍ରଦାନ କରିବା ସହ ଆଇନ ମୁତାବକ ଯାତାୟତ ପ୍ରଭାବିତ ନ ହେବା ଲାଗି କହିଛନ୍ତି। ଆମେରିକା ବୈଦେଶିକ ମନ୍ତ୍ରୀ ଶ୍ରୀ ରୁବିଓ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ଏକବିଂଶ ଶତାବ୍ଦୀ ପାଇଁ ଦେଶ ଦେଶ ମଧ୍ୟରେ ପ୍ରବାସୀଙ୍କ ଯାତାୟତ ବ୍ୟବସ୍ଥାକୁ ଆଧୁନିକୀକରଣ କରିଛି। ଭାରତକୁ ଆମେରିକା ସବୁଠାରୁ ମହତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ଭାବେ ଗୁରୁତ୍ୱ ପ୍ରଦାନ କରେ ବୋଲି ସେ କହିଛନ୍ତି। ଉଭୟ ରାଷ୍ଟ୍ର ରଣନୀତିକ ଭାଗିଦାରୀ ସମ୍ପର୍କର ନୂତନ ପରିଭାଷା ଦେବା ଲାଗି ସର୍ବଦା ଚେଷ୍ଟିତ ବୋଲି ସେ କହିଛନ୍ତି। ଶ୍ରୀ ରୁବିଓ କହିଛନ୍ତି, ଉଭୟ ଦେଶ ଶକ୍ତି କ୍ଷେତ୍ରରେ ରଣନୀତିକ ଭାଗିଦାରୀ ସମ୍ପର୍କ ବଜାୟ ରଖିବା ଲାଗି ସହମତି ପ୍ରକାଶ କରିଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ସାନି ଭୋଟ୍ରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦେବାଂଶୁ ପଣ୍ଡା ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 1,09,000 ଭୋଟ୍ରେ ଆଗୁଆ ରହି ଏହି ବିଜୟ ହାସଲ କରିଛନ୍ତି। କମ୍ୟୁନିଷ୍ଟ ପାର୍ଟିର ଶମ୍ଭୁନାଥ କୁର୍ମୀ 40,600 ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁଲ ରାଜାକ ତୃତୀୟ ଏବଂ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ଚତୁର୍ଥ ସ୍ଥାନରେ ରହିଛନ୍ତି। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନରେ ଅନିୟମିତତା ଅଭିଯୋଗ ଯୋଗୁଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସେଠାରେ ପୁନଃ ଭୋଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ 21 ତାରିଖରେ ସେଠାରେ ସାନି ମତଦାନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପରୀକ୍ଷାର ପୁନଃ ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛ କରିବା ଲାଗି ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ପ୍ରଫେସର ଏବଂ ବୈଷୟିକ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ଦଳକୁ ନିୟୋଜିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପକ୍ଷରୁ ମୂଲ୍ୟାଙ୍କନ ନେଇ ସୃଷ୍ଟି ହୋଇଥିବା ଉଦ୍ବେଗକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ବିଶେଷଜ୍ଞ ଦଳ ପୋର୍ଟାଲ ବ୍ୟବସ୍ଥାର ଅତ୍ୟାଧୁନିକ ବୈଷୟିକ କୌଶଳ କାର୍ଯ୍ୟକାରୀ କରିବେ।

ଚିକିତ୍ସା ସେବା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବେଲୁଜି ଲିବରେସନ୍ ଆର୍ମି ବିଏଲ୍ର ମାଜି ବ୍ରିଗେଡ୍ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି। ବିଏଲ୍ ପକ୍ଷରୁ କୁହାଯାଇଛି ଟ୍ରେନ୍ରେ ଯାତ୍ରା କରୁଥିବା ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ଏହି ବିସ୍ଫୋରଣ କରାଯାଇଥିଲା। ଟ୍ରେନ୍ରେ ପ୍ରାୟ 300ରୁ ଉର୍ଦ୍ଧ୍ୱ ପାକିସ୍ତାନୀ ସେନା ଯାତ୍ରା କରୁଥିବା ସୂଚନା ମିଳିଛି। ବିଏଲ୍ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଆତ୍ମଘାତୀ ବୋମା ବିସ୍ଫୋରଣ ଜରିଆରେ ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବାଂଲାଦେଶରେ ଗତ 24 ଘଣ୍ଟା ମଧ୍ୟରେ ମିଳିମିଳା ଭଳି ଲକ୍ଷଣରେ ଆକ୍ରାନ୍ତ ହୋଇ ଆଉ 16 ଜଣଙ୍କର ମୃତ୍ୟୁ ଘଟିଛି, ଫଳରେ ଚଳିତ ବର୍ଷ ଏହି ରୋଗରେ ମୋଟ 528 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟସେବାର ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ 1300ରୁ ଉର୍ଦ୍ଧ୍ୱ ନୂଆ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବାଂଲାଦେଶରେ 8600ରୁ ଉର୍ଦ୍ଧ୍ୱ ମିଳିମିଳା ଆକ୍ରାନ୍ତ ଥିବା ସୁନିଶ୍ଚିତ କରାଯାଇଥିଲା। ୟୁନିସେଫ୍ ପକ୍ଷରୁ କୁହାଯାଇଛି ନୋବେଲ ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସ୍ଙ୍କ ଦ୍ୱାରା ପରିଚାଳିତ ମଧ୍ୟବର୍ତ୍ତୀକାଳୀନ ସରକାର ସମ୍ଭାବ୍ୟ ପ୍ରତିଷେଧକ ଟିକା ଅଭାବ ସମ୍ପର୍କରେ ଅବଗତ କରିଥିଲେ। ପ୍ରତିଷେଧକ ଟିକା ସଂଗ୍ରହ ବିଳମ୍ବ କାରଣରୁ ବହୁ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା କୁହାଯାଇଛି। ମିଆଁମାର ସୀମାନ୍ତ ନିକଟବର୍ତ୍ତୀ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଏହି ରୋଗ ଆରମ୍ଭ ହୋଇ ବାଂଲାଦେଶର 58 ଜିଲ୍ଲାକୁ ବ୍ୟାପି ଯାଇଥିଲା। ଏପର୍ଯ୍ୟନ୍ତ ସେଠାରେ ଏହି ରୋଗରେ 21,000ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପଡ଼ୋଶୀ ମିଆଁମାର ଏବଂ ଭାରତକୁ ଯେପରି ଏହି ରୋଗ ନ ବ୍ୟାପେ ସେଥିମନ୍ତେ ସତର୍କତା ଅବଲମ୍ବନ କରିବା ଲାଗି ପରାମର୍ଶ ଦିଆଯାଇଛି। ବାଂଲାଦେଶ ପକ୍ଷରୁ ୟୁନିସେଫ୍ ଜରିଆରେ ପ୍ରତିଷେଧକ ଟିକା ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି ଏବଂ ଦେଶରେ ଜରୁରୀକାଳୀନ ପ୍ରତିଷେଧକ ଟିକା ଅଭିଯାନ ଆରମ୍ଭ କରାଯାଇଛି। ୟୁକ୍ରେନ୍ର କିଭ୍ଠାରେ ରୁଷ ଆକ୍ରମଣରେ 2 ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭଲାଦିମିର୍ ଜେଲେନ୍ସ୍କି କହିଛନ୍ତି ଏହି ଆକ୍ରମଣରେ ରୁଷ ଶକ୍ତିଶାଳୀ ଅତି ଦ୍ରୁତଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଆକାଶମାର୍ଗରୁ ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ଅନେକ ବଡ଼ ବଡ଼ ଘର ନଷ୍ଟ ହେବା ସହ 70ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆକ୍ରମଣରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାରକୁ ସୁନିଶ୍ଚିତ କରାଯାଇଛି। ୟୁକ୍ରେନ୍ର ସାମରିକ ବ୍ୟବସ୍ଥା ଏୟାର ବେସ୍ ଏବଂ ସାମରିକ ଶିଳ୍ପ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିବା ରୁଷ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ଅନ୍ୟପକ୍ଷରେ ରୁଷର କେତେକ ଅଞ୍ଚଳରେ ୟୁକ୍ରେନ୍ର ଆକ୍ରମଣରେ ପ୍ରତି ଜବାବରେ ରୁଷ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତି ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ସହ ସଂରକ୍ଷିତ ରଖିବା ଜରୁରୀ। ଆନ୍ଧ୍ରପ୍ରଦେଶରେ ତିରୁପତି ମନ୍ଦିର ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାଇଡୁ କହିଛନ୍ତି ଦେଶର ସାଂସ୍କୃତିକ ଐତିହ୍ୟର ବିକାଶ ଏବଂ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ତିରୁମାଲା ତିରୁପତି ଦେବସ୍ଥାନଠାରେ ରହିଥିବା ସମସ୍ତ ବ୍ୟବସ୍ଥାକୁ ଶ୍ରୀ ନାଇଡୁ ପ୍ରଶଂସା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ଉତ୍ତରପ୍ରଦେଶ ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ପ୍ରବଳ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ବିଦର୍ଭ ପଞ୍ଜାବ ହରିୟାଣା ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ଆସନ୍ତା 5 ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରର କେତେକ ଭାଗକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆସାମ ମେଘାଳୟ ପଶ୍ଚିମବଙ୍ଗ ଏବଂ ସିକିମ୍ର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ଇଡେନ୍ ଗାର୍ଡେନ୍ସଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁମ୍ବାଇର ୱାଙ୍କଡେ ଷ୍ଟାଡିୟମ୍ଠାରେ ଚାଲିଥିବା ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ହରାଇ 205 ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ମୁମ୍ବାଇ ଇଣ୍ଡିଆନ୍ସ 15 ଓଭର୍ରେ 5 ୱିକେଟ୍ ହରାଇ 147 ରନ୍ ସଂଗ୍ରହ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବେଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ, ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ, ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞ ଦଳ ନିୟୋଜିତ କରିବାକୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ କରି 24 ଜଣଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ସର୍ବଦଳୀୟ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସାଲୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଜେପି କଂଗ୍ରେସ ବିଜେଡି ଓ ଆପ୍ର ପ୍ରତିନିଧିମାନେ ଯୋଗଦେଇ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା କରିଥିଲେ। ଦାଦନ ପ୍ରବଣ ଅଞ୍ଚଳର ଯୋଗ୍ୟ ଭୋଟରମାନେ ଯେପରି ତାଲିକାରୁ ବଞ୍ଚିତ ନ ହେବେ ଏବଂ ଅନାବଶ୍ୟକ ନାମ ଯୋଡ଼ାଯିବ ନାହିଁ ସେଥିପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
2: ମିଟିଂ କରିଥିଲୁ, ବୁଥ୍ ଲେଭେଲ୍ ଏଜେଣ୍ଟ ଅଛନ୍ତି ତାଙ୍କୁ ସେମାନେ ଆପଏଣ୍ଟ କରିବେ। ଅଲ୍ ଷ୍ଟେକ୍ ହୋଲ୍ଡର ପାର୍ଟିସିପେସନ୍ ଯୋଉ ଆମେ ଟ୍ରାନ୍ସପାରେନ୍ସି ପାଇଁ ସବୁବେଳେ କହୁଛୁ, ଏଭ୍ରି ଷ୍ଟେଜ୍ରେ ଯୋଉଟା ଭୋଟର ଆଡିସନ୍ ହଉ ଡିଲିସନ୍ ହଉ ୟା ତାଙ୍କର କିଛି ଚେଞ୍ଜେସ୍ ହଉ, ସେ ଭିତରେ ସବୁ ଅଲ୍ ପଲିଟିକାଲ ପାର୍ଟିଜ୍ରେ ପାର୍ଟିସିପେସନ୍ ଇମ୍ପୋର୍ଟାଣ୍ଟ। ତ ଆମେ ତା ବାବଦରେ ତାଙ୍କୁ ଆୱେର୍ କରୁଛୁ, ଆଉ ଆମର ଶେଡ୍ୟୁଲ୍ ବି ଆମେ ତାଙ୍କୁ ଜଣାଇ ଦେଇଛୁ। ଯୋଉ କ୍ୱାଲିଫାଇଙ୍ଗ୍ ଡେଟ୍ ଅଛି ସେଇଟା ହେଉଛି 1/7/2026, ସେଇ ଦିନ ଯୋଉ ଯୋଉ ଭୋଟର୍ମାନେ କ୍ୱାଲିଫାଏ ହେବେ ଫର୍ ଭୋଟିଂ ତାଙ୍କୁ ଆମେ ଏଇ ଭୋଟର୍ ଲିଷ୍ଟରେ ତାଙ୍କୁ ଆଡ୍ କରିବା। ତାପରେ ଆମର 29 May ପର୍ଯ୍ୟନ୍ତ ଆମର ଟ୍ରେନିଂ ପିରିୟଡ୍ ଚାଲିବ। ସିଓ ଅଫିସ୍ ଟୁ ଆମର ଅଲ୍ ରିଟର୍ନିଂ ଅଫିସର୍ସ ଇଆର୍ଓସ୍ ଆଉ ଆମର ମାଷ୍ଟର ଟ୍ରେନର୍ସ ଟ୍ରେନିଂ ପାଇଛନ୍ତି।
1: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ରବି ଧାନ କ୍ରୟ ପ୍ରକ୍ରିୟାକୁ ନେଇ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଉପଜିଲ୍ଲାପାଳ ସୁନୀଲ ମେହେର ଏହାକୁ ଉଦ୍ଘାଟନ କରିଥିଲେ। ଚାଷୀମାନଙ୍କୁ ଠିକ୍ ସମୟରେ ଅନ୍ଲାଇନ୍ ପଞ୍ଜୀକରଣ ଓ ଧାନ ବିକ୍ରି ସମ୍ପର୍କରେ ସଚେତନ କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ଆସନ୍ତା 25 ତାରିଖରୁ 26 ପ୍ୟାକ୍ସ ମାଧ୍ୟମରେ ରବି ଧାନ କ୍ରୟ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
3: 25 ତାରିଖରୁ ଆମର ପ୍ରୋକ୍ୟୁରମେଣ୍ଟ ଆରମ୍ଭ ହେବାକୁ ଯାଉଛି ବଲାଙ୍ଗୀର ଜିଲ୍ଲାରେ। ତ ଏଥିପାଇଁ ଆମ ପାଟଣାଗଡ଼ ସବ୍ ଡିଭିଜନ୍ରେ 26 ପ୍ୟାକ୍ ଖୋଲା ହେଇଛି, ଯେଉଁଥିରେ କି ସମସ୍ତେ ଚାଷୀମାନେ ଯାଇକି ତାଙ୍କର ଧାନ ସେଠି ଦେଇପାରିବେ। ସରକାର ତ ନିର୍ଦ୍ଦେଶ ଏମିତି ରହିଛି ଗତକାଳ ଯେ କ୍ୱିଣ୍ଟାଲ 3100 ସେଟା ସମସ୍ତ ଚାଷୀ ଭାଇମାନେ ପାଇପାରିବେ। ତ 25 ତାରିଖ ଆରମ୍ଭ ହେଉଥିବାରୁ
1: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବ କଲେଜ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ମେଡିକାଲ କଲେଜର ସମଗ୍ର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି। ହସ୍ପିଟାଲରେ ଆବଶ୍ୟକ ଫ୍ୟାକଲ୍ଟି ଓ ପ୍ରଫେସର ପଦବୀ ଶୀଘ୍ର ପୂରଣ କରାଯିବା ସହ ରୋଗୀ ସେବାକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଥିଲେ।
4: ବଲାଙ୍ଗୀର ମେଡିକାଲ କଲେଜର ଉତ୍ତରତର ଉନ୍ନତି ପାଇଁ ଆମେ ଏଠି 3 ବିଷୟରେ ପିଜି କୋର୍ସ ମଧ୍ୟ ଖୋଲିଛୁ, ପେଡିଟିକ ସର୍ଜରୀ ଆଉ ଅର୍ଥୋପେଡିକରେ। ତା ସହିତ ଆଗାମୀ ଦିନରେ ଏହାକୁ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜରେ ଖୋଲିବା ପାଇଁ ବାକି 14 ସବଜେକ୍ଟରେ ପିଜି ଖୋଲାଯିବା ପାଇଁ ସରକାରଙ୍କ ତରଫରୁ NMC ସହିତ କଥାବାର୍ତ୍ତା ହେଇ ପ୍ରୟାସ କରାଯିବ। ତା ସହିତ ଖୁବ୍ ଶୀଘ୍ର ଡେଣ୍ଟାଲ କଲେଜ ଏଠି ଆରମ୍ଭ କରାଯିବ। ଏବଂ ଅଲରେଡ଼ି ମୁଁ ଧନ୍ୟବାଦ ଦେବି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଓଡ଼ିଶା ପ୍ରଦେଶର, ଯେ ଏଠି ଆମେ ଏଇ କ୍ୟାମ୍ପସ୍ରେ ଗୋଟେ ନର୍ସିଂ କଲେଜର ଫାଉଣ୍ଡେସନ୍ ଦେଇସାରିଛୁ। ତ ନିଶ୍ଚିତ ଭାବରେ ବଲାଙ୍ଗୀର ମେଡିକାଲ କଲେଜକୁ ଗୋଟେ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜ, ନର୍ସିଂର ବି ରହିବ, MBBS PG ରହିବ, ଡେଣ୍ଟାଲ କଲେଜ ରହିବ, ଗୋଟିଏ କ୍ୟାମ୍ପସ୍ରେ ଅପରେଟ୍ କରିବ, ତା ପାଇଁ ଆମ ତରଫରୁ ବ୍ୟବସ୍ଥା କରାଯିବ।
1: ବଲାଙ୍ଗୀର କୋଶଳ କଳାମଣ୍ଡପ ପଡ଼ିଆରେ ନବମ ଲୋକକଳା ଉତ୍ସବ 2026 ଉଦ୍ଘାଟିତ ହୋଇଛି। ଦୁଲଦୁଲି କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରର ଉତ୍ସବରେ ଅତିଥିମାନେ କହିଥିଲେ ଯେ ଆଧୁନିକତାର ପ୍ରଭାବରେ ହ୍ରାସ ପାଉଥିବା ଲୋକକଳା ସଂସ୍କୃତିକୁ ସୁରକ୍ଷିତ ରଖିବା ଆଜିର ଆବଶ୍ୟକତା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ଦେବଶ୍ରୀ ନାରଦ ଜୟନ୍ତୀ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀ ଯୋଗଦେଇ ଦେବଶ୍ରୀ ନାରଦଙ୍କୁ ବିଶ୍ୱର ପ୍ରଥମ ସାମ୍ବାଦିକ ଭାବେ ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ଘନଶ୍ୟାମ ପ୍ରଧାନ ଦେଶକୁ ବିଶ୍ୱଗୁରୁ କରିବା ପାଇଁ ସମାଜର ସମସ୍ତ ଶକ୍ତିକୁ ସଂଘବଦ୍ଧ ଭାବେ କାମ କରିବାକୁ ଆହ୍ୱାନ ଦେଲେ। ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ବୈଶାଖ ଚତୁର୍ଦ୍ଦଶୀ ମେଳା ଓ ହରିଶଙ୍କର ମହୋତ୍ସବ ପାଳିତ ହୋଇଛି। 5 ଏହି ମହୋତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମୁଖ୍ୟ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପର୍ବତର ଧାର୍ମିକ ଓ ଔଷଧୀୟ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ 2,66,00,000 ଟଙ୍କାରୁ ଅଧିକ ସହାୟତାରାଶି ବିଭିନ୍ନ ଯୋଜନାରେ ଶ୍ରମିକମାନଙ୍କୁ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଆସନ୍ତାକାଲି ଜିଲ୍ଲା ହାଲଚାଲ।

0: ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
1: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ। ଶ୍ରୋତାବନ୍ଧୁ ଶୁଣନ୍ତୁ, ଆଜିର ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ ଉପସ୍ଥାପନାରେ ଅଛନ୍ତି ପ୍ରିୟଙ୍କା ପଟ୍ଟନାୟକ ଏବଂ ସୁନୀଲ କୁମାର ଦାସ। ଆଜି ଏଥିରେ ଶୁଣିବେ ହ୍ୟାଲୋ କିଷାନ ବାଣୀ କାର୍ଯ୍ୟକ୍ରମ।
2: बूथ घर बिल्कुल उस विदा की तरह होता है जो हर मौसम सह कर भी घर की नींव को कभी हिलने नहीं देता।
3: आपके घर के लिए भरोसे का दूसरा नाम चेनार्ड सीमेंट का मैक्स क्रीट सीमेंट, 64 सालों की बुनियाद के साथ चेनार्ड सीमेंट द परफेक्ट कंक्रीट चॉइस।

0: ଚାଷୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। କିଷାନ ବାଣୀ
1: ଚାଷୀ ନମସ୍କାର, ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆମ ହ୍ୟାଲୋ କିଷାନ ବାଣୀର ଆଜିର ଏହି କାର୍ଯ୍ୟକ୍ରମକୁ। ହେଲେ ମଙ୍ଗଳୁ, ଆସିକି ଚୁପ୍ ହେଇକି ବସିଛୁ, ବିଷୟ କି ସାର କଣ ଆସିବେ କଣ କିଛି କହିବୁନି କି?
2: ରୂପାନାଣୀ କୁହନ, ଆଜି ଯୋଉ ଗରମ ମୋ ମୁଣ୍ଡଟା କିଛି କାମ କରୁନି ଆଉ।
1: ଏରେ ପାଣି ଫାଣି ପିଇଛୁ ତ?
2: ପାଣି ଫାଣି ପିଇ ଆସିଲି, ଏବେ କଣ ସେ ସବୁ କହୁଛନ୍ତି ପୁରା ବଡ ଧରଣର ଗରମ ହବ, ଘରୁ ମୋଟେ ବାହାରନ, ଖରା ଜୋର ହଉଛି ଏବେ। ଘର ଭିତରେ ଥିଲେ ବି ଅଂଶୁଘାତ ହବ, ଜାଗ୍ରତ ହବ ପଡିବ, ଆମକୁ ଦେହ ଥଣ୍ଡା କରି ରଖିବାକୁ ପଡିବ,
1: ଦେହ ଥଣ୍ଡା କରିବା। ସେଇଥିପାଇଁ ତ ଆଗରେ ଆମର ସବୁ ପେଜ ପାଣି ପିଉଥିଲେ, ଏବେ ସିନା ଆଉ କିଏ ଫେସନ କରିକି ପେଜ ପାଣି ପିଉନାହାନ୍ତି। ଏବେ ପିଇବାକୁ ପଡିବ, ପାଣି ପିଇବାକୁ ପଡିବ, ତୋରାଣି ପିଇବାକୁ ପଡିବ, ସେଇଥିପାଇଁ ପଖାଳ ଭାତଟା ବେଷ୍ଟ ବୁଝିବୁ।
2: ଖରାକୁ ଯାଉନି କୁଆଡେ, ଏବେ ଆମେ ଯୋଉ କହିଥିଲେ ଥରେ ଖରାକୁ ମୋଟେ ଯାଉନି, ହଳ ଧରିଗଲ ସକାଳ 4 ଯାଇକି ପଳେଇଆଉଛି, 9 ଭିତରେ
1: ପଳେଇ ଆସୁଥା, ପାଣି ଫଟଲ ନେଇକି ଯାଉଥା ବୁଝିଲୁ, ଆଉ ଓଦା ଗାମୁଛା ଗୋଟେ ନେଇକି ଯାଉଥା, ଗାମୁଛା ଗୋଟେ ଧରିକି ରଖିଲେ କେତେବେଳେ ସେମିତି ଟିକେ ଓଦା କରିକି ମୁଣ୍ଡରେ ବାଧୁଥୁ ବୁଝିଲୁ।
2: ସେମିତି ମୁଁ କରିବା ପରେ ଆମର ସବୁ ଶ୍ରୋତା ଚାଷୀ ଭାଇ ଭଉଣୀ କହିବାର ଅଛି ଯେ ଆଜି ଖରା ଦିନଟା ଟିକେ ନିଜକୁ ସତର୍କ କରି ଘର ଭିତରେ ରଖିବାର ଅଛି, ଯୋଉ ଘୋଳ ଦହି ତୋରାଣି ପାଣି ପ୍ରଚୁର ପିଇବାର ଅଛି, ଆମେ ଯୋଉ ସମୟ ଆସୁଛି ତାକୁ ଧରି ଆମେ ଚଳିବାର ଅଛି ନା, ଖରାଦିନେ ତ ଖରା ହବ, ଆମେ ତାକୁ ଧରି ଟିକେ ସତର୍କତା ଅବଲମ୍ବନ ନ କଲେ ତ ଆମେ ଅଂଶୁଘାତରେ ପଡିବା।
1: ସତ କଥା
2: ରୂପାନାନୀ ବୁଝିଲେ, ଏବେ ତ ଖରା ଦିନଟା, ଆମେ ନୂଆଗିରି ଚାଷବାସ କରିବା ପାଇଁ ଏବେ ହଳ ସବୁ ଚାଲିଛି, ହେଲେ ଆମେ ଗୋଟେ କଥା ମନକୁ ଆସିଲା, ଆମେ ଯଦି ଯୋଉ ବିହନ ଯାକ ରଖୁଛେ ନା ଘରେ, ଆମର ବାସନ୍ତୀଟା ବିହନ ବୋଲି ଗୋଟେ ଦିଅ ଖାଇବ ରଖିଛି, ଆଉ କିଏ କିଏ ଆସିଲେ ଆଉ କୋଉଠୁ ଗୋଟେ ଯୋଉ ପରାମର୍ଶ ଦବାକୁ ଆସୁନାହାନ୍ତି କି? କୃଷି ବିଭାଗରୁ ଉଦ୍ୟାନ ବିଭାଗରୁ ଭଲ ବିହନ ଲଗ ବୋଲି ସବୁ କହୁଛନ୍ତି, ତେଣୁକି ମୁଁ ସେ କଥା ଭାବିକିରି ଆଜି ଗୋଟେ ବିହନ ଉପରେ ପଚାରିବା ପାଇଁ ଆମର ଜଣେ ଆଜ୍ଞା ଅଛନ୍ତି, ଆମ ଗଞ୍ଜାମ ଜିଲ୍ଲାର ମୁଖ୍ୟ
1: କିଏ କହତ,
2: ସେ ଆମର ସିଏ ହେଲେ କିଏ ବୁଝିଲ ନା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡକ୍ଟର ଅଜୟ କୁମାର କର ସାର।
1: ନିହାତି
2: ଭଲ କଥା ନା, ବିହନଟା ଭଲ ହେଲେ ଆଜ୍ଞା ସାର କହିବା ପ୍ରକାରେ ଭଲ ବିହନ ହେଲେ ଭଲ ଆଦାୟ ହବ, ହେଲେ ଭଲ ଭଲ ବିହନ ଆମେ ଚିହ୍ନିବା କେମିତି କଣ ହବ ସେ ବିଷୟରେ ଭଲ ଭାବେ ସାରଙ୍କୁ ଆଜି ପଚାରି ବୁଝିଦେବା।
1: ହେଲେ ଆରମ୍ଭ କରିବା ଆଜିର ଆମର ହ୍ୟାଲୋ କିଷାନ ବାଣୀ।

0: सर नमस्कार
1: सर बहुत बहुत स्वागत आपन को हमरो आजरो हेलो किसान वाणी कार्यक्रम रे सर आपन जानचे आज हमरो विषय होची उत्पादन वृद्धि पई उन्नत किसम रो बिहन रो आवश्यकता हेले सर आमे बिहन विषय रे आमे बहुत किछ जानचो ए उन्नत किसम रो बिहन कोन सर
2: बिहन विभिन्न प्रकार फेदा गहिची जेम आमे को प्रथमे जे देसी बिहन द्वितीय प्रकार आसी आमे ଉନ୍ନତ ବିହନ ବା ଆମେ ସିଲେକ୍ସନ୍ କରୁ ଉନ୍ନତ ବିହନ ତାପରେ ଆସିବ ଆମର ଅଧିକ ଅମଳକ୍ଷମ ବିହନ ତାପରେ ଶଙ୍କର ଜାତୀୟ ବିହନ ତେଣୁ ଆମେ ଯେତେବେଳେ ଅଧିକ ଅମଳ ଚାହୁଁଛେ ତେଣୁ ଆମେ ଏଇ ଯେଉଁ ଅଧିକ ଅମଳକ୍ଷମ ବା ଶଙ୍କର ଜାତୀୟ ବିହନ ଏହାକୁ ଆମେ କହିବା ଉତ୍ତମ କିସମ ବିହନ ଯାହାର ଅମଳ ଶକ୍ତି ଅଧିକା ଅଛି ଦେଶୀ ବିହନ ଯଦିଓ ତାର ଅନେକ ଗୁଣ ରହିଛି ଯେମିତି ପାଣିପାଗର ଯେଉଁ ବିଭିନ୍ନ ପରିବର୍ତ୍ତନ ହେଉଛି ତାକୁ ସହନ ଶକ୍ତି ରହିଛି କିନ୍ତୁ ତାର ଅମଳ ଶକ୍ତି କମ୍ ତା ପିଲ ସଂଖ୍ୟା କମ୍ ତେଣୁ ଆମେ ଯଦି ଆମ ଯେଉଁ ଲୋକ ସଂଖ୍ୟା ଯଦି ବଢ଼ୁଛନ୍ତି ତାଙ୍କୁ ଖାଦ୍ୟ ଦେବା ପାଇଁ ଆମକୁ ଅଧିକ ଅମଳକ୍ଷମ କିମ୍ବା ଶଙ୍କର ଜାତୀୟ ବିହନ କିଛି ଚାଷ କରିବାକୁ ପଡ଼ିବ ତା ସଙ୍ଗେ ସଙ୍ଗେ ଆମେ ଦେଶୀ ବିହନକୁ ବୁଡ଼େଇବାନି ତାକୁ ବି ଆମେ ଚାଷ କରିବା କାରଣ ବିଭିନ୍ନ ଅଧିକ ଉତ୍ତାପ ହେଉ ଅଧିକ ବର୍ଷା ହେଉ ଅଧିକ ପବନ ହେଉ ଅଧିକ ପାଣି ହେଉ ତାକୁ ସେ ସହିବା ଶକ୍ତି ରହିଛି ଏବଂ ସେ ଦେଶୀ ବିହନକୁ ବ୍ୟବହାର କରି ବିଭିନ୍ନ ଉନ୍ନତ କିସମ ବିହନ ବି ସୃଷ୍ଟି ହେଉଛି ତେଣୁ ତାକୁ ଆମେ କେବେ ବୁଡ଼ିବା ନାହିଁ ତେଣୁ ଇଏ ହେଉଛି ଉନ୍ନତ ବିହନ ଆମେ ଜାଣିଛେ ଯେମିତି ଅତି କମ୍ରେ ଖାଲି ବିହନ ବଦଳେଇ ଦେବା ଆଉ ସବୁ ସମାନ ରହିବ ତେବେ 15-20 ଭାଗ ଅମଳ ଅଧିକ ଆପଣ ପାଇବେ।
3: ହ୍ୟାଲୋ କିଷାନ ଭାଇ କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର କିଏ କହୁଥିଲେ?
4: ହ୍ୟାଲୋ
3: ହଁ ହ୍ୟାଲୋ କିଷାନ ହଁ ନମସ୍କାର ଭଉଣୀ
4: ସାର ମଧ୍ୟ ନମସ୍କାର
2: ନମସ୍କାର
4: ସାର ମୁଁ ହେଉଛି ମିନତୀ ପାତ୍ର ମୁଁ ସୋରଡ଼ାରୁ କହୁଥିଲି ସାର ଏବେ କିଛି ଦିନ ତଳେ ମୁଁ ଫୁଲକୋବି ସବୁ ଲଗେଇଥିଲି ତାପରେ ଭେଣ୍ଡି ବି ଲଗେଇଥିଲି ହେଲେ କଣ ମାନେ ହେଲା ନା ସେ ଫୁଲକୋବି ଆରମ୍ଭରୁ ପୁରା ଛୋଟ ଛୋଟ ଆସିଲା ସେ ଭେଣ୍ଡିଟା ଗୋଟେ 2 ମାସ ଖଣ୍ଡେ ଭଲ ଫଳିଲା ତାପରେ ଆଉ କିଛି ହେଲାନି ସାର ହେଲେ ମୁଁ ତ ବିହନଟା ପୁରା ବିସ୍ଫୋର କରିକି ବ୍ଲକରୁ ବ୍ଲକ ଅଫିସରୁ ଆଣିଥିଲି ଆଉ ଅଳ୍ପ ବିହନ କିଛି ମୁଁ ଯୋଉ ମାର୍କେଟରେ ବିକ୍ରି ହଉଛି ସେଠି ଦୋକାନରୁ ଆଣିଥିଲି ତ କଣ ହେଲା କେଜାଣି ମୋର ଟିକେ ଆଉ ପଇସା ବିକ୍ରି ହେଇପାରିଲାନି। ଫୁଲକୋବି ଜାଗା ସବୁ ନାଲି ନାଲି ପଡିଗଲା ସାର ମାନେ ଯୋଉ ବଡ ଭେରାଇଟିର ହେବା କଥା ଡେମ୍ପ ଆସିଲା ଫୁଲଟା କିନ୍ତୁ ଆଉ ବଡ ହେଇପାରିଲାନି ମାନେ କଣ କହୁଛନ୍ତି କରମି ଫଳ ହେଇଗଲା ହେଲେ ବିହନର ଅସୁବିଧା ନା ମାଟିର ଅସୁବିଧା? ଆଜ୍ଞା
2: ଦେଖନ୍ତୁ ପ୍ରଥମ ହେଉଛି ବିଭିନ୍ନ ଆଜିକାଲି ଯୋଉ ବେଶୀ ଉତ୍ତାପ ବଢୁଛି କିମ୍ବା ଶୀତ ହଉଛି ତା ପାଇଁ ବିଭିନ୍ନ ଶନି ଶକ୍ତି ବିହନ ରହିଛି ଆପଣ
4: ବ୍ଲକରୁ ଆଣିଥିଲି।
2: ଦେଖନ୍ତୁ ଆପଣ ବିହନ କିଣୁଛନ୍ତି ପ୍ରଥମେ ଆଗେ ପଚାରିବି ଯେ କେଉଁ ମାସ ମୁଁ ଲଗେଇବାକୁ ଅଛି ଯଦି ଆମେ ଖରାଦିନିଆ କୋବି ଫୁଲକୋବି ଲଗାଉଛନ୍ତି ତ ବିଭିନ୍ନ ସ୍ୱୟଂ ଶକ୍ତି ବିହନ ଅଛି ବିଭିନ୍ନ କମ୍ପାନୀ ବି ବିହନ ବାହାରୁଛି କିମ୍ବା ଆମର ସିଡ୍ କର୍ପୋରେସନ ବିଭିନ୍ନ ବିହନ ଅଛି କିନ୍ତୁ ସେଇଟା ଉଦ୍ୟାନ ବିଭାଗ ଯେଉଁ ଅଛି ଉଦ୍ୟାନ ବିଭାଗ ଅଧିକାରୀ ଅଛନ୍ତି ତାଙ୍କୁ ଟିକେ ପଚାରିବେ ସାର୍ ଏଇ ଯେଉଁ ବିହନ ମୁଁ ନେବି ଏଇଟା ମାର୍ଚ୍ଚ ମାସ ଗଲେ ହେବ କି ତ ସେ ଯଦି ଆପଣ ସଠିକ୍ ସୂଚନା ପାଇପାରିବେ କିମ୍ବା କୌଣସି ବିଭିନ୍ନ ଯେଉଁ ବିହନ ନେଉଛନ୍ତି ସେ ଲିଫ୍ଲେଟ୍ ଅଛି ଲେଖା ହେଇଛି କେଉଁ ବିହନ କେଉଁ ସମୟରେ ହେଇପାରିବ ତାକୁ ଟିକେ ପଢ଼ିବେ ଯଦି ସେଇ ଅନୁସାରେ କରିବେ ଆପଣ ଅଧିକ ଉତ୍ତମ ହେଲେ ବି ବିଭିନ୍ନ କମ୍ପାନୀ ବିଭିନ୍ନ ବିହନ ବାହାରିଛି ମୁଁ ଜାଣିଛି ଫୁଲକୋବି ମୁଁ କହିଲି ନବରଙ୍ଗପୁରରେ ବହୁତ ଚାଷୀ କରନ୍ତି ସେ ଫୁଲକୋବି ଖରାଦିନିଆ ଫୁଲକୋବିରେ ତେଣୁ ବିଭିନ୍ନ ଯେମିତି ସିଞ୍ଜାଗା କମ୍ପାନୀ ହେଉ ବ୍ୟାଗ୍ କମ୍ପାନୀ ହେଉ ବିଭିନ୍ନ କମ୍ପାନୀ ନୂଆ ନୂଆ କିସମ ବିହନ ବାହାରିଛି ଯାହାର ଉତ୍ତାପ ସହନୀ ଶକ୍ତି ଅଛି ସେଇଭଳିଆ ବିହନ ପଚାରିକି ଆପଣ ସେଇ ବିହନ ଲଗେଇବେ। ଦ୍ୱିତୀୟ ସେ ଭେଙ୍ଗି ଯେଉଁ ଚାଷ କରିଛନ୍ତି ସେ ବି ଆପଣଙ୍କ ବିହନର ଦୋଷ ଥାଇପାରେ କିମ୍ବା ଆପଣ ପ୍ରତ୍ୟକ୍ଷ ଭାବରେ ସେ ଫିଲ୍ଡ ଯିବାକୁ ପଡ଼ିବ ଦେଖିବାକୁ ପଡ଼ିବ ଯେ କୌଣସି ରୋଗ ଦ୍ୱାରା ଆକ୍ରାନ୍ତ ହୋଇଛି ନାହିଁ ମାଟିର ବିଶେଷ ଅସୁବିଧା ନଥାଇପାରେ କିନ୍ତୁ ସେ ବିହନ ଯଦି ବିଭିନ୍ନ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥିବ ତେବେ ରୋଗ ପାଇଁ ବ୍ୟବସ୍ଥା ନ କରିବା ନିଶ୍ଚୟ ଅମଳ କମିଥିବ ତେଣୁ ଆପଣ ଯେଉଁ ସମୟରେ ଏଇ ଅସୁବିଧା ହୋଇଛି ନିକଟସ୍ଥ ଯିଏ ଉଦ୍ୟାନ ଅଧିକାରୀ ଅଛନ୍ତି କିମ୍ବା କୃଷି ବିଭାଗ ଅଧିକାରୀ କିଏ ଅଛନ୍ତି ତାଙ୍କୁ ଟିକେ ଜଣେଇବେ ସେ ଆପଣ କ୍ଷେତକୁ ଯିବେ ଦେଖିବେ
4: ହେଲେ ସେ ଆଜ୍ଞା କହିଲେ ଯେ ନାଇଁ ଏବେ ଖରା ଯୋଗୁଁ ତମର ସେମିତି ହେଇଥିବ ମୁଁ କହିଲି ଆଜ୍ଞା କିଛି ଆସୁନି ସେଥିରେ ଚଳିବା କଥା କହିଲା କହିଲେ ହଉ ଠିକ ଅଛି ତମେ ଗତଥର କଣ ବିହନ ଆଣିବ ଟିକେ ପଚାରିଦବ ବୋଲି କହିଥିଲେ।
2: ଠିକ ଅଛି ଆପଣ ଯୋଉ ବିହନ ଆସନ୍ତା ବର୍ଷ ଲଗେଇବେ ଟିକେ ପଚାରି ବୁଝିକି ସଠିକ ବିହନ ଲଗେଇବେ କାରଣ ବିହନ ଥରେ ଯଦି ଚାଷୀ ହୋଇଗଲା ଚାଷୀକୁ ଯଦି କୌଣସି ମାତ୍ରା ଭୁଗେ ହେଲା ଯେତେ ପରିଶ୍ରମ କରିବି ଯାହା ସାର ଔଷଧ ପକେଇବେ ଆମେ ସେଇ ଫଳ
4: ପରିଶ୍ରମ ହେଇଥିଲା।

0: ଜମିରେ ବହୁତ ମାନେ ପିଡିଆ ଖର୍ଚ୍ଚ, ଏ ଖର୍ଚ୍ଚ, ମୂଲିଆ ଖର୍ଚ୍ଚ ସବୁ ହେଇଥିଲା।
1: କିଏ ପରାମର୍ଶ ନେବେ? କୃଷି ବିଭାଗ ବିଭିନ୍ନ ଅଧିକାରୀ ଅଛନ୍ତି, ଉଦ୍ୟାନ ବିଭାଗ ଅଧିକାରୀ ଅଛନ୍ତି, ଆପଣ ବି ଇଏରେ ଆମ କୃଷି ବିଭିନ୍ନ ପ୍ରଶ୍ନ ପଚାରି ପାରିବେ। ଟିକେ ଉଚିତ ପରାମର୍ଶ ନେଇ ଆପଣ ଗଭୀରେ ଆଉ କ୍ଷତିର ସମ୍ମୁଖୀନ ହେବେ ନାହିଁ।
2: ସାର୍, ଆପଣ ସାଧାରଣ ଚାଷୀଟେ କେମିତି ଜାଣିପାରିବ କି ସାର୍ ଏଇଟା ଉନ୍ନତ କିସମର ବିହନ ବା ଏଇଟା ଆମେ ଠକରେ ପଡ଼ୁଛେ ବୋଲି?
1: ଶୁଣନ୍ତୁ, ଯେତେବେଳେ ଚାଷୀ କିଣିବ ବିହନ, ଦେଖିବ ଟ୍ୟାଗ୍ ଅଛି ନାହିଁ, ତା ଭିତରେ ଦୁଇଟା ଟ୍ୟାଗ୍ ରହିବ। ଗୋଟେ ହେଉଛି ପ୍ରଡ୍ୟୁସର ଟ୍ୟାଗ୍, ଯିଏ ପ୍ରଡକ୍ସନ୍ କରିବ ଓ ସି କର୍ପୋରେସନ୍ ବିହନ ନିଗମ ଟ୍ୟାଗ୍ ରହିବ, ଆଉ ଗୋଟେ ହେଉଛି ସାର୍ଟିଫିକେସନ୍ ଟ୍ୟାଗ୍ ରହିବ। ସେ ଟ୍ୟାଗ୍ ଲେଖା ହେଇଥିବ ତାର ଉର୍ବରା ଶକ୍ତି କେତେ ଅଛି, କେବେ ପ୍ୟାକିଂ ହେଇଛି, କେତେ ଦିନ ଅବଧି ଅଛି, ତାର ଭାଗ୍ୟ କି ସମୟ ଅଛି, ଏବଂ କେଉଁ କିସମ ବିହନ, ଏସବୁ ଲେଖା ହେଇଥିବ ଟ୍ୟାଗ୍ରେ। ତାକୁ ସେ ପଢ଼ିବ, ତାକୁ ଆମେ ଯଦି ଚାଷ କରିବା, ଆମେ କହିବା ଏକ ଭରସା ଯୋଗ୍ୟ ବିହନ, ଏକ ବିହନ ଠିକ୍ ଅଛି। କିନ୍ତୁ ବଜାରରେ ଯେଉଁ ବିହନ ରହୁଛି ମିଳୁଛି, କିଏ ଖରା ବିକୁଛି କିମ୍ବା ବିଭିନ୍ନ କମ୍ପାନୀ ବିହନ ବିକୁଛନ୍ତି, ତାକୁ ସାର୍ଟିଫିକେସନ୍ ହୁଏ ନାହିଁ। ତାକୁ କୁହାଯାଏ ଟ୍ରୁଥ ଫୁଲେବୁଲ୍ ବିହନ ବା ବିଶ୍ୱାସ ଯୋଗ୍ୟ ବିହନ। ବିଶ୍ୱାସ ହେବ ସେ ବିହନ ଆସି ବିକ୍ରି ହେଉଛି, ତେଣୁ ହୁଏତ ସେ ସକ୍ସେସ୍ ହେଇପାରିବ, ଫେଲିଅର୍ ବି ହେବାର ସମ୍ଭାବନା ବି ରହିଛି। ଯେଉଁ ସାର୍ଟିଫାଏଡ଼୍ ବିହନ, ତାକୁ ଆମେ ନିଶ୍ଚିତ ଭାବରେ ଚାଷୀମାନଙ୍କୁ କହିବା ସେ ବିହନ ବ୍ୟବହାର କରନ୍ତୁ।
3: ହେଲେ ସାର୍, ଚାଷୀ ଭାଇମାନଙ୍କ ପାଇଁ କିଛି ସେମିତି ସରକାର ସ୍ତରରେ କିଛି ରିହାତି ବ୍ୟବସ୍ଥା ଅଛି କି ବିହନ କିଣାକିଣି କରିବା ପରେ?
1: ମୁଁ କହୁଥିଲି ଆପଣମାନଙ୍କର ଯାହା ବିଭିନ୍ନ ଟ୍ରାନ୍ସପୋର୍ଟେସନ୍ କଷ୍ଟ, ଅଖା ଖର୍ଚ୍ଚ, ଗୋଦାମ ଖର୍ଚ୍ଚ, ଏସବୁ ମିଶିକି ବିହନ ଦାମ ନିର୍ଦ୍ଧାରଣ କରାଯାଇଛି। ଯେମିତି ଧାନ ବି ଆମେ ଦେଖିବା, ଆମେ 4,300 ଅଛି କ୍ୱିଣ୍ଟାଲ ପିଛା, ଯେଉଁଟା 10 ବର୍ଷକୁ କମ୍ ଭିତରେ ଧାନ ବାହାରିଛି, 10 ବର୍ଷକୁ ଅଧିକ ଯେଉଁ କିସମ ବାହାରିଛି ତାକୁ 4,400 ରହିଛି। ଯେଉଁ ଚାଷୀ କିଣିବ, ଆମେ 180 ଅଛି ଆମର ସବସିଡ଼ି, 10,000 କମ୍, 10 ବର୍ଷକୁ କମ୍, ଏବଂ ଆମର 170 ରହିଛି 10 ବର୍ଷକୁ ଅଧିକା ଯେଉଁ ବିହନ ସବସିଡ଼ି ରହିଛି। ସେ ସବସିଡ଼ି ତା ଖାତାକୁ ଏକାଉଣ୍ଟକୁ ପଳାଇବ, ଯେତେବେଳେ ବିହନ ସେ ପୁରା ଦାମ ଦେଇକି କିଣିବ, ଏବଂ ସବସିଡ଼ି ପଇସା ତା ଖାତାକୁ ସବସିଡ଼ି ହିସାବ ଯିବ, ଡିବିଟି ମାଧ୍ୟମକୁ ଯିବ।
3: ସାର୍, ଅନ୍ୟ ପ୍ରକାର ସରକାରୀ ସହାୟତା ସୁବିଧା ଯେମିତି ମିଳୁଛି, ସେ ସୁବିଧା ବି ବିହନ କିଣା କ୍ଷେତ୍ରରେ ଲାଗୁ ହେବ?
1: ଅଛି ଅଛି ସବସିଡ଼ି, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ସବସିଡ଼ି ରହିଛି, ସବସିଡ଼ି ସେ ପାଇପାରିବ।
3: ସାର୍, ଭାଗ ଚାଷୀମାନଙ୍କ ପାଇଁ ସେମିତି କିଛି ସ୍ୱତନ୍ତ୍ର ବ୍ୟବସ୍ଥା ଅଛି?
1: ଭାଗ ଚାଷୀ କିଛି ଅସୁବିଧା ନାହିଁ, କୃଷକ ଗୋଟେ ଆଇଡ଼ି ଥିବ, ଭାଗ ଚାଷୀ ବି ନେଇପାରିବେ, ତାହେଲେ କୌଣସି ପ୍ରତିବନ୍ଧକ ନାହିଁ ବିହନ ଦେବାରେ।
3: ହ୍ୟାଲୋ
4: ହ୍ୟାଲୋ
3: ହ୍ୟାଲୋ କିଷାନବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର, କିଏ କହୁଥିଲେ ଭଉଣୀ? ରୂପାଲୀ ଭଉଣୀ କେକେଝୋଳରୁ କହୁଛନ୍ତି। ଆଜି ଆମ ଗହଣରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସାର୍ ଅଛନ୍ତି, ଆଉ କ'ଣ ଜାଣିବା ପାଇଁ ଚାହୁଁଛନ୍ତି? ଆଜି ଆମେ ବିଷୟ ରଖିଛୁ ଉତ୍ପାଦନ ବୃଦ୍ଧି ପାଇଁ ଉନ୍ନତ କିସମର ବିହନର ଆବଶ୍ୟକତା। ହଁ ସାର୍, ଶୁଣୁଛନ୍ତି?
4: ବିହନ କହିଲେ ମୁଁ ଯୋଉ ବିହନ ରଖିଥାଉଛି ସେ ବିହନ ଉତ୍ତମକ୍ଷମୀ ନାହିଁ, ଆଉ ଗଭର୍ଣ୍ଣମେଣ୍ଟରୁ ଏକା ଆଣିଲେ ଏକା ସେ ଜାଗ ଭଲ ବୋଲି ଆମର ସବୁ କହୁଛନ୍ତି। ମୁଁ ତାହେଲେ ବିହନ ରଖିଥାଉଛି, ତାହେଲେ ତାକୁ ଶୁଖେଇକିରି ସାଇଜରେ ରଖିଥାଉଛି, ଆଉ ଉତ୍ତମ ବିହନ ବୋଇଲେ ଆଉ ସେ ବିହନ ଆଣିକି ଆମେ ଆଉ କରିପାରୁନୁ କିଛି, ସେଟା ବୁଝିପାରୁଛନ୍ତି ଆଜ୍ଞା?
1: ଆପଣ
4: ଦେଖ, ମୋର ଭଲ ଧାନ ଯାକ ଯୋଉଟା ପୁଷ୍ଟ ପୁଷ ଧାନ ହେଇଥିଲା ସେଟା ଶୁଖେଇ ରଖୁଛି, ହେଲେ ଆମ ଘରେ ବୋଲୁଛନ୍ତି ସେଟା ଉତ୍ତମ ନାହିଁ, ସେ ଯାଇକିରି ଗଭର୍ଣ୍ଣମେଣ୍ଟ ପାଖରୁ ଯୋଉ ଆପଣ
1: ଠିକ୍ ଅଛି ଭଉଣୀ, ଯେ ଦେଖନ୍ତୁ ଆମେ ମଞ୍ଜି ବୁଣେ ଗଛ, ଗଛ ବୁଣେ ଫଳ, ଯଦି ଭଲ ବିହନ ଅଛି ଆମେ ଭଲ ଗଛ ପାଇବା, ଭଲ ଅମଳ ବି ପାଇବା। ବିହନ ଆଉ କହିବା ଯେ ନିରୋଳା, ନିରୋଗା, ନିଦା, ଓଜନିଆ, ଯାହା ଅତି କମ୍ରେ ଅନୁବଧିକ ଗଜା ଶକ୍ତି ଥିବ। ଯେମିତି ଧାନ ପାଇଁ ଆମେ କହିବା 70-80% ଗଜା ହେବାର ଆବଶ୍ୟକ ଅଛି, ଯେମିତି ଆମେ କହିବା ମୁଗ ବେଗି ପାଇଁ 70-85% ଗଜା ହେବାର ଆବଶ୍ୟକତା ରହିଛି। ତାଠୁ ଯଦି କମ୍ ଗଜା ଆସୁଛି, ତେବେ ଆମେ କହିବା ବିହନ ଉପଯୋଗୀ ନୁହଁ। ବହୁ ଚାଷୀ ସେମାନେ ନିଜ ବିହନ ସାଇତି ରଖନ୍ତି, ସେ ବିହନ କିଣନ୍ତି ନାହିଁ, କିନ୍ତୁ ଆମେ ଯାହା ଯାହା ଗବେଷକ ମାନେ ଉପଲବ୍ଧ ଅଛି, ପ୍ରତି 3 ବର୍ଷ ବିହନ ବଦଳେଇବେ। ଯେମିତି ବିହନ ଯଦି ବଦଳେଇବା, ତେବେ ହାରାହାରି ଆମର 15-20% ଅମଳ ବୃଦ୍ଧି ହେବ। ଯଦି ଆପଣ ବିହନ ରଖିଛନ୍ତି ଏବଂ ଭଲ ଭାବରେ ପାଛୋଡ଼ିଛନ୍ତି, କଣ୍ଠା ବାଗି ସଫା କରିଛନ୍ତି, ବାଳୁଙ୍ଗା ନାହିଁ ଏବଂ କୌଣସି ରୋଗ ବି ନାହିଁ, ଏବଂ ତାକୁ ଗଜା ପରୀକ୍ଷା କରିବେ, ଗଜା ହେଉଛି କି ଗଜା, ଯେଉଁ ଅତି କମ 80% ଗଜା ଥିବ, ସେ ବିହନ ଉପରେ ହେଇପାରିବ। ବହୁ ବର୍ଷ ଧରି ସେ ବିହନ ଆପଣ ଚାଷ କରିବେ, ତେବେ ଆପଣ କେବଳ ବିହନ

0: ଯେ ପୁଞ୍ଜି ମସୁରି ଯଦି ଧାନ ଯୋଗାଡି ରଖିଛି ହେଲେ ତାର ତୁ ସାନ ମସୁରି କରି ତାର ତୁ ଆଉ କଣ କରି ଇନି କହୁଛନ୍ ଆଜ୍ଞା।
1: ହଁ ଦିଦି, ଆପଣଙ୍କର ବେଳେବେଳେ ଜମିରେ ବାଳୁଙ୍ଗା ହୁଏ ବେଶୀ, କିନ୍ତୁ ସେଇ ଦିନ ବାରମ୍ବାର କରିବେ ବାଳୁଙ୍ଗା ହବା ସମ୍ଭାବନା ବେଶୀ ଅଛି। ଯଦି ବାଳୁଙ୍ଗା ଉପରଉଛନ୍ତି ଆପଣ ଆଜିକାଲି ଫୁଲ ଆସୁଛି ବାଳୁଙ୍ଗା ଫୁଲ ମାନେ ସେ ସମୟ ଯଦି ଉପାଡ଼ିବେ ଭଲ କଥା। ବେଳେ ଚାଷୀ ଡେରି କରିଦିଅନ୍ତି, ଯେଉଁ ବାଳୁଙ୍ଗା ଝରିକି ବିଲରେ ପଡ଼ିଯାଏ ସେ ପୁଣି ଆଉ ଥରେ ବାଳୁଙ୍ଗା ହୁଏ। କିନ୍ତୁ ବାଳୁଙ୍ଗା ଠିକ୍ ସମୟରେ ଆପଣ କାଟିପାରିବେ କିଛି ଅସୁବିଧା ନାହିଁ, ସେ ଆପଣ ଯେଉଁ ବିହନ ପାଇବେ ସେ ନିଗଳା ହେଇପାରିବ, କୌଣସି ମିଶା ରହିବନି, ବାଳୁଙ୍ଗା ବି ରହିବନି, ସେ ବି ବିହନ ଉପଯୁକ୍ତ ହେଇପାରିବ। କିନ୍ତୁ ଯଦି ଆପଣ ନିଜ ବିହନ କରୁଛନ୍ତି, ପ୍ରଥମ କରି ଆପଣ ଭଲ ଭାବରେ ପାଛୁଡ଼ିକି କଣ୍ଠା ଆଗରେ ସଫା କରିବେ ଏବଂ ତାର ଯେମିତି ଆଦ୍ର ଅଂଶ ଅତି କମରେ ବାର ଭାଗ ଆଦ୍ର ଅଂଶ ରହିବ, ଯେଉଁଟା ଓଦା ଅଂଶ କହନ୍ତି, ବେଶୀ ଓଦା ଥିବ ରୋଗ ହେଇଯିବ, ଗଜା ହେବ ନାହିଁ, ଏବଂ ତାକୁ ଗଜା ପରୀକ୍ଷା କରିବେ। ଗଜା ଯଦି 80% ଗଜା ହେଉଛି ତେବେ ତାକୁ ଆପଣ ବିହନ ହିସାବରେ ବ୍ୟବହାର କରିପାରିବେ। ଇଏ ଅତି ସହଜ ଉପାୟ, ଆପଣ ଯେକୌଣସି ଭଳିଆ ମାଟି ସରା ନିଅନ୍ତୁ କିମ୍ବା ଦୀପ ଦାନୀ ଭଳିଆ ନିଅନ୍ତୁ, 100 ବିହନ ବାଗି ରଖିବେ, 100 ବିହନ ଗଣିବେ ଏବଂ 100 ବିହନକୁ ଆପଣ ସେଇ ବାଗି ଭିତରେ ପୋତିବେ, ଟିକିଏ ପାଣି ହାଲକା ପାଣି ଦେବେ, ଦେଖିବେ 3-4 ଦିନ ପରେ, ମିନିମମ 3 ଦିନ ପରେ ଯଦି ଆପଣଙ୍କର ଗଣିବେ କେତେଟା ଘାଙ୍ଗ ପକେଇଛନ୍ତି, କେତେଟା ଗଜା ହେଇଛି, ସେଥିରୁ ହିସାବ କରିବେ 100 ଘାଙ୍ଗ ଅସିକି ଗଜା ହେଇଛି, ତେବେ ସେ ବିହନ ଉପଯୋଗୀ ହେଇପାରିବ।
2: ରଙ୍ଗ ରଙ୍ଗ ଗୁଡାକ ଥାଉଛି, କେତେବେଳେ ନାଲି ଥାଉଛି, କେତେବେଳେ ହଳଦିଆ ହଉଛି, ସେଇଟା ହିଁ ଆମର ମଞ୍ଜିକୁ ନେଇକି କୁହାଯାଏ ସାର।
1: ଦେଖନ୍ତୁ ଆମର ଯେଉଁ ଆମର ଅଛି ବିହନ ନିଗମ ଦାଗରେ ବିହନ ଆସୁଛି, 3 ପ୍ରକାର ଟ୍ୟାଗ୍ ଲାଗୁଛି, ସାର୍ଟିଫାଏଡ୍ ବିହନ ଆଣିବା ଆମେ ଗ୍ରୀନ୍ ଟ୍ୟାଗ୍ ଥିବ, ସବୁଜ ଟ୍ୟାଗ୍, ଯଦି ଆମେ ନେବା ପିଣ୍ଡ ବିହନ ସେ ଧଳା ଟ୍ୟାଗ୍ ଥିବ, ଯଦି ଆମେ ପ୍ରଯୋଜକ ବିହନ ବିଡକ୍ସିଂ ନେବା ସେଟା ହେଉଛି ଗୋଲ୍ଡେନ୍ କଲର୍ ଟ୍ୟାଗ୍ ଥିବ। ଏ ଟ୍ୟାଗ୍ରୁ ଆମେ ଜାଣିପାରିବା କେଉଁ ସବୁ ବିହନ ଅଛି, କେଉଁ ପ୍ରକାର ଭେଦ ଶ୍ରେଣୀ ବିହାର ବିହନ ଅଛି ଆମେ ବ୍ୟବହାର କରିପାରିବା।
2: ଆମେ ସବୁଜ ଦେଖିକି କିଣିବା,
1: କିଣିବା କିମ୍ବା ଫାଉଣ୍ଡେସନ ଆମେ ଚାଷୀ ବି କିଛି ଚାଷୀ ପିଣ୍ଡ ବିହନ ବ୍ୟବହାର କରୁଛନ୍ତି, ଅଧିକା ଅଧିକା ପି ଗୁଡ଼ିକ ଅଧିକା ରହିଛି, ତାକୁ ପାଇଲେ ଅଧିକା ମିଶା ବେଶୀ କରିଥିବ, ମିଶା ବେଶୀ ନଥିବ, ଅମଳ ବି ଅଧିକା ଆସିବ, କିଛି ଚାଷୀ ବି ବ୍ୟବହାର କରୁଛନ୍ତି ଯେଉଁମାନେ ଆଗୁଆ ଚାଷୀ ଅଛନ୍ତି।
3: ଯେଉଁ ଚାଷୀ ଭାଇ ଯାହାର ଟିକେ ଭଲ ଜ୍ଞାନ କୌଶଳ ଅଛି ସିଏ କ'ଣ ନିଜେ ବିହନ ପ୍ରସ୍ତୁତ କରିପାରିବନି କି?
1: ହଁ, ବହୁତ ଆଗରେ ଆମର ଚାଷୀ ଏଇ ଯେଉଁ ବିହନ ହେଉଛି ଚାଷୀ ନିଜେ କରୁଛି, ଆମେ କ'ଣ ହୁଏ ବିହନ ଏକ ସଂସ୍ଥା କିଛି ରେଜିଷ୍ଟର୍ଡ ଚାଷୀ ଅଛନ୍ତି, ସେମାନେ ରେଜିଷ୍ଟ୍ରେସନ କରନ୍ତି ଓଡ଼ିଶା ବିହନ ନିଗମ ସଂସ୍ଥାରେ, ସେମାନଙ୍କୁ ଦିଆଯାଏ ବିଭିନ୍ନ ପିଣ୍ଡ ବିହନ ନେଇକି ଆସନ୍ତି, ସେମାନେ ଚାଷ କରନ୍ତି, ପିଆଜ ଆକାରରେ ଚାଷ ହୁଏ ଏବଂ ଚାଷ ହେବା ପରେ ସେମାନେ ରେଜିଷ୍ଟ୍ରେସନ କରନ୍ତି ସାର୍ଟିଫିକେସନ ସଂସ୍ଥା ସହିତ, ତାଙ୍କ ପଇସା ଯାହା ଅଛି ସେ ପଇସା ଡିପୋଜିଟ୍ ହୁଏ ସାର୍ଟିଫିକେସନ ପାଇଁ, ଇନ୍ସପେକ୍ସନ ପାଇଁ କଲା ପରେ ସାର୍ଟିଫିକେସନ ଅଫିସର ଜଣେ ଅଛନ୍ତି ଆସନ୍ତି, ଆସିକି ସାର୍ଟିଫିକେସନ ଅଫିସର ସେମାନେ ଆସି ବିଭିନ୍ନ ସମୟରେ କ୍ଷେତ୍ର ପରିଦର୍ଶନ କରନ୍ତି, ପ୍ରଥମେ ଅଖା ଚେକ୍ କରିବେ ସେ ବିହନ ଆଣିଛି ନାହିଁ, ଟ୍ୟାଗ୍ ଚେକ୍ କରିବେ ବିହନ ଠିକ୍ ଅଛି ନାହିଁ, ଜମିରେ ମିଶା ଅଛି କି ନାହିଁ, ଧାନ ପଡ଼ିଯାଇଛି ଶୋଇଯାଇଛି ନାହିଁ, ବାଳୁଙ୍ଗା ଅଛି କି ନାହିଁ, ଏସବୁ ଚେକ୍ କଲା ପରେ ତାକୁ ସାର୍ଟିଫିକେଟ୍ ଇସ୍ୟୁ କରିବେ ଯେ ଆପଣଙ୍କର ବିହନ ଏହା ହେଉଛି ବିହନ ଉପଯୋଗୀ ଏବଂ କେତେ କ୍ୱିଣ୍ଟାଲ ବିହନ ଆପଣ ଦେଇପାରିବେ ସେମାନେ ଗୋଟେ ଇସ୍ୟୁ କରିବେ, କି ସାର୍ଟିଫିକେଟ୍ ଆମକୁ ଥ୍ରେସିଂ ଫ୍ଲୋର ସାର୍ଟିଫିକେଟ୍ ଆପଣ 20 କ୍ୱିଣ୍ଟାଲ ଯାହା ଥିବ ଆପଣ ଏତିକି ଦେଇପାରିବେ, ତାପରେ ସେ ବିହନ ଚାଷୀ କ'ଣ କରିବ ବିଭିନ୍ନ ସି ପ୍ରୋସେସିଂ ପ୍ଲାଣ୍ଟ ଅଛି ତାକୁ ନେଇକି ଯିବ, ସେଠି ପ୍ରୋସେସିଂ କରିବ, ଯେତିକି କଣ୍ଠା ଅଗାଡ଼ି ବାହାରି ଯାଏ ତାକୁ ସେ ଘରକୁ ନେଇ ଆସିପାରିବ, ଯେତିକି ନିଦା ବିହନ ଜଣିବା ବିହନ ସବୁ ରହିବ।

0: ଆଲୋଚନା ରଖିଛୁ ଉତ୍ପାଦନ ବୃଦ୍ଧି ପାଇଁ ଉନ୍ନତ କିସମର ବିହନର ଆବଶ୍ୟକତା।
1: ହଁ ଆଜ୍ଞା, ମୁଁ ଜାଣିବାକୁ ଚାହୁଁଛି। ଆମ୍ବେ ତ ମୁଁ ଯାଇକି ପେବନପୁର ଯାଇକି ଦୋକାନରୁ କିଣିକି ନେଇକି ପଳେଇ ଆସୁଛି ସେ ବିହନ ସବୁ ଯାକ। ଆମର ଧାନ ସବୁ କରାହଉଛି ତ ଧାନ ଚାଷ ପାଇଁ ବୋଲି ଆମେ ପ୍ରସ୍ତୁତ କରୁଛୁ। ଆଉ ଏବେ କୋଉ ପ୍ରକାର ବିହନ ଯଦି ବୁଣି ଆସୁଛି, ଦେଶ ତ ଗରମ ହଉଛି ଆଉ ବର୍ଷା ହେଲେ ଟିକେ ଭଲ ଭାବେ ହଉନି ଏକା, କୋଉ ପ୍ରକାର ବିହନ ଆମେ ଏ ବର୍ଷ ଯଦି ଆଣୁ ବୋଲି କହିଲେ ମାନେ ଭଲ ଭାବରେ ଆମର ଟିକେ ଦୁଇ ପଇସା ଲାଭ ପାଇବୁ ବୋଲି ଭାବୁଛୁ। ଆଉ ଆଜ୍ଞା ଟିକେ ପଚାରିଥାନ୍ତି ବା।
0: ହଁ ସାର୍, ଶୁଣୁଛନ୍ତି ଆପଣଙ୍କ କଥା।
2: ଦେଖନ୍ତୁ, ଆମର ବିଭିନ୍ନ ବିହନ ଆମର ବିଭିନ୍ନ ସୋସାଇଟି କିମ୍ବା ଆମର ଯେଉଁ ବିଭିନ୍ନ ପ୍ରାଇଭେଟ ଡିଲର ମାଧ୍ୟମରେ ଓଡ଼ିଶା ବିହନ ନିଗମ ଦ୍ୱାରା ବିଭିନ୍ନ ବିହନ ସପ୍ଲାଏ ହୋଇଥାଏ ଏବଂ ବିକ୍ରି ପ୍ରକାର ହୁଏ, ଚାଷୀମାନଙ୍କୁ ବିକ୍ରି କରାଯାଏ। ତା ସତ୍ତ୍ୱେ ବି ତା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରାଇଭେଟ କମ୍ପାନୀ ତାଙ୍କର ବିହନକୁ ଆଣି ସେ ବିକନ୍ତି ବିଭିନ୍ନ ଡିଲର ମାଧ୍ୟମରେ। ଅସୁବିଧା ହେଉଛି ଯେ ଆମେ ଦେଖୁଛୁ ଗଞ୍ଜାମ ଜିଲ୍ଲାରେ ବହୁତ ଚାଷୀ ସେମାନେ ବେଶୀ ହାଇବ୍ରିଡ଼ ବିହନ ବ୍ୟବହାର କରୁଛନ୍ତି ଧାନରେ, କିନ୍ତୁ ଯେହେତୁ ବିଭିନ୍ନ କମ୍ପାନୀମାନଙ୍କର ବିହନ ବ୍ୟବହାର ହେଉଛି ସେଟା ସାର୍ଟିଫିକେସନ୍ କିଛି ନଥାଏ, କୌଣସି ପ୍ରାମାଣିକ କୌଣସି ବ୍ୟବସ୍ଥା ନାହିଁ, କିନ୍ତୁ ଗୋଟେ ବିଶ୍ୱାସରେ ଆମେ ସେ ବିହନ ଚାଷ କରୁ। ସମୟ ସମୟ ଚାଷୀ ଠକିଯାଏ, ଯିଏ ଯାହା ଆଶା କରିଥାଏ ସେ ଅମଳ ସେ ପାଇପାରେନି। ଗତ ବର୍ଷ ମୁଁ ଅନୁଭୂତି ଅଛି, ଏମିତି କିଛି ପିତ୍ତଳ ପାଖାପାଖି ଏରିଆ ମୁଁ ଯାଇଥିଲି, ଚାଷୀମାନଙ୍କ ଆଜ୍ଞା ସମ୍ପଦା ବିହନ ଆଣିଛୁ ଚାଷ କରିଛୁ, ଧାନ କିନ୍ତୁ ସବୁ ଅଗାଡ଼ି ହୋଇଯାଉଛି। କଥା ହେଉଛି ସେଇ ଯେଉଁ ବିହନ ଆମେ ଆଣିଛେ ବିଭିନ୍ନ ପ୍ରାଇଭେଟ ଡିଲରଠୁ, ତା କୌଣସି ଭରସା ଯୋଗ୍ୟ ବିହନ ସେ ନୁହଁ, ସେ ହୁଏତ ଭଲ ହେଇପାରେ ଖରାପ ବି ହେଇପାରେ। ତେଣୁ ଆପଣମାନଙ୍କୁ ମୁଁ କହିବାକୁ ଚାହୁଁଛି ଆଜି ରେଡ଼ିଓ ମାଧ୍ୟମରେ ଯେ ଆପଣମାନେ ଯେଉଁ ବିହନ କିଣୁଛନ୍ତି, ପ୍ରଥମେ ବିହନ ନିଗମ ଦ୍ୱାରା ଯେଉଁ ବିହନ ଯେଉଁଟା ସାର୍ଟିଫାଏ ହେଇଛି ପ୍ରମାଣୀକରଣ ହେଇଛି ବିହନ, ସେହି ବିହନ ଆଗ ବ୍ୟବହାର କରନ୍ତୁ। କିଛି ମାତ୍ରା ଯଦି ଆପଣ ଚାହୁଁଛନ୍ତି ହାଇବ୍ରିଡ଼ ବିହନ, କିଛି ମାତ୍ରା ଆପଣ କରିପାରିବେ। ନା, ଆପଣଙ୍କର ପ୍ରଥମ ହେଉଛି କହିବେ ବିହନ ନିଗମ ଦ୍ୱାରା ଯେଉଁ ବିହନ ଆସିଛି, ଆପଣ ଯେମିତି ଆପଣମାନଙ୍କର ପୂଜା ହଉ କିମ୍ବା ମସୁରି ସ୍ୱର୍ଣ୍ଣ ଧାନ ହଉ କିମ୍ବା ଆକ୍ଜିଲ ଧାନ ହଉ କିମ୍ବା 1010 ହଉ, ବିଭିନ୍ନ କିସମ ଧାନ ଅଛି ବିଭିନ୍ନ ଜମି ପାଇଁ, ଯେମିତି ସରଳ କିସମ ଧାନ ଅଛି ଉଚ୍ଚା ଜମି ପାଇଁ, ମଧ୍ୟମ ଜମି ପାଇଁ ମଧ୍ୟମ କିସମ ବିହନ ଅଛି, ଏବଂ ଖାଇବା ଜମି ପାଇଁ ବିଳମ୍ବ କିସମ ବିହନ ଅଛି। ତାକୁ ମାଗିବେ ଯେ ଆପଣଙ୍କର ଯେଉଁଭଳିଆ କିସମ ଜମି, ସେ ଜମିରେ ଯେମିତି ଧରନ୍ତୁ ଆପଣଙ୍କ 130-140 ଦିନିଆ ଧାନ ହେଉଛି, 130-140 ଦିନିଆ ଧାନ କ'ଣ ଅଛି, ବିହନ ନିଗମ ଦ୍ୱାରା ଯେଉଁ ବିହନ ଆସି ସେ ବିହନ କ'ଣ ଅଛି, ଯଦି ଆପଣ ଗାଁ ନ ଜାଣିଛନ୍ତି ତାଙ୍କୁ ଆପଣ ମାଗିପାରିବେ। ବିଶେଷ କରି ସବୁ ସୋସାଇଟି ଆମେ କହିଛୁ ଯେ ସବୁ ସୋସାଇଟି ମାନେ ଯେମିତି ବିହନ ମାନେ ବିକିବେ, ଚାଷୀମାନେ କୌଣସି ବାହାର ଜାଗାକୁ ନଯିବେ, ସେ ସୋସାଇଟି ମାଧ୍ୟମରେ ସେ ବିହନ ପାଇପାରିବେ। ଏ ବ୍ୟବସ୍ଥା ଆମେ ବି ହ୍ୟାଲୋ ହଁ ସବୁ ସୋସାଇଟି ଆମେ କହିଛୁ ମାନେ ବିହନ ଆଣି ବିକିବା ପାଇଁ, ପରିସର ବିଭିନ୍ନ ସୋସାଇଟି ବି ଆଣୁଛନ୍ତି, ତେଣୁ କିଛି ଅସୁବିଧା ନାହିଁ। ଆପଣ ଯଦି କିଛି ଅସୁବିଧା ଫେସ୍ କରୁଛନ୍ତି ତେବେ ଆପଣ କୃଷି ଅଧିକାରୀ ସହ ଯୋଗାଯୋଗ କରିବେ। ଯଦି ଆପଣ ଶୁଣିବେ ଅସୁବିଧା ହେଉଛି ଯେଉଁ ବିଭିନ୍ନ ପ୍ରାଇଭେଟ ବିହନ, ସେ ବି ଲୋଭ ଆପଣ ଦେଖାଉଛନ୍ତି ଯେ ଅତି 20-30 ବସ୍ତା ହେଇଯିବ, 40 ବସ୍ତା ଫଳିବ, ବିଭିନ୍ନ ସେ ଲୋଭ ଦେଖାନ୍ତି ଯେ ଆପଣ କିଛି ପକାଇବାକୁ ପଡ଼ିବ ନାହିଁ। ସେଥିରେ ବିଭିନ୍ନ ଆପଣ ଲୋଭାନ୍ୱିତ ନ ହୋଇ ଆପଣ ପ୍ରଥମେ ଯେଉଁ ବିହନ ଆମେ ଜାଣିଛେ ଯେଉଁଟା ବିଶ୍ୱାସ ଯୋଗ୍ୟ ବିହନ, ସେଇ ବିହନ ଆଗ ଚାଷ କରନ୍ତୁ। କିଛି ଏରିଆ ଆପଣ ଯଦି ଚାହିଁବେ ପରୀକ୍ଷାମୂଳକ ଭାବେ କିଛି ପ୍ରାଇଭେଟ ବ୍ୟାଙ୍କ କରିପାରିବେ, କିନ୍ତୁ ବେଶୀ ଆପଣ ଏରିଆ ଚାଷ କରନ୍ତୁ ନାହିଁ, କାହିଁକି ସେଭଳିଆ ଚାଷ କରିବେ ଯଦି କୌଣସି ଅସୁବିଧା ହୁଏ, ହୁଏତ ଆପଣଙ୍କ ସେଇ ବର୍ଷର ସମସ୍ତ ଅମଳ ଆପଣ ନଷ୍ଟ ହୋଇଯିବ, ଆପଣ ମାନେ ଉପାସ ପେଟ ଉପାସ ରହିପାରିବେ ସମ୍ଭାବନା ଅଛି। ଆଗ ଯେଉଁଟା ସାର୍ଟିଫାଏଡ଼ ବିହନ କୁହନ୍ତୁ ଆଜ୍ଞା,
1: ଏବେ କିନ୍ତୁ ଭଲ ହେଲାନି ବା, ଆଣିଛି ଯେ ଜମା ବିହନ ପାଇଁ ରହିଲେନି, ସବୁ ମୁଣ୍ଡୁଡି ହେଲା ଭଳିଆ ରହି ହେଇଯାଇଛି ମୁଗ ଯାକ, ଆଉ ବିକି ପାରୁନି କିଛି କରିପାରୁନି। ଆଉ
2: ମୁଗ ଏକ ସମସ୍ୟା ଏ ବର୍ଷ ହେଇଥିଲା, ଯାହା ଆମେ ଯାହା ଅନୁଧ୍ୟାନ କରିଥିଲୁ ଯେ ବର୍ଷା ଏ ବର୍ଷ ହେଲା ନାହିଁ, ବର୍ଷା ନ ହେବା ଯୋଗୁଁ କିଛି ପାଣି ପାଇଲାନି ଏବଂ ଯାହା ଥିଲା ମାର୍କେଟ ଆଦ୍ରାଂଶ, ସେ ଆଦ୍ରାଂଶ କମିଗଲା, ସେଇଥିପାଇଁ ମୁଗ ମୋଡ଼ି ମୋଡ଼ି ସବୁ ଶୁଖିଲା ଭଳିଆ ହେଇଗଲା। କିଛି ମୁଗ ବି ଭଲ ହେଇଛି, ବିଭିନ୍ନ ଯେ ଆଗ ବୁଣିଛନ୍ତି କିଏ ଭଲ ହେଇଛି, ପଛୁଆ ବୁଣିଛନ୍ତି କାହିଁକି ଅସୁବିଧା ସମ୍ମୁଖୀନ ହେଇଛନ୍ତି। ଆମେ ଅନୁଧ୍ୟାନ ମୁଁ ବି ଯାଇଥିଲି ପକେଇ ବିଭିନ୍ନ ଏରିଆ, ମୁଁ ଦେଖିଥିଲି ସେଇଭଳିଆ ସମସ୍ୟା ରହିଛି। ମୁଁ ସେ ବି ବିହନ ବିଶେଷ କରି ମୁଗରେ ଆମର ଯେଉଁ ବିଶେଷ ଶୀତଦିନିଆ ମୁଗ ଆମେ ବେଶୀ ବୁଣୁ, ଏବଂ ଶୀତଦିନିଆ ମୁଗ ପାଇଁ ଆମର ଦେଶୀ ବିହନ ହିଁ ବେଶୀ ଉପଯୁକ୍ତ। ଟିକିଏ ଶୀତ କମିଲା ପରେ ଆମର ବିଭିନ୍ନ ଯେଉଁ ଅଧିକ ଅମଳକ୍ଷମ ବିହନ ରହିଛି ଆମ କୃଷି ବିଭାଗ ଦ୍ୱାରା ଆପଣ ବିକ୍ରି ହେଉଛି, ସେ ବିହନ

0: ପାରିବେ, ଯାହାର ପାଣି ସୁବିଧା ଅଛି, ଜଳସେଚନ ସୁବିଧା ଅଛି, ସେ ବିଭିନ୍ନ ବ୍ୟବହାର କରିବେ, ମଧ୍ୟ ଅମଳ ପାଇପାରିବେ।
1: ବଢିଆ କଥା କହିଲେ। ହଉ ଆଜ୍ଞା, ଧନ୍ୟବାଦ ଆଜ୍ଞା। ମୁଁ ସୋସାଇଟିକୁ ଯାଇକି ଆଣିବି ଆଉ, ବରହମପୁର ନଆଇକି ସୋସାଇଟିରୁ ଆଣି ଆମର। ରହିଲି ଆଜ୍ଞା, ନମସ୍କାର।
2: ଏଇଟା ତ ବଢିଆ କଥା ସାର୍। ହେଲେ ସାର୍, ଆମେ ଶୁଣିଲୁ କି ଆଉ ଯଦି ଯେତେ ଉନ୍ନତ କିସମର ବିହନ ଆମେ ବ୍ୟବହାର କରିବୁ, ସେତିକି ହେକ୍ଟର ପିଛା ମଞ୍ଜି କମ୍ ଦେବାକୁ ପଡିବ କି ସାର୍?
0: ଦେଖନ୍ତୁ, ଆମର ପାଖାପାଖି ଆମେ କହୁଛୁ 16 କେଜି ବିହନ ଆବଶ୍ୟକ ଏକ ବା ହେକ୍ଟରକୁ 40 କେଜି ବିହନ। ୟା ପୂର୍ବରୁ ଆମେ ନୂଆଗାଁ ଚାକିରି କରୁଥିଲୁ, ଆମେ 30 କେଜି ବିହନ ପ୍ୟାକେଟ୍ ଆସୁଥିଲା, ତାପରେ କମି 20 କେଜି ବିହନ ଆସିଲା, ଏବେ 16 କେଜି ବିହନ ଆସିଲା। ସେ ହାଇବ୍ରିଡ଼ ବିହନ ମାତ୍ର 5 କେଜି ଆପଣଙ୍କର 6 କେଜି ଚାଷ ହେଇପାରିବ ହାଇବ୍ରିଡ଼ ବିହନ, କାହିଁକି ହାଇବ୍ରିଡ଼ ବିହନର ଅଧିକା ପ୍ରୟୋଗବା ଶକ୍ତି ଅଛି, ତେଣୁ ଦୂରେ ଦୂରେ ଛାଡ଼ି ଛାଡ଼ି ଆମେ ରହିବା। ଏବଂ ବିଭିନ୍ନ ପଦ୍ଧତି ବି ରହିଛି, ଯେମିତି SRS ପଦ୍ଧତି ରହିଛି, ସେ ଗୋଟିଏ ଗୋଟିଏ କିସମ ଆମେ ଗୋଟିଏ ଗୋଟିଏ ତଳି ଆମେ ରହିବା ପକେଇବା, କିନ୍ତୁ ବିହନ 2 କେଜି ବିହନ ମାତ୍ର ପଇସା ଖର୍ଚ୍ଚ ହେଉଛି। କିନ୍ତୁ ବିଭିନ୍ନ ପଦ୍ଧତି, ବିଭିନ୍ନ ଜାତୀୟ କିସମ ଅନୁସାରେ ଆମେ ବିହନ ପରିମାଣ କମେଇ ପାରିବା। ଧାଡ଼ି ବୁଣିବା ଆମେ, ଆହୁରି କମ୍ ବିହନ ଆସି ଖର୍ଚ୍ଚ ହେବ ଧାଡ଼ି ବୁଣିବା ଦ୍ୱାରା।
2: ସାର୍, ଏଠି ଆମେ ଗୋଟେ ଆଉ ଗୋଟେ କଲ୍ ନେଇଛୁ ସାର୍।
3: ହ୍ୟାଲୋ
4: ହ୍ୟାଲୋ
3: ହଁ ହ୍ୟାଲୋ, କିଶାନ କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର, କିଏ କହୁଥିଲେ ଭାଇ?
4: ଦୋଳଗୋବିନ୍ଦ ମିଶ୍ର ସୁଲେଖା ଝାସପାଜିରୁ କହୁଛି ଆଜ୍ଞା।
3: ଆଚ୍ଛା, ଦୋଳଗୋବିନ୍ଦ ବାବୁ କ'ଣ ଜାଣିବା ପାଇଁ ଚାହୁଁଛନ୍ତି? ଆଜି ଆମ ଗଣରେ ଆମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡକ୍ଟର ଅଜୟ କୁମାର କର ସାର୍ ଅଛନ୍ତି।
4: ଆଜ୍ଞା ସାର୍, ନମସ୍କାର।
0: ନମସ୍କାର
4: ଆଜ୍ଞା। ଇଏ ଆମର ଏବେ ଯୋଉ ଖରାଟିଆ ପାଇଁ ମାଖନ କରିଛୁ ତ ସେଟା ମାନେ କେମିତି କ'ଣ କଲେ ହବ ଆଜ୍ଞା?
0: ଦେଖନ୍ତୁ, ଆମେ ତ ଆଜି ବିହନ ବିଷୟରେ ଚର୍ଚ୍ଚା କରୁଛେ, ଯୋଉ ମାଖନ ଆପଣ କହୁଛନ୍ତି ବା କଖାରୁ କରିଛନ୍ତି, ଟିକେ ଆପଣ ସେ ଉଦ୍ୟାନ ବିଭାଗ ସହ ଯୋଗାଯୋଗ କରିବେ, ସେ ଆପଣଙ୍କୁ ଉଚିତ ପରାମର୍ଶ ଦେଇପାରିବେ। ଏବଂ ଉପଯୁକ୍ତ ବିହନ ବିହନ ଖରା ଦିନ ହେଇପାରୁଛି, ବିଭିନ୍ନ କିସମ ବିହନ ରହିଛି କଖାରୁ, ଯେମିତି ହାଇବ୍ରିଡ଼ ରହିଛି, ଆପଣଙ୍କ ଗୁଆମାଳ ରହିଛି, ବିଭିନ୍ନ ବିଭାଗ କିସମ ରହିଛି, ଟିକେ କେଉଁ ବିହନ ଭଲ ହେଇପାରିବ ଆପଣଙ୍କ ଉଦ୍ୟାନ ବିଭାଗ ପରାମର୍ଶ କରି ଲଗାଇଲେ ଭଲ ହେଇପାରିବ।
3: ସାର୍, ଆଜି ତ ଆମେ ବହୁତ ବିଷୟରେ ଆଲୋଚନା କଲେ ଆଉ ଆପଣ ବିଭିନ୍ନ ଚାଷୀ ଭାଇ ଭଉଣୀଙ୍କ ପ୍ରଶ୍ନର ଉତ୍ତର ଦେଲେ ଆଉ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଉତ୍ତମ ପରାମର୍ଶ ଦେଲେ ବିହନ ସମ୍ପର୍କରେ, ତେଣୁକରି ଆଜି ତ ସମୟ ହେଲାଣି ସାର୍, ବହୁତ କଥା ଶୁଣିବାର ଇଚ୍ଛା ଥିଲେ ବି ଆମକୁ ସମୟ ସାଥ ଦେଉନି, ସେଥିପାଇଁ ସାର୍ ଆପଣଙ୍କୁ ଆମ ଆକାଶବାଣୀ ବ୍ରହ୍ମପୁର ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର ସାର୍।
2: ନମସ୍କାର ସାର୍। ମଙ୍ଗଳୁ, ମୁଁ ତ ଭାବିଥିଲି ଗୋଟେ ସେ କ'ଣ ସେଟା ଟ୍ରାନ୍ସପ୍ଲାଣ୍ଟର ଆଣିବି ବୋଲି।
3: ଟ୍ରାନ୍ସପ୍ଲାଣ୍ଟର ସାର୍ କହିଲେ ଆଣିଥାନ୍ତ?
2: ହଁ ଯେ ସାର୍ ତ କହିଲେ ସେତେ ଟିକେ ଅଧିକ ପଡ଼ୁଛି ବୋଲି ମୁଁ କମି ଆଣି।
3: ହେଲେ ଆଉ ଟିକେ ଜଗି ଦିଅ ବର୍ଷ 2 ବର୍ଷ, ସାର୍ କହିଲେ ଆଗକୁ ଆଗକୁ କମିବ ନା। ଆଉ ଆମେ ଟିକେ କଣ କହିବା ରୂପାୟନ ବୁଝିଲ ନା, ଯୋଉ ସାର୍ କହିଲେ ଭଲ ଭଲ ପ୍ରକୃତ ଦେଶୀ ବିହନ ଆଉ ଯୋଉ ସାର୍ କହିଲେ ସକର ଜାତୀୟ ବିହନ ଭଲ ମନ୍ଦ କହିଲେ ନା, ଆମେ ଚେଷ୍ଟା କରିବା ଆମେ ଯେମିତି ଦେହକୁ ଭଲ ହେଇପାରିବ ଆଉ ସବୁ ଭଲ ଅମଳ ବି ହେଇପାରିବ। ଆଉ ସାର୍ ଯୋଉ କହିଲେ ଆଜିକାଲି ଯୋଉ ଆମେ ଲଗଉଛେ ମୂଲିଆ ମଜୁରୀ ଖର୍ଚ୍ଚ ବଢିଗଲାଣି ନା, ଦରକାର ପଡିଲେ ବି ଆମେ କିଛି ଯନ୍ତ୍ରପାତି ବ୍ୟବହାର ବି କରିବା ବୋଲେ, ଆଗ କଣ ଥିଲା, ଆଗ ଜମି ସଂଖ୍ୟା ଅଧିକ ଥିଲା, ଲୋକ ସଂଖ୍ୟା ଟିକେ କମ ଥିଲା ନା, ଏବେ ଲୋକ ସଂଖ୍ୟା ବୃଦ୍ଧି ପାଇଲାଣି, ଜମି ଚାଷ ଜମି କମିଗଲାଣି, ତାକୁ ଧରିକି ଆମ ଆଦାୟ ବଢ଼େଇଲେ ସିନା ହବ, ଆଜି ଖାଲି ଆମ ପେଟ ଆମେ ଦେଖିଲେ ହବ କି? ଆମେ ତ ଆମେ ଚାଷ ଅଛି ଯାହାର କି ଆନନ୍ଦ ତାହାର ପରା
2: କି ଆନନ୍ଦ ତାହାର ଯେ, ଏବେ ଯଦି ଆମେ ଜଲ୍ଦି ନ ଯିବା ତାହେଲେ ତୋର ବାସନ୍ତୀ ତୋର ଆନନ୍ଦ ବାହାର କରିଦବ।
3: ହଁ ସେଇଟା ସତ କଥା, ମୁଁ ଯୋଉଠି ବସିଲି ଗପ ସବୁ ଲାଗିପଡ଼ୁଛି, ସିଏ କହୁଛି ଖାଲି ତମେ ଚାଷ ଚାଷରେ ଚାଷ କରିବା କଥା ନେଇ ଆଲୋଚନା ବେଶୀ ତମର।
2: ହଉ ଚାଲ ଯିବା।
3: ହଁ ଆଜି ସମୟ ଆଣି ଆଉ ଥରେ କଥା ହେବା ଆଉ।
2: ନିଶ୍ଚୟ
3: ଚାଲ
2: ଚାଲ।

ଶ୍ରୋତାମାନେ ଶୁଣିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ରାତି 8:30 ହେବାକୁ ଯାଉଛି। ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ ରିଲେକରୁ ପ୍ରଚାର କରୁଛି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଦେଶର ଅର୍ଥବ୍ୟବସ୍ଥାରେ କୃଷିକ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଆହୁରି ଅଧିକ ବୃଦ୍ଧି ପାଇବ ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି, ଚଳିତ ବର୍ଷ ଓଡ଼ିଶା ଧାନ କ୍ରୟ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ 76 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଧାନ କ୍ରୟ ସହ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, କୃଷକ କଲ୍ୟାଣ ଏବଂ କୃଷିର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଟିମ୍ ଏଗ୍ରିକଲ୍ଚର ଭାବେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।
1: धान की खरीदी में 76 लाख मीट्रिक टन से ज्यादा किसानों से धान खरीदी है और पसीने की भी पूरी पूरी कीमत दी है। हम लोग 1 जून से शुरू करने वाले खेत बचाओ अभियान और उसमें हम ये जागरूकता पैदा करेंगे संतुलित खाद का उपयोग, जानकारी किसान के पास तक ठीक

ଯାନ ଇଭି ହେବା ବାଧ୍ୟତାମୂଳକ କରାଯାଇଛି। ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ ଯିବା ଆସିବା ପାଇଁ କେବଳ ଗୋଟିଏ ଗାଡ଼ି ବ୍ୟବହାର କରିବେ। ସରକାରୀ ଯାନ ବ୍ୟବହାର ପାଇଁ ଖର୍ଚ୍ଚ ହେଉଥିବା ଅର୍ଥର ପରିମାଣ ମଧ୍ୟ 50% ହ୍ରାସ କରାଯିବ। କେଉଁ ପାହ୍ୟାର ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ସରକାରୀ ଗାଡ଼ି ବ୍ୟବହାର କରିପାରିବେ ସେଥିନେଇ ଅର୍ଥ ବିଭାଗ 15 ଦିନ ମଧ୍ୟରେ ଏକ ମାର୍ଗଦର୍ଶିକା ଜାରି କରିବେ। ଦୂରସ୍ଥାନକୁ ପରିଦର୍ଶନରେ ଗଲାବେଳେ ଅଧିକାରୀ ଓ କର୍ମଚାରୀମାନେ ବସ୍ କିମ୍ବା ରେଳଯାତ୍ରା କରିବେ। ଯେଉଁ ଅଧିକାରୀମାନଙ୍କ ନିଜସ୍ୱ ବୈଦ୍ୟୁତିକ ଗାଡ଼ି ରହିଛି ସେମାନେ ସରକାରୀ କାର୍ଯ୍ୟରେ କିଭଳି ଏହାକୁ ବ୍ୟବହାର କରିପାରିବେ ସେ ସମ୍ପର୍କରେ ଅର୍ଥ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ବହୁଳ ମାତ୍ରାରେ ସରକାରୀ କର୍ମଚାରୀ ରହୁଥିବା ସ୍ଥାନରୁ କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ କିମ୍ବା ମିନି ବସ୍ ସେବା ଯୋଗାଇ ଦିଆଯିବ। ସରକାରୀ ଯାନର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ପରିମାଣ ଯେପରି ଅତିକମ୍ରେ 10% କମିବ ସେ ଦିଗରେ ସମସ୍ତ କାର୍ଯ୍ୟାଳୟ ସୁଚିନ୍ତିତ ପଦକ୍ଷେପ ନେବେ ବୋଲି ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି। ରାଜ୍ୟ ସଚିବାଳୟଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତିମାନଙ୍କରେ ଏହାକୁ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତି ରାଜ୍ୟର ସୁରକ୍ଷା, ତ୍ୱରିତ ନ୍ୟାୟିକ ସେବା ଏବଂ ତାପଶକ୍ତି ଉତ୍ପାଦନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ବୈଠକରେ ନୀଳ ଅର୍ଥନୀତିର ବିକାଶ ପାଇଁ ସାମୁଦ୍ରିକ ସମ୍ପଦର ସୁରକ୍ଷା ଓ ପ୍ରଗତି ପାଇଁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଅଧିନିୟମ 2026କୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ବେଳେ ପାରାଦ୍ୱୀପ ଗ୍ରିଡ୍ ସବ୍ଷ୍ଟେସନ୍ ପାଇଁ 854,24,00,000 ଟଙ୍କା ବ୍ୟବହାର କରାଯାଇଛି। ଡିଜେଲ ବିକ୍ରୟ ଓ ବ୍ୟବସାୟିକ କାର୍ଯ୍ୟକୁ ସହଜ କରିବାକୁ ଓଡ଼ିଶା ହାଇସ୍ପିଡ୍ ଡିଜେଲ ଡିଲର୍ସ ଲାଇସେନ୍ସ ରିପିଲ୍ 2026କୁ ମଧ୍ୟ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

0: सितार वादन के इस कार्यक्रम में आप पंडित हरिशंकर भट्टाचार्य से राग जिला काफी सुन रहे थे। आपके साथ तबले पर संगत कर रहे थे प्रशांतो दे रॉय।
1: You were listening to Rag Zila Kafi in the star recital by Pandit Harishankar Bhattacharya. He was accompanied on the tabla by Prashanto De Roy.
0: इसी के साथ रवि वासरीय अखिल भारतीय संगीत सभा आज रात यही संपन्न होती है।
1: And with this, we end tonight's Ravi Vasariya Akhil Bharatiya Sangeet Sabha. This program was recorded at the studios of Akashvani, Kolkata.
2: ଏତେବେଳେ ଯାଏଁ ଶୁଣିଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 11:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରେଜୀରେ ସମ୍ବାଦ ରିଲେ କରି ପ୍ରଚାର କଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।